ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ।

ଆକାଶବାଣୀ ଜୟପୁର, ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ 15 ଦିନ ଜୁନ୍ ମାସର 5 ତାରିଖ। ଆପଣମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ। ପ୍ରସାର ଭାରତୀ ଲାଇଭ

0: ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 39ତମ ଭାଗ।
1: ଏପିସୋଡ 39 3 9।

ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 39ତମ ଭାଗ ଶୁଣିଲେ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ପ୍ରାକ୍ ସୋକ୍ରେଟିସୀୟ ସମୟର ପ୍ରସିଦ୍ଧ ଗ୍ରୀକ୍ ଦାର୍ଶନିକ ହେରାକ୍ଲାଇଟସ୍‌ଙ୍କ ଯୁଗାନ୍ତକାରୀ ବଚନ ହେଲା, ତମେ ସେହି ସମାନ ନଦୀକୁ ଦୁଇଥର ପ୍ରବେଶ କରିପାରିବ ନାହିଁ। ୟୁ କ୍ୟାନ୍ ନଟ୍ ଷ୍ଟେପ୍ ଇନ୍ ଟୁ ଦ ସେମ୍ ରିଭର୍ ଟ୍ୱାଇସ୍। ପ୍ରଥମ ଥର ଆମେ ଯେଉଁ ନଦୀକୁ ପ୍ରବେଶ କରୁ, ଦ୍ୱିତୀୟ ଥର ପ୍ରବେଶ କଲା ସମୟରେ ସେହି

ନଈରେ ଅନେକ ଜଳ ପ୍ରବାହିତ ହୋଇସାରିଥାଏ। ତେଣୁ ଆମେ ଯଦିଓ ଭାବୁ ଏହା ସେହି ଗୋଟିଏ ନଦୀ, ବାସ୍ତବରେ ତାହା ନୁହେଁ। ପ୍ରତିନିୟତ ପରିବର୍ତ୍ତନଶୀଳ ଏ ଜଗତକୁ ଲକ୍ଷ୍ୟ କରି ଦାର୍ଶନିକ ହେରାକ୍ଲାଟିସ୍ଙ୍କ ଏହି ପ୍ରସିଦ୍ଧ ଉକ୍ତି। ସାମାନ୍ୟ ସଚେତନ ହୋଇ ଏହି ବିରାଟ ସୃଷ୍ଟିକୁ ଲକ୍ଷ୍ୟ କଲେ ଆମେ ସ୍ପଷ୍ଟ ଭାବରେ ଦେଖିପାରିବା ଯେ କ୍ରିୟାଶୀଳ ଅବସ୍ଥା ହେଉଛି ଏ ଜଗତର ସନାତନ ନିୟମ। ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ନକ୍ଷତ୍ର ମହାକାଶରେ ନିଜସ୍ୱ ନିୟମରେ ଗତିଶୀଳ। ପୃଥିବୀରେ ନଦୀ ସମୂହ ସାଗର ଅଭିମୁଖେ ପ୍ରବାହମାନ। କ୍ଷୁଦ୍ର ଘାସରୁ ନେଇ ବିରାଟକାୟ ବୃକ୍ଷମାନଙ୍କ ପର୍ଯ୍ୟନ୍ତ ଆକାଶ ଛୁଇଁବାକୁ ତତ୍ପର। କ୍ଷୁଦ୍ର ବୀଜଟିଏ ମହାତୃମରେ ରୂପାନ୍ତରିତ ହେବାର ଯାତ୍ରାରେ ଗତିଶୀଳ। ପକ୍ଷୀ ଶାବକଗଣ ସେମାନଙ୍କ ନୀଳର ସୀମିତ ପରିସୀମାରୁ ବାହାରି ଅନନ୍ତ ଆକାଶକୁ ଛୁଇଁବାର ଚେଷ୍ଟାରେ ପ୍ରୟାସରତ। ଜୀବନର ଏହି ସନାତନ ପ୍ରବାହକୁ ସମର୍ଥନ କରି ଐତରେୟ ବ୍ରାହ୍ମଣରେ କୁହାଯାଇଛି, ଚରୈବତୀ ଚରୈବତୀ, ଚାଲୁଥାଅ ଚାଲୁଥାଅ। ମଣିଷ ଜୀବନରେ ବାଲ୍ୟ, କୈଶୋର, ଯୌବନ ଭଳି ବାର୍ଦ୍ଧକ୍ୟ ମଧ୍ୟ ଏକ ସ୍ୱାଭାବିକ ଅବସ୍ଥା। ବୟସର ଏହି ସୋପାନରେ କ୍ରିୟାଶୀଳତାକୁ ଜାରି ରଖିବା ହେଉଛି ମଣିଷ ଜୀବନର ବିରାଟ ଆହ୍ୱାନ। ବୃଦ୍ଧାବସ୍ଥାର ଅର୍ଥ ଅତୀତର ସ୍ମୃତିକୁ ଆଶ୍ରୟ କରି ମୃତ୍ୟୁକୁ କେବଳ ଅପେକ୍ଷା କରିବା ନୁହେଁ ବୋଲି ଆଧୁନିକ ମନସ୍ତତ୍ତ୍ୱବିତ୍ମାନଙ୍କ ମତ। ପୁନଶ୍ଚ ସେମାନଙ୍କ ମତରେ ଜୀବନର ମହାନ ଯାତ୍ରାରେ ମଣିଷ ଶେଷ ପର୍ଯ୍ୟନ୍ତ କର୍ମଠ ଏବଂ କ୍ରିୟାଶୀଳ ରହିପାରେ ଯଦି ତାର ଇଚ୍ଛାଶକ୍ତି ଏବଂ ସକାରାତ୍ମକ ଦୃଷ୍ଟିକୋଣ ରହିଛି। ଜୀବନର ପ୍ରୟୋଗଶାଳାରେ ନାନାଦି ପରୀକ୍ଷା ନିରୀକ୍ଷା କରିସାରିଥିବା ତଥା ବ୍ୟାପକ ଅନୁଭୂତିରୁ ଅର୍ଜିତ ଜ୍ଞାନ ଦ୍ୱାରା ବୈଜ୍ୟେଷ୍ଠଗଣ ଯେଉଁ ଦିଗଦର୍ଶନ ଦେଇପାରିବେ ତାହା ଅନ୍ୟମାନଙ୍କ ପକ୍ଷରେ ସମ୍ଭବ ନୁହେଁ। ଜୀବନର ପ୍ରବାହମାନ ସ୍ରୋତରେ କ୍ରିୟାଶୀଳତାକୁ ଜାରି ରଖିବାରେ ବାର୍ଦ୍ଧକ୍ୟ ଏକ ବାଧା ନୁହେଁ ବୋଲି ଅଗଣିତ ପ୍ରମାଣ ରହିଛି। ଆମ ଦେଶର ତଥା ପାଶ୍ଚାତ୍ୟ ଜଗତର ଅନେକ ମହାପୁରୁଷଙ୍କ ଜୀବନକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବୃଦ୍ଧାବସ୍ଥା ସେମାନଙ୍କ କର୍ମକ୍ଷେତ୍ରକୁ ପ୍ରଭାବିତ କରିପାରିନଥିଲା। ଗ୍ରୀକ୍ ଦାର୍ଶନିକ ସୋକ୍ରେଟିସ୍, ପ୍ଲାଟୋ, କବି ହୋମର, ବୈଜ୍ଞାନିକ ଗାଲିଲିଓ, ଏଡିସନ୍, କୋପରନିକସ୍, ଆଇନଷ୍ଟାଇନ୍, ମାଇକେଲ ଏଞ୍ଜେଲୋ, ନାଟ୍ୟକାର ବାନାଟ୍ସ, ରୁଷିଆର ଋଷି ପ୍ରତିମ ଲେଖକ ଟଲଷ୍ଟୟ ଜୀବନର ଶେଷ ପର୍ଯ୍ୟନ୍ତ ରହିଥିଲେ ନିଜସ୍ୱ କ୍ଷେତ୍ରରେ ସକ୍ରିୟ। ଆମ ଦେଶରେ ମଧ୍ୟ ଉଦାହରଣର ଅଭାବ ନାହିଁ। ମହାତ୍ମା ଗାନ୍ଧୀ, ଦାଦାଭାଇ ନାରୋଜୀ, ରବୀନ୍ଦ୍ରନାଥ, ଏନି ବେସାନ୍ତ, ସରୋଜିନୀ ନାଇଡୁ ପ୍ରଭୃତି ଅନେକ ତୁଙ୍ଗ ବ୍ୟକ୍ତିତ୍ୱଙ୍କ ପାଇଁ ବାର୍ଦ୍ଧକ୍ୟ ନଥିଲା ଏକ ବନ୍ଧନ। ସୃଜନଶୀଳତା ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ବୟସ ସହଜରେ ଛୁଇଁପାରୁନଥିବାର ନଜିର ରହିଛି। ଶିଖିବାର ଇଚ୍ଛା ମଣିଷକୁ କ୍ରିୟାଶୀଳ ଏବଂ ସକ୍ରିୟ ରଖିବାରେ ସାହାଯ୍ୟ କରେ ବୋଲି ପ୍ରମାଣିତ ହୋଇଛି। 17 ବର୍ଷରେ ଶିଖିବାର ଯୋଗ୍ୟତା ଯାହା, 70 ବର୍ଷରେ ମଧ୍ୟ ତାହା ବୋଲି ବର୍ତ୍ତମାନ ଗବେଷଣାରୁ ପ୍ରମାଣିତ ହେଲାଣି। ଆମ ଦେଶର ଅଭିନୟ ଏବଂ ସାହିତ୍ୟ ଜଗତର 2 ଜଣ ଅତି ଲୋକପ୍ରିୟ ବ୍ୟକ୍ତି ହେଲେ ଚିର ସବୁଜ ଅଭିନେତା ଦେବାନନ୍ଦ ଏବଂ ହାସ୍ୟ ବ୍ୟଙ୍ଗର ସମ୍ରାଟ ସର୍ଦ୍ଦାର ଖୁସବନ୍ତ ସିଂ। 1915 ମସିହାରେ ଜନ୍ମିତ ଖୁସବନ୍ତଙ୍କ ମୃତ୍ୟୁ ହୋଇଥିଲା 2014 ମସିହାରେ। ଆଉ ବର୍ଷେ ବଞ୍ଚିଥିଲେ ହୋଇଥାନ୍ତେ ସିଏ ଶତାୟୁ ପୁରୁଷ। 90 ବର୍ଷ ପରେ ମଧ୍ୟ ସାହିତ୍ୟ ସାଧନାରେ ସକ୍ରିୟ ଥିବା ଖୁସବନ୍ତଙ୍କ ଶେଷ ପୁସ୍ତକ ପ୍ରକାଶ ପାଇଥିଲା 2013 ମସିହାରେ। ସେତେବେଳେ ତାଙ୍କ ବୟସ 98। ଠିକ୍ ସେଭଳି ବୟସର ବାଧାକୁ ବେଖାତିର କରିଥିବା ଅନ୍ୟ ଜଣେ ମଣିଷ ହେଲେ ଚିରସବୁଜ ଅଭିନେତା ଦେବାନନ୍ଦ। 1923 ମସିହାରେ ଜନ୍ମ, ମୃତ୍ୟୁ 2011 ମସିହାରେ। ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସକ୍ରିୟ ଭାବରେ ଅଭିନୟ ସହିତ ଜଡ଼ିତ ଥିଲେ ଦେବାନନ୍ଦ। ତାଙ୍କ ନିର୍ଦ୍ଦେଶିତ ଶେଷ ଫିଲ୍ମ ଚାର୍ଜସିଟ୍ ମୁକ୍ତିଲାଭ କରିଥିଲା 2011 ମସିହାରେ, ଯେଉଁ ବର୍ଷ ସେ ଦୁନିଆରୁ ବିଦାୟ ନେଲେ। ଅର୍ଥାତ୍ 88 ବର୍ଷ ବୟସରେ ସେ ଥିଲେ ବ୍ୟସ୍ତ ନିର୍ଦ୍ଦେଶକ। ଏଭଳି ଅନେକ ଦୃଷ୍ଟାନ୍ତ ରହିଛି ଆମ ସାମ୍ନାରେ, ଯେଉଁଠି ପ୍ରମାଣିତ ହୋଇଛି ବାରମ୍ବାର ଯେ ସମୟର ଯେ କେବଳ ମଣିଷକୁ ହରାଇବାର କ୍ଷମତା ରହିଛି ତାହା ନୁହେଁ, ମଣିଷର ବି ସମୟକୁ ହରାଇ ପାରିବାର ରହିଛି ଦକ୍ଷତା।

0: ଏ ଥିଲା ଆଜିର ଅନୁଚିନ୍ତା କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: କାଙ୍କଡ଼ ଓଡ଼ିଶାର ଏକ ଅତ୍ୟନ୍ତ ଲୋକପ୍ରିୟ ସ୍ୱାଦିଷ୍ଟ ଏବଂ ପୃଷ୍ଟିକର।

0: ପନିପରିବା। ଏହାକୁ ଇଂରାଜୀରେ ସ୍ପାଇନ୍ ଗାର୍ଡ ବୋଲି କୁହାଯାଏ। ବଜାରରେ ଏହାର ଚାହିଦା ଏବଂ ମୂଲ୍ୟ ଅନ୍ୟ ପନିପରିବା ତୁଳନାରେ ସବୁବେଳେ ଅଧିକ ରହିଥାଏ। କାଙ୍କଡ଼ ଚାଷ କରି ଓଡ଼ିଶାର ଚାଷୀମାନେ ଖୁବ୍ କମ୍ ସମୟରେ ଏବଂ କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରୁଛନ୍ତି। କାଙ୍କଡ଼ ଚାଷ ପାଇଁ ଉଷ୍ମ ଏବଂ ଆର୍ଦ୍ର ଜଳବାୟୁ ସବୁଠାରୁ ଉତ୍ତମ। ଏହା ମୁଖ୍ୟତଃ ଖରାଦିନ ଶେଷ ଆଡ଼କୁ ଏବଂ ବର୍ଷାଦିନେ ଚାଷ କରାଯାଏ। ଏଥିପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ନିଗିଡ଼ ତରସା ମାଟି ଆବଶ୍ୟକ। କାଙ୍କଡ଼ ଗଛ ମଞ୍ଜି ଅପେକ୍ଷା ଏହାର କନ୍ଦ ବା ମୂଳ ଦ୍ୱାରା ଚାଷ କଲେ ଅଧିକ ସଫଳତା ମିଳେ। ଜମି ପ୍ରସ୍ତୁତି ସମୟରେ ଭଲ ଭାବେ ହଳ କରି ଏକର ପ୍ରତି 6-8 ଟନ୍ ଗୋବର ଖତ ମିଶାଯାଏ। ଏହାପରେ ପ୍ରାୟ 2 ଫୁଟ ଚଉଡ଼ାର ମାଡ଼ି ପ୍ରସ୍ତୁତ କରି କନ୍ଦଗୁଡ଼ିକୁ ରୋପଣ କରାଯାଏ। କାଙ୍କଡ଼ ଗଛ ଏକ ଲତା ଜାତୀୟ ଫସଲ ହୋଇଥିବାରୁ ଏହାକୁ ମାଡ଼ିବା ପାଇଁ ବାଉଁଶ ବା ପ୍ଲାଷ୍ଟିକ୍ ସୂତାର ଟ୍ରେଲିସ୍ ବା ଟାଟିଆ ପ୍ରସ୍ତୁତ କରିବା ଜରୁରୀ। ଏହି ଚାଷର ଏକ ମୁଖ୍ୟ ବିଶେଷତ୍ୱ ହେଉଛି ଏଥିରେ ଅଣ୍ଡିରା ଓ ମାଇ ଗଛ ଅଲଗା ଥାନ୍ତି। ଭଲ ଅମଳ ପାଇଁ ଜମିରେ 10ଟି ମାଇ ଗଛ ଅନୁପାତରେ ଗୋଟିଏ ଅଣ୍ଡିରା ଗଛ ରହିବା ଆବଶ୍ୟକ। ସକାଳ ସମୟରେ କୃତ୍ରିମ ପରାଗ ସଂଗମ କଲେ ଫଳ ଧାରଣ କ୍ଷମତା ବହୁତ ବଢ଼ିଥାଏ। ଗଛରେ ପାଉଁଶିଆ ରୋଗ ଓ ଯୌ ପୋକର ପ୍ରାଦୁର୍ଭାବ ଦେଖାଗଲେ ନିମ୍ବ ଅର୍କ ବା ଜୈବିକ କୀଟନାଶକ ସ୍ପ୍ରେ କରିବା ଉଚିତ। ତେବେ କାଙ୍କଡ଼ ଚାଷ ମଞ୍ଜି ଅପେକ୍ଷା କନ୍ଦ ମାଧ୍ୟମରେ କଲେ ଗଛ ଶୀଘ୍ର ବଢ଼େ ଏବଂ ପ୍ରଥମ ବର୍ଷରୁ ହିଁ ଭଲ ଅମଳ ମିଳିଥାଏ। ଗତ ବର୍ଷର ସୁସ୍ଥ ଗଛର ମୂଳରୁ ମିଳୁଥିବା କନ୍ଦକୁ ସଂଗ୍ରହ କରିବାକୁ ପଡ଼େ। ଫେବୃଆରୀରୁ ମାର୍ଚ୍ଚ ମାସ କିମ୍ବା ଜୁନ୍ ଜୁଲାଇ ଚାଷ ପାଇଁ ଏହି କନ୍ଦକୁ ଜମିରେ ଲଗାଯାଏ। କନ୍ଦକୁ ଲଗାଇବା ପୂର୍ବରୁ ବାଭିଷ୍ଟିନ୍ ଭଳି କୀଟନାଶକ ପାଣିରେ ଉପଚାର କଲେ ମୂଳ ସଢ଼ା ରୋଗ ହୁଏ ନାହିଁ। କାଙ୍କଡ଼ ଏକ ଲତା ଜାତୀୟ ଫସଲ ହୋଇଥିବାରୁ ଏହାକୁ ଭୂମିରେ ମାଡ଼ିବାକୁ ଦେଲେ ଫଳ ସଢ଼ିଯାଏ ଏବଂ ରୋଗ ଅଧିକ ପରିମାଣର ହୁଏ। ବାଉଁଶ ଏବଂ GI ତାରା ସାହାଯ୍ୟରେ ଜମିରୁ 6 ଫୁଟ ଉଚ୍ଚତାରେ ମଞ୍ଚା ପ୍ରସ୍ତୁତ କରାଯାଏ। ଏହାଦ୍ୱାରା ପ୍ରତିଟି କାଙ୍କଡ଼ ସୂର୍ଯ୍ୟାଲୋକ ପାଏ ଏବଂ ଫଳଗୁଡ଼ିକ ସୁସ୍ଥ ସଳଖ ରହେ ଏବଂ ତଳିବାକୁ ମଧ୍ୟ ସହଜ ହୁଏ। କୃତ୍ରିମ ପରାଗ ସଂଗମ ସବୁଠାରୁ ଜରୁରୀ। କାଙ୍କଡ଼ ଚାଷ ଫେଲ୍ ହେବାର ମୁଖ୍ୟ କାରଣ ହେଉଛି ପରାଗ ସଂଗମର ଅଭାବ। ଏହି ଗଛରେ ଅଣ୍ଡିରା ଓ ମାଇ ଫୁଲ ସମ୍ପୂର୍ଣ୍ଣ ଅଲଗା ଗଛରେ ଫୁଟିଥାଏ। ମାଇ ଫୁଲ ମୂଳରେ ଏକ ଛୋଟ କାଙ୍କଡ଼ ପରି ଆକାର ଥାଏ, କିନ୍ତୁ ଅଣ୍ଡିରା ଫୁଲ ମୂଳରେ କିଛି ନଥାଏ। ଜମିରେ ଅତିକ୍ରମରେ 10 ଭାଗ ଅଣ୍ଡିରା ଗଛ ରହିବା ଆବଶ୍ୟକ। ସକାଳ 6ଟାରୁ 9ଟା ମଧ୍ୟରେ ଅଣ୍ଡିରା ଫୁଲକୁ ତଳି ତା'ର ପରାଗ ରେଣୁକୁ ମାଇ ଫୁଲର ଗର୍ଭକେଶରରେ ହାଲୁକା ଭାବେ ଛୁଆଁଇ ଦିଆଯାଏ। ଏହାଦ୍ୱାରା ଫଳ ଝଡ଼ିବା ବନ୍ଦ ହୁଏ ଏବଂ ଅମଳ ଲଗାତାର ବଢ଼ିଯାଏ। ଗଛ ବଢ଼ିବା ସମୟରେ ପ୍ରତି ଗଛ ମୂଳରେ ଜିଆ ଖତ ଏବଂ ନିମ ପିଡ଼ିଆ ଦେବା ଉଚିତ। ଖରାଦିନେ ପ୍ରତି 7-8 ଦିନରେ ଥରେ ପାଣି ମଡ଼ାଇବା ଦରକାର। ବର୍ଷା ଦିନେ ଜମିରେ ଯେପରି ଜମା ପାଣି ନ ରୁହେ ତା'ର ବ୍ୟବସ୍ଥା କରିବା ଉଚିତ, କାରଣ ଅଧିକ ପାଣି ଜମିଲେ କନ୍ଦ ନଷ୍ଟ ହୋଇଯାଏ। କାଙ୍କଡ଼ ଚାଷର ସବୁଠାରୁ ବଡ଼ ସୁବିଧା ହେଉଛି ଏହାର କନ୍ଦ ମାଟି ଭିତରେ ବଞ୍ଚି ରହେ। ବର୍ଷାଦିନ ଶେଷରେ ଗଛ ଶୁଖିଗଲା ପରେ ମଧ୍ୟ କନ୍ଦ ସେମିତି ରହେ। ଆର ବର୍ଷ ଫେବୃଆରୀ ମାସରେ ପୁଣି ପାଣି ଓ ଖତ ଦେଲେ ସେହି କନ୍ଦରୁ ନୂଆ ଗଛ ବାହାରେ। ଏହିପରି ଗୋଟିଏ ଜମିରୁ 3-4 ବର୍ଷ ପର୍ଯ୍ୟନ୍ତ କ୍ରମାଗତ ଭାବେ ଅମଳ କରାଯାଇପାରିବ। କନ୍ଦ ଲଗାଇବାର 45-50 ଦିନ ମଧ୍ୟରେ କାଙ୍କଡ଼ ଅମଳ ଆରମ୍ଭ ହୋଇଥାଏ ଏବଂ ଏହା ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲିଥାଏ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ କମ୍ କ୍ୟାଲୋରି ଥାଏ, ଯାହା ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ଅମୃତ ସମାନ। ଆଧୁନିକ ମଞ୍ଚା ପଦ୍ଧତି ଆପଣାଇ ଚାଷ କଲେ ଓଡ଼ିଶାର ଚାଷୀଭାଇମାନେ ସ୍ୱଳ୍ପ ପୁଞ୍ଜିରୁ ବହୁତ ଭଲ ଆର୍ଥିକ ଲାଭ ପାଇପାରିବେ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା, ଉପସ୍ଥାପନା କରିଥିଲେ ମୋନାଲିସା ପଣ୍ଡା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଶିବରାମ ଅମନାତ୍ୟ ଏବଂ ସାଥୀ। ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ।
2: ଆଜି ଆପଣମାନେ ଶିବରାମ ଅମନାତ୍ୟ ଏବଂ ତାଙ୍କ ସାଥୀ ଗାଇଥିବା ଅମନାତ୍ୟ ସମ୍ପ୍ରଦାୟର ଗୀତ ଶୁଣିବେ। ପ୍ରଥମେ ପହିଲି ଉଆଁସ ପର୍ବ ସମୟର ଗୀତଟିଏ ଶୁଣନ୍ତୁ। ଏହି ପର୍ବ ଦିନ ପୁଅ ଝିଅ ମିଶି ମାଛ ଧରା ଗୀତ ଗାଆନ୍ତି ଏବଂ ଗାଁ ଦାଣ୍ଡରେ ନାଚନ୍ତି।

0: विपण्याः विकृति परिहर्तुं वित्तीय स्थिरतां च समर्थयितुं शक्नोति। एसबीआई इत्यनेन संसूचितं यत् भारतं सापेक्षकरूपेण प्रबलं समष्टि आर्थिक मूल्यं निरन्तरम् अनुभवति तथा च वर्तमान मुद्रास्फीति प्रतिसन्धि बहुधा बाह्य कारणानां विशेषतः पश्चिम एशियायाः भूराजनैतिक समस्यया अशोधित मूल्यानां वर्धनेन च प्रेरिता अस्ति। लोकसभायाः पूर्व महासचिवः संवैधानिक विशेषज्ञः च सुभाष सी कश्यपः दीर्घकालं यावत् अस्वस्थतायाः अनन्तरं गतदिने राजधान्यां नवदिल्ल्यां निधनम् उपगतः। असौ 97 वर्षीयः आसीत्। एकं राष्ट्रं एक निर्वाचनम् इति विधे निर्माणाय संघटितायाः उच्चस्तरीय समित्याः सदस्यः अपि आसीत् डॉ कश्यपः। अधिक पुस्तकानां लेखकः सः गतशताब्दस्य 83 90 यावत् लोकसभायाः महासचिवरूपेण कार्यं कृतवान्। प्रवर्तन निदेशालयेन मिजोरम राज्यस्य चम्पाई क्षेत्रे नव परिसरेषु अन्वेषणं कृतम्। एतदन्वेषणं धनशोधन सम्बद्धस्य प्रकरणस्य सन्दर्भे वर्तते यत्र 70 कोटि रूप्यकाणां अपराधस्य आयः सम्मिलितः अस्ति। प्रवर्तन निदेशालयेन उक्तं यत् अन्वेषणेन ज्ञातं यत् बर्मा देशस्य नागरिकाः जोखावथर चम्पाई नगरयोः माध्यमेन सीमा शुल्कं विना तीआउ नद्याः पारं भारते शुष्कवृक्षाणां तस्करणं विधाय सीमायां स्थानीय सुगमकर्ताभ्य च वस्तुवाहनानि समर्पयन्ति स्म। विदेशमन्त्री डॉ जयशंकरः यः नवदिल्ल्यां वेनेजुएला देशस्य कार्यवाहक राष्ट्रपतिना डेल्सी रोड्रीज इत्यनेन सह अमिलत्। द्वावेव नेतारो भारत वेनेजुएला देशयो संबंध विषये चर्चां कृतवन्तौ। ऊर्जा व्यापार निवेश स्वास्थ्य सेवा वाहन च इत्यादीनि क्षेत्राणि अधिकृत्य सहयोगं वर्धयितुं नूतनान् अवसरान् च अन्विष्यताम्।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ। ବିଷୟ ରହିଛି ସବୁଜ ପୃଥିବୀ ସୁନ୍ଦର ପରିବେଶ। ସୁରଲହରୀ ପ୍ରଚାର କରିବ 8:30ରେ। ଶିଳ୍ପୀମାନେ ହେଲେ ବେଣୁଧର ସୁବୁଧି ଏବଂ ବୀଣାପାଣି ପୁରୋହିତ। ସକାଳ 9:00ରେ ଗୀତିଧାରା କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଏବଂ ସପ୍ତଧାରା କ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 9:30ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ 10:30ରେ। ପୂର୍ବାହ୍ନ 11:00ରେ ରହିଛି ସଙ୍ଗୀତ ରୂପକ ହୀରାହଂସ ସ୍ୱାଙ୍ଗ, ରଚନା ଧୀରେନ୍ ଦାସ, ବିତାର ରୂପାନ୍ତର ଡକ୍ଟର ଯଶବନ୍ତ ନାରାୟଣ ଧର, ପ୍ରଯୋଜନା ଉଦୟ ଶଙ୍କର ଜାନି। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ 12:00ରେ। ସୁଗମ ସଙ୍ଗୀତ ପ୍ରଚାର କରିବୁ 1:20ରେ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶୈଳଭମା, କୁମାର ସାନୁ, ପାମେଲା ଜେନ, ଇରା ମହାନ୍ତି, ଅନୁସୟା ନାଥ ଏବଂ ସଙ୍ଗୀତା। ଅପରାହ୍ନ 5:00ରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତିଜନ ପ୍ରଚାର କରିବୁ 5:30ରେ। ଏଥିରେ ଶୁଣିବେ ସାକ୍ଷାତକାର, ମ୍ୟାଲେରିଆ ଏବଂ ଡେଙ୍ଗୁ କାହିଁକି ନାଇଁ ହୁଏ ଶୁଣିମା ହେଉ, ପ୍ରଚାର କରିବୁ 6:15ରେ। 6:20ରେ ଶୁଣିବେ ଶ୍ରୀମଦ ଭାଗବତ। ରାତି 7:00ରେ ରହିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ରହିଛି କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ରହିଛି ଆଲୋଚନା ଆମ ଅଞ୍ଚଳର ଖରିଫ ମକା ଚାଷ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 8:00ରେ। ରାତି 8:15ରେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ। ଶିଳ୍ପୀମାନେ ହେଲେ ବୀରଞ୍ଜି ନାରାୟଣ ବାହିନୀପତି ଏବଂ ନମିତା ମହାପାତ୍ର।

ରାତି 8:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶରଦ ବାଦନ ପରିବେଷଣ କରିଛନ୍ତି ଉସ୍ତାଦ ଅମଜାଦ ଅଲି ଖାନ। ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ଶୁଣିବେ ରାତି 10:00। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ 7:03। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପିପିଲିର ଚାନ୍ଦୁଆ ଶିଳ୍ପ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅମୂଲ୍ୟ ପରିଚୟ। ଏହାର ପ୍ରଚାର ପ୍ରସାର ଓ ବଜାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାନ୍ଦୁଆ ହବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
1: ପିପିଲିର ଚାନ୍ଦୁଆ ପ୍ରସ୍ତୁତ କରିବା ଏହି ଯେଉଁ କଳା ଆଜି ଏ ପିପିଲି ଛଡ଼ା ଓଡ଼ିଶାରେ ଭାରତ ବର୍ଷରେ ବା ବିଶ୍ୱରେ ଆଉ କୋଉଠି ଅଛି? ଆଉ ଏ କଳା ଆମ ରକ୍ତରେ ଅଛି, ଆମ ପରମ୍ପରାରେ ମଧ୍ୟ ଅଛି। ଏଠାରେ ପ୍ରଶିକ୍ଷଣ ଦିଆଯିବ, ଏଠାରେ ଉତ୍ପାଦନକୁ ବୃଦ୍ଧି କରାଯିବ, ଏଠାରେ ପ୍ରଦର୍ଶନ ପୁରା କରାଯିବ।
0: ପୁରୀ ଜିଲ୍ଲା ପିପିଲି ସ୍ଥିତ ଜବାହର ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପାଞ୍ଚ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାରର ଶିଳାନ୍ୟାସ କରିଛନ୍ତି। ପ୍ରାୟ 80 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି ହବ୍ ମାଧ୍ୟମରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଆନୁଷ୍ଠାନିକ ଭାବେ ବୈଠକକୁ ଉଦ୍ଘାଟନ କରିଥିଲେ। ଏହି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଉଦ୍ଯାପିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଯୋଗଦେଇ କହିଛନ୍ତି, ସମୃଦ୍ଧ ଓଡ଼ିଶା ଗଠନରେ ଉପକୂଳ ସୁରକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପକୂଳ ସୁରକ୍ଷା ଶାଖାର କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ସମନ୍ୱୟ, ମାନବ ସମ୍ଭଳର ଦକ୍ଷତା ବିକାଶ ଏବଂ ଆବଶ୍ୟକ ଭିଭିଭୂମି ସୁରକ୍ଷା ପାଇଁ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଏହି ସମ୍ମିଳନୀରେ ଓଡ଼ିଶା ସମେତ 5 ଉପକୂଳବର୍ତ୍ତୀ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଘର ଛାତ ଉପରେ ସୌର ପ୍ରକଳ୍ପ ଲଗାଇବା କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ଗ୍ରାହକଙ୍କ ଆବେଦନରେ ପ୍ରଥମ ସ୍ଥାନରେ ରହିଛି। ପୁରୀ ଶ୍ରୀମନ୍ଦିର ପରିଚାଳନା

0: ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅସୁରାଳିଠାରେ ପ୍ରସ୍ତାବିତ ଶହୀଦ ଷ୍ଟାଡିୟମକୁ ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶିଳାନ୍ୟାସ ସହିତ ଧୂସୁରୀ ପାଳସାହିଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନାରେ ନଦୀଗାଁକୁ ରାଜ୍ୟର ପ୍ରଥମ ମଡେଲ ସୌରଗ୍ରାମ ଭାବେ ମନ୍ତ୍ରୀ ଘୋଷଣା କରିଛନ୍ତି। ସମ୍ଭଲପୁରରେ ଶୀତଳଷଷ୍ଠୀ ଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଡ୍ରେନ୍ଗୁଡ଼ିକୁ ସଫା କରାଯାଉଛି। ରାସ୍ତାଗୁଡ଼ିକର ମରାମତି ଦ୍ରୁତଗତିରେ ଜାରି ରହିଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ଶୋଭାଯାତ୍ରା ମାର୍ଗରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1974 ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ପାଳନର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବେ। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ଯୋଜନାର ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି କେରଳମ୍ ସ୍ୱର୍ଶ କରିବା ପରେ ଦେଶର ଅନ୍ୟ କିଛି ଅଞ୍ଚଳକୁ ଅଗ୍ରସର ହେଉଛି। କେରଳମ୍ ଛୁଇଁବାର 10-12 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ପ୍ରବେଶ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଗତକାଲି 12 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିବା ବେଳେ ସମ୍ଭଲପୁରଠାରେ ସର୍ବୋଚ୍ଚ ତାପମାତ୍ରା 42.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ। ଆଲୋଚିକା ଡାକ୍ତର ଅନୁସୟା ଦାସ।
2: ପରିବେଶ ଓ ସ୍ୱାସ୍ଥ୍ୟ ଦୁଇଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମ ଚତୁଃପାର୍ଶ୍ୱରେ ଦୃଶ୍ୟମାନ ଘର, ବାହାର, ବାଡ଼ି, ବଗିଚା, ରାସ୍ତାଘାଟ, ବଣ ଜଙ୍ଗଲ, ନଦୀ, ସମୁଦ୍ର, ପାହାଡ଼, ପର୍ବତ ଆମର ପରିବେଶ ବୋଲି କୁହାଯାଇଥାଏ। ଏହି ପରିବେଶର ଶୁଦ୍ଧତା ଉପରେ ମନୁଷ୍ୟର ସୁସ୍ଥ ଜୀବନ ଧାରଣ ନିର୍ଭର କରେ। ଏହି ପରିବେଶର ଶୁଦ୍ଧତା ନିର୍ଭର କରିଥାଏ ବାୟୁ, ଜଳ, ଭୂମି, କାଳ ବା ଋତୁର ଶୁଦ୍ଧତା ଉପରେ। ଆଜିର ସଭ୍ୟ ଶିକ୍ଷିତ ମାନବ ନିଜର ସ୍ୱାର୍ଥସିଦ୍ଧି ଏବଂ ଭୋଗବିଳାସ ପାଇଁ ବାୟୁ, ଜଳ, ଭୂମିକୁ ଦୂଷିତ କରିବା ଫଳରେ ଋତୁ ବିପର୍ଯ୍ୟୟ ମଧ୍ୟ ଦେଖାଦେଇଥାଏ। ବୃକ୍ଷଲତା ଭରା ସବୁଜ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶକୁ ଧ୍ୱଂସ କରି ସେଠାରେ ମନୁଷ୍ୟ ଗଢ଼ି ଚାଲିଛି କୋଠାବାଡ଼ି, କଳକାରଖାନା, ଯାନବାହନର ବହୁଳ ଭାବରେ ଚଳାଚଳ, କୋଇଲା ଖଣି, ତୈଳ ବିଶୋଧନାଗାର, ଧାତୁ ପଥରର ପ୍ରଗଳନ, ଟିଭି, ଫ୍ରିଜ୍, କୁଲର, ଗ୍ରାଇଣ୍ଡର, ୱାସିଂ ମେସିନ୍, ମୋବାଇଲ ଫୋନ୍ ଇତ୍ୟାଦିର ବହୁଳ ବ୍ୟବହାର ଫଳରେ ସେଥିରୁ ସୃଷ୍ଟି ହେଉଥିବା ଦୂଷିତ ଗ୍ୟାସ୍ ଏବଂ ପଚା ପାଣି ଦ୍ୱାରା ସମ୍ପୂର୍ଣ୍ଣ ବାୟୁମଣ୍ଡଳ ଆଜି ପ୍ରଦୂଷିତ ହୋଇପଡ଼ିଛି। ତା ସହିତ ଭୂମି ଏବଂ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇପଡ଼ିଛି। ଅମ୍ଳ ବୃଷ୍ଟି ହେତୁ ନଦୀ, ସମୁଦ୍ର ଜଳ ଆଜି ପ୍ରଦୂଷିତ। ଯେଉଁ ବୃକ୍ଷ ଅଙ୍ଗାରକାମ୍ଳ ଗ୍ୟାସ୍କୁ ଶୋଷି ନେଇ ମନୁଷ୍ୟକୁ ଜୀବନଦାୟିନୀ ମହାଶକ୍ତି ଯୋଗାଇଥାଏ, ସେହି ଜୀବନ ସଦୃଶ ବୃକ୍ଷକୁ କାଟି ପକାଇ ବାୟୁମଣ୍ଡଳକୁ ମନୁଷ୍ୟ ଆଜି ଭରି ଦେଇଛି ଦୂଷିତ ଗ୍ୟାସ୍, ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍, ନାଇଟ୍ରୋଜେନସ୍ ଗ୍ୟାସ୍, ଅଙ୍ଗାରକାମ୍ଳ ଆଦି ଜୀବନ ବିରୋଧୀ ଗ୍ୟାସ୍ରେ। ମନୁଷ୍ୟ ଯଦି ଗାଡ଼ିରୁ ବାହାରୁଥିବା କଳାଧୂଆଁରେ ମାତ୍ର 3 ଘଣ୍ଟା ରହେ ତେବେ ତାର ମୃତ୍ୟୁ ସୁନିଶ୍ଚିତ। ମନୁଷ୍ୟର ଭାବିବା ଉଚିତ, ଯଦି କିଛି ବର୍ଷ ଏହି ଦୂଷିତ ବାୟୁମଣ୍ଡଳ ଭିତରେ ମନୁଷ୍ୟ ବାସ କରିବ ତେବେ ତାହାର କି ଭୟଙ୍କର ପରିଣତି ନ ଘଟିବ। ଚାଷ ପାଇଁ ଭୂମିରେ ପ୍ରୟୋଗ ହେଉଥିବା ବିଭିନ୍ନ ରାସାୟନିକ ସାର, କୀଟନାଶକ, ଔଷଧ ଆଦି ଫଳରେ ପାଇଖାନା ଏବଂ ପରିସ୍ରାଗାର, କଳକାରଖାନାର ଦୂଷିତ ପଚା ପାଣି ଦ୍ୱାରା ଭୂମି ଆଜି ପ୍ରଦୂଷିତ ହୋଇପଡ଼ିଛି। ଏହାଫଳରେ ପନିପରିବା, ଖାଦ୍ୟଶସ୍ୟ, ଫଳମୂଳ ସେମାନଙ୍କର ଜୀବନୀ ଶକ୍ତି ହରାଇ ବସିଛନ୍ତି, ଯାହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ଏବଂ ମନୁଷ୍ୟର ବ୍ୟାଧି ପ୍ରତିରୋଧକ ଶକ୍ତି ହ୍ରାସ, ଜରା, ବ୍ୟାଧି, ଅକାଳ ବାର୍ଦ୍ଧକ୍ୟରେ

0: ପୀଡ଼ିତ ହେବାକୁ ବାଧ୍ୟ ହେଉଛି। ଏବେଠାରୁ ପ୍ରତ୍ୟେକ ମନୁଷ୍ୟ ଯଦି ସଚେତନ ଭାବରେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ନିମିତ୍ତ ଗାଡ଼ି ମଟର ଇତ୍ୟାଦି ଯାନବାହନର ଯଥେଚ୍ଛା ବ୍ୟବହାରକୁ ସୀମିତ ନ କରେ, ବୃକ୍ଷକଟା ବନ୍ଦ କରି ବୃକ୍ଷରୋପଣ ଏବଂ ସବୁଜ ପରିବେଶ ସୃଷ୍ଟି ଦିଗରେ ପଦକ୍ଷେପ ନ ନିଏ, କଳକାରଖାନା ଇତ୍ୟାଦି ବହୁଳ ପ୍ରବର୍ତ୍ତନକୁ ସୀମିତ କରି ଧୂମ୍ରବିହୀନ ଗାଡ଼ି ମଟର କଳକାରଖାନା ଚୁଲା ଇତ୍ୟାଦି ବ୍ୟବହାର ନ କରେ ଏବଂ ସେଥିରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ପଚାପାଣି ଦୂଷିତ ଗ୍ୟାସ୍କୁ ବୈଜ୍ଞାନିକ ପଦ୍ଧତିରେ ସୁନିୟନ୍ତ୍ରିତ ନ କରେ, ତେବେ ପରିବେଶ ପ୍ରଦୂଷଣ ଯୁକ୍ତ ଭୟଙ୍କର ପ୍ରଭାବ ପ୍ରକୃତି ସୃଷ୍ଟି କରିବାକୁ ବାଧ୍ୟ ହେବ ଏବଂ ତାହାର କୁପରିଣାମ ସ୍ୱରୂପ ଅଂଶୁଘାତ, ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ଭିକ୍ଷ, ଭୂମିକମ୍ପ, ସୁନାମି ଇତ୍ୟାଦି ତଥା ଅଜଣା ଓ ଅସାଧ୍ୟ ବ୍ୟାଧି ପୀଡ଼ିତ ହୋଇ ମନୁଷ୍ୟ ସମାଜ ଧ୍ୱଂସ ପଥକୁ ପରିଷ୍କାର କରିଦେବ। ରାସ୍ତାଘାଟରେ ନିମ୍ବ ବୃକ୍ଷ ଭଳି ଜୀବାଣୁ ଓ ଭୂତାଣୁ ନାଶକ ଔଷଧୀୟ ବୃକ୍ଷକୁ ରୋପଣ ଫଳରେ ଦୂଷିତ ବାୟୁ ଶୋଧନ ହୋଇ ମନୁଷ୍ୟର ଅତ୍ୟନ୍ତ ଉପକାର ସାଧିତ ହେବ। ସ୍ୱାର୍ଥପରତା, କାମନା ବାସନା, ଘୃଣା, ହିଂସା, ଲୋଭମୋହ ଆଦି ବିରୁଦ୍ଧ ଭାବନାଗୁଡ଼ିକୁ ନଷ୍ଟ କରି ଯଦି ମନୁଷ୍ୟ ଭିତରେ ଭଗବତ ବିଶ୍ୱାସ, ଭକ୍ତି, ପ୍ରେମ, ଜ୍ଞାନ ଇତ୍ୟାଦି ଆଧ୍ୟାତ୍ମିକ ଚେତନା ଉଦ୍ରେକ କରାଯାଇପାରନ୍ତା, ତାହାଦ୍ୱାରା ମନୁଷ୍ୟ ଭିତରେ ଧୈର୍ଯ୍ୟ, ସାହସ, ବିଶ୍ୱାସ, ବିଶ୍ୱ ପ୍ରତି ଭାତୃଭାବ, ବିଶ୍ୱ ଐକ୍ୟ ଭାବ ସୃଷ୍ଟି ହୋଇପାରନ୍ତା, ମାନସିକ ଚାପ ଜନିତ ବିଭିନ୍ନ ବ୍ୟାଧିରୁ ମନୁଷ୍ୟ ତ୍ରାହି ପାଆନ୍ତା, ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ମଧୁମେହ, ଅମ୍ଳପିତ ଏବଂ କ୍ୟାନ୍ସର ଇତ୍ୟାଦି ରୋଗଗୁଡ଼ିକୁ ପ୍ରତିହତ କରିପାରନ୍ତା, ମନ ଓ ଶରୀରକୁ ରୋଗମୁକ୍ତ କରି ସୁସ୍ଥ ବାତାବରଣ ସୃଷ୍ଟି କରିବା ସହିତ ବିଶ୍ୱରେ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ ଆଲୋଚିକା ଥିଲେ ଡାକ୍ତର ଅନୁସୂୟା ଦାସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। ସୁରତ ଓ ଦମନରେ ଆଜି 18,800 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁରତ ଏବଂ ଦମନ ଗସ୍ତ କରି 18,800 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଶ୍ରୀ ମୋଦି ଦମନରେ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ ସହ ନମୋ ହସ୍କିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେଠାରେ ପ୍ରଧାନମନ୍ତ୍ରୀ 2,970 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ହାଜିରାଠାରେ ପ୍ରଧାନମନ୍ତ୍ରୀ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୁରତରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରରେ 18,800 crore ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଦୋଦରା ମୁମ୍ବାଇ ଏକ୍ସପ୍ରେସ୍ୱେର ଷଷ୍ଠ ଏବଂ ସପ୍ତମ ପ୍ୟାକେଜ୍କୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଦମନରେ ସ୍ୱାସ୍ଥ୍ୟସେବା, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ, ଭିତ୍ତିଭୂମି ଓ ସଂଯୋଗୀକରଣ ପ୍ରକଳ୍ପର ଶ୍ରୀ ମୋଦି ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ 885 crore ଟଙ୍କାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଆୟୁଷ ମନ୍ତ୍ରଣାଳୟ ବର୍ଷସାରା ଯୋଗ ସହିତ ଜଡ଼ିତ ରହିବାକୁ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋହାହିତ କରିବା ପାଇଁ ଯୋଗ 365

ଅଭିଯାନ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ବିଶ୍ୱର ବିଭିନ୍ନ ସ୍ଥାନର ଖେଳାଳିମାନଙ୍କୁ ଚମ୍ପିୟନ୍ସିପ୍ ବ୍ୟତୀତ ଯୋଗ ବିଷୟରେ ସଚେତନତା ପ୍ରସାର କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଅହମ୍ମଦାବାଦରେ ପ୍ରଥମ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ 60ରୁ ଅଧିକ ଦେଶରୁ 400ରୁ ଅଧିକ ପ୍ରତିଯୋଗୀଙ୍କ ଯୋଗଦାନ ବିଶ୍ୱକୁ ଆକର୍ଷିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରୀ ମୋଦି କହିଛନ୍ତି, ଯୋଗର ଆକର୍ଷଣ ଶାରୀରିକ ସୁସ୍ଥତାଠାରୁ ଅଧିକ ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟ ପାଇଁ ଏକ ବାସ୍ତବ ଆଭିମୁଖ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ଚମ୍ପିୟନ୍ସିପ୍ ବିଶ୍ୱବ୍ୟାପୀ ଯୋଗର ବ୍ୟାପକ ବାର୍ତ୍ତା ପ୍ରସାର କରିବାର ସୁଯୋଗ ପ୍ରଦାନ କରୁଛି। କ୍ୟାବିନେଟ୍ ନିଯୁକ୍ତି କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ 1987 ବ୍ୟାଚ୍ର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତରୁଣ କପୁରଙ୍କ କାର୍ଯ୍ୟକାଳକୁ ଗୋଟିଏ ବର୍ଷ ବୃଦ୍ଧି କରିବାକୁ ଅନୁମୋଦନ କରିଛି। କେନ୍ଦ୍ର କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶ୍ରୀ କପୁରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ 10 ତାରିଖରୁ ଅଧିକ 1 ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ନୂଆଦିଲ୍ଲୀ ସହିତ ମସ୍କୋର ରଣନୈତିକ ସହଭାଗିତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତକୁ ରୁଷ ସହିତ ସହଯୋଗ ହ୍ରାସ କରିବାକୁ ବାଧ୍ୟ କରିବାର ପାଶ୍ଚାତ୍ୟ ଦେଶର ଉଦ୍ୟମ ନିରର୍ଥକ ଏବଂ ବିଶ୍ୱ ସ୍ଥିରତା ପାଇଁ କ୍ଷତିକାରକ। ବିଶ୍ୱର ପ୍ରମୁଖ ସମ୍ଭାଦ ସଂସ୍ଥା ମୁଖ୍ୟଙ୍କ ସହ ଆଲୋଚନା କାଳରେ ଶ୍ରୀ ପୁତିନ୍ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏହାର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରୁଷ ଭାରତ ସହ ଅର୍ଥନୈତିକ ସମ୍ପର୍କକୁ ବୃଦ୍ଧି କରିବାକୁ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅଗ୍ରଗତି ହାସଲ କରିଛି ବୋଲି ସେ କହିଛନ୍ତି। ରୁଷ ରାଷ୍ଟ୍ରପତି କହିଛନ୍ତି, ଆମେରିକା ସହିତ ଭାରତର କୂଟନୈତିକ ସମ୍ପର୍କର ପ୍ରଭାବ ରୁଷ ସହ ଥିବା ସମ୍ପର୍କରେ ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ। ରୁଷ ଭାରତକୁ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବିବେଚନା କରେ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ଭାରତ ଏକ ମହାନ ରାଷ୍ଟ୍ର ଓ ମହାନ ଗଣତନ୍ତ୍ର ଏବଂ ରୁଷ ଭାରତ ସହ ସମ୍ପର୍କ ବୃଦ୍ଧି କରିବା ଲାଗି ଉଦ୍ୟମ ଜାରି ରଖିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି 2 ମାସିକ ମୁଦ୍ରାନୀତି ଘୋଷଣା କରିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ସକାଳେ ମୁଦ୍ରାନୀତି କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗବେଷଣା ରିପୋର୍ଟ ଅନୁଯାୟୀ ବୃଦ୍ଧି ପାଉଥିବା ମୁଦ୍ରାସ୍କୀତି ଏବଂ ଅଶୋଧିତ ତୈଳ ମୂଲ୍ୟ, ଟଙ୍କା ମୂଲ୍ୟ ହ୍ରାସ ଏବଂ ଦୁର୍ବଳ ମୌସୁମୀ ପରିସ୍ଥିତି ଭଳି ଆହ୍ୱାନର ମୁକାବିଲା ପାଇଁ ରେପୋ ହାର ବୃଦ୍ଧି ନ ହେବାର ସମ୍ଭାବନା ରହିଛି। ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସୃଷ୍ଟ ଭୂ ରାଜନୈତିକ ପରିସ୍ଥିତି ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମୁଦ୍ରାସ୍କୀତିର ପ୍ରମୁଖ କାରଣ। ରିପୋର୍ଟ ଅନୁଯାୟୀ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ମୁଦ୍ରାସ୍କୀତି ପ୍ରାୟ 5% ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କ୍ୟାବିନେଟ୍ର ନିଯୁକ୍ତି କମିଟି ନୀଳକଣ୍ଠ ମିଶ୍ରଙ୍କୁ ୱାଶିଂଟନ୍ ଡିସିରେ ବିଶ୍ୱ ବ୍ୟାଙ୍କ ମୁଖ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ 3 ବର୍ଷ ପାଇଁ ନିଯୁକ୍ତିକୁ ଅନୁମୋଦନ କରିଛି। କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ନୂତନ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ପରମେଶ୍ୱରନ୍ ଆୟରଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ଗତକାଲି ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଉଭୟ ଦେଶ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଭାରତ ବ୍ରିଟେନ୍ କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ର ସମେତ ବିଭିନ୍ନ ପଦକ୍ଷେପର ପ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ନେତା ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା ଏବଂ ଜଳବାୟୁ ସହଭାଗିତା କ୍ଷେତ୍ରରେ ହୋଇଥିବା ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କିତ ଆଲୋଚନା ଲାଗି ଭାରତ ଆସିଥିବା ଆମେରିକାର ଏକ ବାଣିଜ୍ୟିକ ପ୍ରତିନିଧି ଦଳ 4 ଦିନିଆ ଗସ୍ତ ଶେଷ କରିଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ବାଣିଜ୍ୟିକ ସାମଗ୍ରୀ, ଅଣଶୁଳ୍କ ପଦକ୍ଷେପ, ସୀମା ଶୁଳ୍କ, ଅର୍ଥନୈତିକ ସୁରକ୍ଷା ସମନ୍ୱୟ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉପରେ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17ଟି ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10ଟି ସ୍ୱର୍ଣ୍ଣ, 6ଟି ରୌପ୍ୟ

0: ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଏବଂ ପୃଥିବୀକୁ ସୁରକ୍ଷା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏହି ଦିବସର ଲକ୍ଷ୍ୟ। ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଦିଲ୍ଲୀର ମୈଦାନଗଡ଼ିସ୍ଥିତ ନମୋ ଅକ୍ସିଜେନ୍ ପାର୍କରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନେକ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ସାଂସଦ ବିଧାୟକ ରାଜ୍ୟସ୍ତରରେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ପରିବେଶଗତ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଏକ ସ୍ଥାୟୀ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସମାଧାନ କରିବା ପାଇଁ ଆଜିର ଦିବସ ପ୍ରେରଣା ଯୋଗାଇଥାଏ। ଜାପାନର କାକାମି ଗାହାରା ହକି ଷ୍ଟାଡିୟମରେ ଆଜି 18 ବର୍ଷରୁ କମ୍ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ମହିଳା ଏସିଆ କପ୍ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜିତ ରହିବା ପରେ ସେମିଫାଇନାଲରେ ପହଞ୍ଚିଛି। ଆଜି ସକାଳ 9:30ରେ ଭାରତ ଚୀନ୍ ବିପକ୍ଷରେ ମ୍ୟାଚ୍ ଖେଳିବ। ସୁରତ ଓ ଦମନରେ ଆଜି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏବେ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ଭାଗ୍ୟଲତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ତୁହିମା ଧରଣୀ ଜନନୀ ମୋହର ଧରିଛୁମା ମୋତେ କୋଳେ ଶିଖାଇଛୁ କଥା ଦେଇଛୁ ଆହାର ସେନେହ ଶରଧା ବୋଳେ
1: କେତେ ଅଳିମୋର ସହିଛୁ ଗ ତୁହି ଜନନୀ ଜନମଭୂମି ଚାଲି ଶିଖାଇଛୁ ତୋହରି ବକ୍ଷରେ ତୁହି ଏକା କର୍ମଭୂମି
0: ସୁନ୍ଦର ଏଇ ପୃଥିବୀ ଯାହାକି ସମସ୍ତଙ୍କର ବାସସ୍ଥାନ ଯେଉଁଠି କେତେ ନଦ ନଦୀ ବଣ ଜଙ୍ଗଲ ପାହାଡ଼ ପର୍ବତ ଟିକି ଝରଣାର ପ୍ରତି ମୁହୂର୍ତ୍ତରେ ଆମକୁ ନୂଆ ନୂଆ କଥା ଶିଖେଇଥାଏ
1: ମଣିଷ ଜୀବନକୁ ସ୍ୱଚ୍ଛ ସୁନ୍ଦର ତଥା ସୁରକ୍ଷିତ କରି ଜୀବନ ଜିଇଁବାର ଶୈଳୀ ଶିଖାଏ
0: ଆଜି ଯଦି ମାନବ ଜାତି ସୁନ୍ଦର ଏକ ମୁହୂର୍ତ୍ତ ଦେଇ ଗତି କରୁଛି ସବୁକିଛି ଏହି ସବୁଜ ପୃଥିବୀର ଦାନ
1: ଗଛ ଲତାର ଫୁଲ ଫଳ ନଦୀ ଝରଣାର ସ୍ୱଚ୍ଛ ଜଳ ସବୁକିଛି ଏହି ଜୀବଜନ୍ତୁ ପାଇଁ
0: ହେଲେ ଏହି ପୃଥିବୀ ଆମକୁ ଦେଇଛି କେତେ ଆଉ ଆମଠାରୁ ସେ ନେଉଛି କ'ଣ ଏଭଳି ଏକ ପ୍ରଶ୍ନବାଚୀରେ ଆଜି ଆମେ ସମସ୍ତେ ଭାବିବାକୁ ଗୋଟେ ମୁହୂର୍ତ୍ତ ପାଇଛୁ
1: କେବଳ ଭାବିଲେ କ'ଣ ହେବ ଆଜି ଧରଣୀ ମା ତାର ଦୁଃଖ କାହାକୁ ବା କହିବ
0: ଯନ୍ତ୍ର ଦାନବର ଅଗ୍ନି ଧାସରେ ଆଜି ପୃଥିବୀ ଭିତତ୍ରସ୍ତା
1: କେବେ ଆମେ ମାନବ ଜାତି ବୁଝିଛୁ କି
0: ତେଣୁ ତ ଆମେ ସମସ୍ତେ ନିଜ କୃତକର୍ମର ଫଳ ଭୋଗ କରୁଛୁ
1: ଯଦି ଏମିତି ଚାଲେ

0: ଅର୍ଥାତ୍ ଆମେ ଯଦି ଏମିତି ଆମ ଧରଣୀ ଉପରେ ଅତ୍ୟାଚାର କରୁଥିବା, ତେବେ ପରିଣାମ କ'ଣ ହେବ? ଏଭଳି ଏକ ଦ୍ୱନ୍ଦ୍ୱର ସମାଧାନ ପଥରେ ଆଜିର ବର୍ଣ୍ଣବିଭା ବର୍ଣ୍ଣାଳୀର ଅଧ୍ୟାୟ ବିଷୟ ହେଲା ସବୁଜ ପୃଥିବୀ ସୁନ୍ଦର ଭବିଷ୍ୟତ। କାର୍ଯ୍ୟକ୍ରମ ଉପସ୍ଥାପନରେ ଆମେ ଦୁହେଁ ମୁଁ ରଞ୍ଜନ,
1: ମୁଁ ଭାଗ୍ୟଲତା। ନମସ୍କାର।

0: ସବୁଜ କହିଲେ ଏପରି ଏକ ପରିବେଶକୁ ବୁଝାଏ ଯେଉଁଠାରେ ବଣ ଜଙ୍ଗଲ ଗଛ ଲତା ଜଳ ସମ୍ପଦ ଏବଂ ଜୈବ ବିବିଧତା ସୁରକ୍ଷିତ ହୋଇ ରହିଥାଏ।
1: ସବୁଜ ପୃଥିବୀ କହିଲେ ପରିଷ୍କାର ପ୍ରଦୂଷଣମୁକ୍ତ ଏବଂ ସନ୍ତୁଳିତ ପରିବେଶର ପ୍ରତୀକ।
0: ସବୁଜ ପୃଥିବୀ ଆଜି କାହିଁକି ସମସ୍ତଙ୍କର ଆବଶ୍ୟକ?
2: ପ୍ରଫେସର ଶରତ କୁମାର ପଳିତା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ପୂର୍ବତନ ବିଭାଗୀୟ ମୁଖ୍ୟ, ଜୈବ ବିବିଧତା ଓ ପ୍ରାକୃତିକ ସମ୍ବଳ ସଂସାଧନ ବିଭାଗର, ଏବଂ ସେଠାରେ ମଧ୍ୟ ଡିନ୍ ଭାବରେ କାର୍ଯ୍ୟ କରିଛି ଏବଂ 12 ବର୍ଷ ଧରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଚାକିରି କଲା ପରେ ମୁଁ ଏବେ ଅବସର ନେଇ ଭୁବନେଶ୍ୱରରେ କରିଅଛି। ଏକବିଂଶ ଶତାବ୍ଦୀରେ ଯୋଉ ସମୟ ଦେଇ ଯାଉଛୁ, ଚାରିଆଡେ ଆମକୁ ଲାଗୁଛି ଯେ ଆମେ ସମସ୍ୟା ଭିତରେ ଦେଇ ଯାଉଛୁ। ଆମ ପାଇଁ ଏକମାତ୍ର ଆହ୍ୱାନ, ଆମେ ଏଇ ଯୋଉ ପୃଥିବୀରେ ଜନ୍ମ ହୋଇଛେ ଏବଂ ପୃଥିବୀରେ ଆମେ ଯୋଉ କାର୍ଯ୍ୟକଳାପ କରୁଛେ, ତାଦ୍ୱାରା ଆମେ ଏ ପୃଥିବୀକୁ ଆମେ ଦଉଛେ କଣ? 4.5 ବିଲିୟନ ବର୍ଷ ତଳେ ବା ନିୟୁତ ବର୍ଷ ତଳେ ପୃଥିବୀର ସୃଷ୍ଟି ହେଲା, ଜୀବଜଗତ ସୃଷ୍ଟି ହେଲା 3.5 ନିୟୁତ ବର୍ଷ ତଳେ ବା ବିଲିୟନ ବର୍ଷ ତଳେ, ଏବଂ ମଣିଷ ମାତ୍ର ଜନ୍ମ ହେଲା 60-70 ଲକ୍ଷ ବର୍ଷ ତଳେ, ଏବଂ ଏବେ କୁହାହଉଛି 8-10 ମିଲିୟନ ଜୀବଜଗତରେ ଜୀବଜନ୍ତୁ ଅଛନ୍ତି, ବ୍ୟାକ୍ଟେରିଆ ଓ ଅଣୁଜୀବ ମାନଙ୍କୁ ଛାଡିକି। ଏମାନଙ୍କ ଭିତରେ ମଣିଷ ହେଉଛି ଗୋଟିଏ ଜୀବ, କିନ୍ତୁ ଆମେ ଦେଖୁଛୁ ଯେ ପୃଥିବୀରେ ଯୋଉ ବ୍ୟାପକ ପରିବର୍ତ୍ତନ ଘଟିଛି, ସେ ପରିବର୍ତ୍ତନର ଆମେ ମଣିଷ ଏକମାତ୍ର ଦାୟୀ। ଯୋଉ ପୃଥିବୀକୁ ଆଜି ଏମିତି ଅବସ୍ଥାକୁ ଆଣିଛି, ମଣିଷ ମଧ୍ୟ କିନ୍ତୁ ସ୍ୱପ୍ନ ଦେଖୁଛି ଏବଂ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ ଚିନ୍ତା କରୁଛି ଯେ ଆମେ ପୁଣି ଏକ ସବୁଜ ଓ ସୁନ୍ଦର ପୃଥିବୀ ତିଆରି କରିପାରିବା। ଏବଂ ଆମ ଆଗରେ ସବୁଠାରୁ ବଡ ସମସ୍ୟା ହେଉଛି ମ୍ୟାଡମ୍, ଗୋଟେ ଟ୍ରିପଲ୍ ପ୍ଲାନେଟାରୀ କ୍ରାଇସିସ୍, ଯାହାକୁ ଆମେ କହୁଛୁ କ୍ଲାଇମେଟ୍ ଚେଞ୍ଜ ବା ଜଳବାୟୁ ପରିବର୍ତ୍ତନ, ଆଉ ପ୍ରଦୂଷଣ ବା ଆବର୍ଜନା ଅଧିକା ମାତ୍ରାରେ ଜମା ହେବା, ଏବଂ ଜୈବ ବିବିଧତାର କ୍ଷତି ସାଧନ। ଏଇ ତିନିଟାକୁ କୁହାହଉଛି ଟ୍ରିପଲ୍ ପ୍ଲାନେଟାରୀ କ୍ରାଇସିସ୍। ପୃଥିବୀର ଯେତେ ରାଷ୍ଟ୍ର ଅଛନ୍ତି ସମସ୍ତଙ୍କ ପାଇଁ ଆଜି ବଞ୍ଚିବା ପାଇଁ ଏବଂ ସୁନ୍ଦର ଭବିଷ୍ୟତରେ ନେଇ ବଞ୍ଚିବା ପାଇଁ ଆହ୍ୱାନ ଚାଲିଛି। ସବୁଠାରୁ ବଡ ଆହ୍ୱାନ ଆସିଛି ଯେ ପୃଥିବୀର ଉତ୍ତାପ ଏତେ ପରିମାଣରେ ବଢିଛି ଏବଂ ଗ୍ରୀନ ହାଉସ୍ ଗ୍ୟାସ୍ ଏମିସନ୍ ପୃଥିବୀରେ ବା ଯାହାକୁ ଆମେ ସବୁଜ ଗ୍ରହ ବାଷ୍ପ କହୁଛୁ, ତାହା ଏତେ ପରିମାଣରେ ଆସିଛି ଯେ ସମଗ୍ର ବିଶ୍ୱର ମଣିଷ ହାହାକାର କରୁଛି, ଏବଂ ପ୍ରତିଦିନ ଅନେକ ଜୀବଜନ୍ତୁ ବଞ୍ଚିବା ପାଇଁ ଦରକାର, ସେମାନେ ଆଜି ଏକ୍ସଟିଙ୍କ୍ଟ ହେଇଯାଉଛନ୍ତି, କିନ୍ତୁ ମଣିଷ ପୁଣି ଚିନ୍ତା କରୁଛି ଏବଂ ମଣିଷ ଆଜି ସ୍ୱପ୍ନ ଦେଖୁଛି ଏବଂ ସେ ପାଇଁ ବି କାର୍ଯ୍ୟ କରୁଛି। ମୋ ଭାରତର ସରକାର ବି ପଦକ୍ଷେପ ନେଉଛନ୍ତି, ଏବେ ଡିସିସନ୍ ନେଇଛି ଯେ ଆମ ପ୍ରଧାନମନ୍ତ୍ରୀ ମଧ୍ୟ କହୁଛନ୍ତି ଯେ 2070 ଭିତରେ ଆମେ 0 କାର୍ବନ ଏମିସନ୍ କରିବା। ଆମକୁ ଏଟାକୁ ଏକ ମନ୍ତ୍ର ଭାବରେ କରିବାକୁ ପଡିବ। ସକାଳୁ ସନ୍ଧ୍ୟା ଭିତରେ ମୁଁ ଯୋଉ କାମ କରୁଛି ସେ ପାଇଁ ବାୟୁମଣ୍ଡଳ ପ୍ରତି କେତେ କାର୍ବନ ତିଆରି କରୁଛି, କାର୍ବନ ଫୁଟପ୍ରିଣ୍ଟ ରିଡ୍ୟୁସ୍ କରିବା ଦରକାର। ଆମ ସମସ୍ତଙ୍କର ଯୋଉ ଅଙ୍ଗାର ପଦଚିହ୍ନ ଅଛି, ପ୍ରତ୍ୟେକ ଲୋକଙ୍କ ଘରେ ଆମେ ଦେଖୁଛେ 2-3 ଗାଡି, ତାକୁ ନ କରିକି ଯଦି ଆମେ ସହର ଯୋଉ ସରକାରଙ୍କ ଦ୍ୱାରା ଯୋଉ ଯାନବାହନ ଦିଆଯାଉଛି, ପବ୍ଲିକ ଟ୍ରାନ୍ସପୋର୍ଟ ଦିଆଯାଉଛି, ତାକୁ ଯଦି ଆପଣେଇବା, ୱି କ୍ୟାନ୍ ଅଲସୋ ରିଡ୍ୟୁସ୍ ୱାଷ୍ଟ। ଆବର୍ଜନାକୁ ହ୍ରାସ କରିପାରୁଛେ, ତାର ରିୟୁଜ୍ କରିପାରୁଛେ, ତାକୁ ରିସାଇକେଲ କରିପାରୁଛେ, ତେଣୁ ଆମ ଜୀବନଶୈଳୀର ବ୍ୟାପକ ପରିବର୍ତ୍ତନ ଦରକାର। ଉତ୍ତର ଗୋଲାର୍ଦ୍ଧରେ ଯେତେ ଦେଶ ଅଛନ୍ତି ସେମାନେ ଇଣ୍ଡଷ୍ଟ୍ରିଆଲି ରିଚ୍ ଏବଂ ପଲ୍ୟୁସନ୍ ଏମାଉଣ୍ଟ ବଢୁଛି, କିନ୍ତୁ ଆଜି ଦେଖାଯାଉଛି ଯେ ତୃତୀୟ ବିଶ୍ୱର ଯେତେ ଦେଶ ଅଛନ୍ତି ସେମାନେ ମଧ୍ୟ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ପାଇଁ, କାରଣ ସମସ୍ତେ ଚାହୁଁଛନ୍ତି ଇକୋନୋମିକ ଡେଭଲପମେଣ୍ଟ ପାଇଁ। ଇକୋନୋମିକ ଡେଭଲପମେଣ୍ଟ ସହିତ ଆମେ ମଧ୍ୟ ଦେଖୁଛୁ ଯେ ୱେଷ୍ଟ ଏଣ୍ଡ ପଲ୍ୟୁସନ୍ ଇଜ୍ ଅଲସୋ ଲିଙ୍କ୍ଡ। ଆମକୁ ଏକ ସଷ୍ଟେନେବୁଲ ଡେଭଲପମେଣ୍ଟ ଭିତରେ ଯିବାକୁ ପଡିବ ଯେ ଆମେ ଯୋଉ ସୁନ୍ଦର ପୃଥିବୀରେ ବାସ କରୁଛୁ ଆମ ଉତ୍ତର ପିଢ଼ି ପାଇଁ, ସେମାନଙ୍କ ପାଇଁ ଆମେ ଏମିତି ଭାବରେ ପ୍ରତିଦିନ ଆମ ଜୀବନଶୈଳୀ ତିଆରି କରିବା ଦରକାର, ଆଗାମୀ ଭବିଷ୍ୟତ ସେଭଳିଆ ଚଳିବା ଦରକାର। ତେଣୁ ଆମକୁ ଚିନ୍ତା କରିବାକୁ ପଡିବ ଜୀବନଶୈଳୀ କି ଆମେ

ଭାବରେ ସୁଖ ସ୍ୱାଚ୍ଛନ୍ଦ୍ୟ ଆମର ଦରକାର, କିନ୍ତୁ ତା ସହିତ କେତେ ମିନିମମ ରିକ୍ୱାରମେଣ୍ଟରେ ଆମେ ଚଳିପାରିବା ସେଟା ଦେଖିବା ଦରକାର। ଉଦ୍ଭିଦ ନଥିଲେ ଅମ୍ଳଜାନ ମିଳିବ ନାହିଁ, କିନ୍ତୁ ଆଜି ଯୋଉ ପରିମାଣରେ ଜଙ୍ଗଲ ହ୍ରାସ ହେଉଛି, ସମଗ୍ର ପୃଥିବୀରେ ଜଙ୍ଗଲ ପରିମାଣ ବ୍ୟାପକ ଭାବରେ ହ୍ରାସ ପାଇଛି, ଡେଭଲପମେଣ୍ଟ ହେଉଛି, ସହରୀକରଣ ହେଉଛି, ଏହା ମାଧ୍ୟମରେ ଆମେ ଦେଖୁଛୁ ଯେ ଜଙ୍ଗଲ ହ୍ରାସ ହେଉଛି। ଜଙ୍ଗଲ ହ୍ରାସ ହେବା ଫଳରେ ଗ୍ରୀନ କଭର କମିଯିବା ଫଳରେ ଉତ୍ତାପ ବଢୁଛି, ଜଳୀୟ ବାଷ୍ପ କମୁଛି, ବର୍ଷା ପରିମାଣ କମୁଛି, ଏବଂ ଅତି ଅସମ୍ଭବ ଭାବରେ ଆମେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛୁ।

0: ସବୁଜ ପୃଥିବୀ କେବଳ ଗଛ ଲଗାଇବାରେ ସୀମିତ ନୁହେଁ, ବରଂ ପ୍ରାକୃତିକ ସମ୍ପଦର ସୁରକ୍ଷା, ଶକ୍ତିର ସଠିକ୍ ବ୍ୟବହାର, ଜଳ ସଂରକ୍ଷଣ ଏବଂ ପରିବେଶକୁ ବନ୍ଧୁ ଭଳି ଦେଖିବା।
1: ତେବେ ପରିବେଶ କହିଲେ ଆମେ ବୁଝୁ କ'ଣ? ପରିବେଶ ହିଁ ଜୀବନର ମୂଳ ଆଧାର।
0: ଆମେ ଶ୍ୱାସ ନେବା ପାଇଁ ଅମ୍ଳଜାନର ଆବଶ୍ୟକତା ହୋଇଥାଏ, ହେଲେ ଏହି ଅମ୍ଳଜାନ ଆମକୁ କିଏ ଦିଏ? ଯଦି ଆମେ ଜାଣିବା, ତେବେ ଆମ ପରିବେଶକୁ ଆମେ ସୁରକ୍ଷା ଦେବା।
1: ଆଉ ରହିଲା ଜଙ୍ଗଲ, ଆଜି ବର୍ଷା ବିନା ସଭିଏ ଆହାକାର। ବର୍ଷା କିଏ ଆଣେ? କେବଳ ଜଙ୍ଗଲ ହିଁ ବର୍ଷାକୁ ଆଣେ। ଯଦି ଜଙ୍ଗଲ ସଫା ହୋଇଯିବ, ତେବେ କିଏ ବା ବର୍ଷା ଆଣିବାରେ ସହାୟକ ହେବ?
0: କେବଳ ଜଙ୍ଗଲ ବର୍ଷା ଆଣିବାରେ ସହାୟକ କି? ନା, ଜଙ୍ଗଲ ମୃତ୍ତିକା କ୍ଷୟକୁ ରୋକିପାରେ। ଯଦି ଜଙ୍ଗଲ, ନଦନଦୀ, ଗଛଲତା ଆମର ଏତେ ଉପକାର କରନ୍ତି, ସେମାନଙ୍କର ସୁରକ୍ଷା କିଏ ଦେବ? ଆଉ ଆମ ପାଇଁ ସବୁଜ ପୃଥିବୀ କିଏ ଗଢ଼ିବ?
1: ସବୁଜ ପୃଥିବୀ ଯଦି ଆମର ଜୀବନଦାୟିନୀ, ତେବେ ଆମେ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ସବୁଜ ପୃଥିବୀ ଗଢ଼ିବା ତ।
2: ମୋ ନାଁ ଡକ୍ଟର ସୁରଭି ଜେନ, ମୁଁ CSIR IMMT ଭୁବନେଶ୍ୱରରେ ଇନ୍ସପାୟାର୍ ସାଇଣ୍ଟିଷ୍ଟ ହିସାବରେ କାମ କରୁଛି। ମୋର ରିସର୍ଚ୍ଚ ଏରିଆ ହେଉଛି ଏନ୍ଭାରମେଣ୍ଟାଲ ଫିଲ୍ଡ, ଯେଉଁଥିରେ କି ମୁଁ ଡିଫରେଣ୍ଟ ଇଣ୍ଡଷ୍ଟ୍ରିଆଲ ୱେଷ୍ଟକୁ, କଠିନ ବର୍ଜ୍ୟବସ୍ତୁକୁ ନେଇକି ତାକୁ କେମିତି ଠିକ୍ ଭାବରେ ପରିଚାଳନା କରାଯାଇପାରିବ, ତାକୁ କେମିତି ଉପଯୋଗ କରାଯାଇପାରିବ, ସଦୁପଯୋଗ, ସେଇ ଉପରେ ଗବେଷଣା କରୁଛି। ସବୁଜ ପୃଥିବୀର ଅର୍ଥ ହେଉଛି ଆମେ ତାକୁ ଅଧିକରୁ ଅଧିକ ଗ୍ରୀନେରୀ କରିବା ଉଦ୍ଭିଦ ଦ୍ୱାରା, ମାନେ ଉଦ୍ଭିଦ ଜଗତକୁ ଆମକୁ ବଢ଼େଇବାକୁ ପଡିବ। କାହିଁକି ବଢ଼େଇବାକୁ ପଡିବ ଆଉ ତାକୁ ଯଦି ଆପଣ କହୁଛନ୍ତି ତାର କଣ ମହତ୍ଵ ଅଛି, ଗୋଟେ ଉଦ୍ଭିଦ କିମ୍ବା ଗୋଟେ ଜଙ୍ଗଲ କିମ୍ବା ଗୋଟେ ବଗିଚା ଯେତେବେଳେ ସୃଷ୍ଟି କରା ହଉଛି, ସେଇଟା ଫାଷ୍ଟ ହଉଛି ସେ ଆମର କାର୍ବନ ଡାଇଅକ୍ସାଇଡକୁ ନଉଛି ଆଉ ଆମକୁ ଅକ୍ସିଜେନ୍ ପ୍ରୋଭାଇଡ କରୁଛି। ଯଦି ଆମେ ତାକୁ ସ୍ୱାର୍ଥପର ହିସାବରେ, ମଣିଷ ହିସାବରେ କହିବା, ସେଇଟା ଆମର ସବୁଠୁ ଅଧିକ ଦରକାର ପଡୁଛି। ତାକୁ ଛାଡିଦେଲେ ବି ଆମ ପାଇଁ ସେ ଫଳ ଫୁଲ ଦେବା ସହିତ ଆମର ଇକୋସିଷ୍ଟମକୁ ବଞ୍ଚେଇକି ରଖୁଛେ। ଆମେ କେତେ ବର୍ଷ ହେଲାଣି ଏତେ ଇଣ୍ଡଷ୍ଟ୍ରି ଖୋଲିକି ରଖିଛେ, ତାର ଯେତେ ସବୁ ବର୍ଜ୍ୟବସ୍ତୁ ଗୁଡା ବାହାରୁଛି ସେଇଟା ସବୁ ଉଦ୍ଭିଦ ଜଗତ ହିଁ ପୁରା ପୃଥିବୀର ଚକ୍ରକୁ ମେଣ୍ଟେନ କରିକି ରଖିଛି। ଯେତେବେଳେ ଜଙ୍ଗଲ କଥା ହଉଛି, ସେ କେବଳ ପ୍ରାଣୀ ଜଗତରେ, କେବଳ ମଣିଷ ମାନଙ୍କୁ ସୁରକ୍ଷା ଦଉନି, ତା ଦେଇକି କେତେ ନଦୀ ଝରଣା ସବୁ ଯାଇଥାଉଛନ୍ତି, ତା ଛାଡିକି କେତେ ଜୀବ ଜନ୍ତୁ, ମାନେ ଛୋଟ କୀଟ ପତଙ୍ଗରୁ ନେଇକି ବଡ ବଡ ଜୀବ ଜନ୍ତୁ ମାନେ ରହୁଛନ୍ତି, ତ ସେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଛି। ପୃଥିବୀର ଯୋଉ ଚକ୍ର ଅଛି, ସେ ଚକ୍ରକୁ ସେ ସନ୍ତୁଳନ କରିବାରେ ଆମକୁ ସବୁଠୁ ଅଧିକ ସହାୟତା କରୁଛି। ସବୁବେଳେ କୁହାଯାଏ ନେଚର ହିଲ୍ସ ଇଟସେଲ୍ଫ, ନେଚର କିଛି ବି ବିଡମ୍ବନା ହେଲେ ସେ ନେଚର ତାକୁ ନିଜେ ନିଜେ ହିଲ୍ କରେ। ଯେମିତି ଗୋଟେ କ୍ଷତ ବିକ୍ଷତ ହୁଏ, ତାକୁ ସେ ନିଜେ ହିଲ୍ କରେ। ଉଦ୍ଭିଦ ପାଖରେ ସବୁ କିଛି ସେମିତି, ତା ପାଖରେ ସେତିକି ଗୁଣ ଅଛି କି ସବୁ କ୍ଷତ ବିକ୍ଷତ ଜିନିଷକୁ ସେ ଠିକ୍ କରିପାରିବ। ସେଇଥିପାଇଁ ସବୁଜ ପୃଥିବୀର ନିହାତି ଆବଶ୍ୟକ ଅଛି। ଆମକୁ ଆମ ଭବିଷ୍ୟତକୁ ଯଦି ଠିକ୍ କରିବାର ଅଛି, ଏତେ ପପୁଲେସନ ଗ୍ରୋଥରେ, ଏତେ ଇଣ୍ଡଷ୍ଟ୍ରିଆଲାଇଜେସନରେ, ଏତେ ଅର୍ବାନାଇଜେସନକୁ ଆମେ ଯୋଉ ଆଗକୁ ବଢୁଛୁ, ସେଇ ଜାଗାରେ ଯଦି ଆମେ ସବୁଜ ପୃଥିବୀ ରଖିବା ନାହିଁ, ଯଦି ଗୋଟେ ସନ୍ତୁଳନ ଆମେ ସୃଷ୍ଟି କରିବା ନାହିଁ, ତାହେଲେ ଆମେ କେବଳ ବର୍ଜ୍ୟବସ୍ତୁ କାଢିବା, ଆମର ପାଣିକୁ ଖରାପ କରିବା, ଆମର ବାୟୁକୁ ଖରାପ କରିବା ଆଉ ଆମର ମାଟିକୁ ଖରାପ କରିବା। ଏଇ ତିନିଟା ଯାକ ଖରାପକୁ ଠିକ୍ କରିବାର ଗୁଣ କେବଳ ଜଣଙ୍କ ପାଖରେ ଅଛି, ସେଇଟା ହଉଛି ଉଦ୍ଭିଦ। ସେଇଥିପାଇଁ ଦରକାର ସବୁଜ ପୃଥିବୀ, ଯଦ୍ୱାରା କି ଆମ ଭବିଷ୍ୟତଟା ଠିକ୍ ହେଇପାରିବ। ଆମେ ବହୁତ ବଡ ବଡ

ବୈଜ୍ଞାନିକଙ୍କ ପରିକା ବି ଯଦି ନ ଭାବି ପାରିବା, କେବଳ ଏଜ ଏ ଲେମେନ ପରିକା ବି ଯଦି ଆମେ ଭାବିବା କି ଆମେ ଗଛ ଲଗେଇବା ଆଉ ତାକୁ ମେଣ୍ଟେନ କରିବା ନିଜ ଦିନଚର୍ଯ୍ୟାରେ କରିପାରିବା ଆମେ ଆମେ ଯଦି 500 ମିଟର ଦୂରକୁ ଯାଉଛେ, ଆମେ ଆମର ସ୍କୁଟି ହଉ କାର୍ ନ ୟୁଜ୍ କରିକି ଆମେ ଚାଲି ଚାଲି ଯିବା, ଯେତେ କମ୍ ପରିମାଣର ମିତ ବ୍ୟୟିତା ହେଇକି ବଞ୍ଚିବା, ଯଦ୍ୱାରା କି ଆମେ ଅଧିକ ବର୍ଜ୍ୟବସ୍ତୁ ବି ବାହାରକୁ ଫିଙ୍ଗିବା ନାହିଁ, କିମ୍ବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ୟୁଜ୍ କରିବା ନାହିଁ। ଏମିତି ବହୁତ ଛୋଟ ଛୋଟ ଜିନିଷରେ ବି ମାନେ ମଣିଷର ସିଙ୍ଗଲ ହିସାବରେ ବି ସେଇ ଦାୟିତ୍ୱକୁ ଆମେ ବହନ କରିପାରିବା। ଆମର ଆବଶ୍ୟକତା କଣ ଅଛି ଗଛର, ଆମେ ଇନଫ୍ରାଷ୍ଟ୍ରକ୍ଚର ଇଣ୍ଡଷ୍ଟ୍ରିରେ ବିକଶିତ ହୋଇକି ବି କେମିତି ତାକୁ ଗ୍ରୀନେରୀରେ ମେଣ୍ଟେନ କରିପାରିବା, ଗୋଟେ ଗ୍ରୀନ ବିଲ୍ଡିଂ ତିଆରି କରିପାରିବା, ଗ୍ରୀନ ଇନଫ୍ରାଷ୍ଟ୍ରକ୍ଚର ତିଆରି କରିପାରିବା। ଆମେ ଯଦି ରାସ୍ତା ତିଆରି କରୁଛେ, ସେଥିରେ ଆମେ କେମିତି ଠିକ୍ରେ ରାସ୍ତା ତିଆରି କରିବା ଯଦ୍ୱାରା କି ପାଣି ଯାଇପାରିବ, ରାସ୍ତାର ଦୁଇ ସାଇଡ୍ରେ ଆମେ ସେତିକି ପ୍ରଚୁର ଗଛ ଲଗେଇ ପାରିବା। ଆମକୁ ଗୋଟେ ସନ୍ତୁଳିତ କରିକି ଯଦି ବଞ୍ଚିବାକୁ ଚେଷ୍ଟା କରିବା, ତାହେଲେ ହିଁ ଆମ ଭବିଷ୍ୟତଟା ଆଗରେ ଆଉ ଆମ ଭବିଷ୍ୟତରେ ଆମର ନେକ୍ସଟ ଜେନେରେସନ ପାଇଁ ଆମେ ସେମିତି ସୁନ୍ଦର ପୃଥିବୀଟେ ଛାଡିକି ଯାଇପାରିବା।

0: ଆଜି ବିଶ୍ୱ ଅନେକ ପରିବେଶଗତ ସମସ୍ୟାର ସମ୍ମୁଖୀନ ହେଉଛି।
1: ବନ ବିନାଶ ସମସ୍ୟାର ମୁଖ୍ୟ କାରଣ
0: ଜଙ୍ଗଲ କାଟି ଘର, ରାସ୍ତା, କଳକାରଖାନା ଏସବୁ ନିର୍ମାଣ କରାଯାଉଛି। ସହରୀକରଣ ଦ୍ୱାରା ମନୁଷ୍ୟ ଯେତେ ସୁବିଧାବାଦୀ ହୋଇଛି ସେତିକି ତାର ପରିଣାମ ଭୋଗ କରୁଛି।
1: ଶିଳ୍ପାୟନ, ସହରୀକରଣ ଏସବୁର କାରଣ ଯୋଗୁଁ ଆଜି ପୃଥିବୀ ପୃଷ୍ଠରେ ନାହିଁ ନଥିବା ଅସୁବିଧାମାନ ସୃଷ୍ଟି ହେଉଛି।
0: ଗ୍ଲୋବାଲ ୱାର୍ମିଂ ଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧି ହେବାରେ ଲାଗୁଛି।
1: ତେବେ ତାପମାତ୍ରାକୁ କିଏ ସନ୍ତୁଳିତ କରିବ? ଏକଥା ଯଦି ବିଚାର କରିବା ତେବେ ବୃକ୍ଷଲତା ହିଁ ୟାର ମହୌଷଧି।
0: ଗଛଲତା ହେଉଛି ପୃଥିବୀର ଅଳଙ୍କାର। ଆମେ ବଣ ଜଙ୍ଗଲ ନଷ୍ଟ କରି ଆଜି ପୃଥିବୀକୁ ଶ୍ରୀହୀନ କରିଦେଇଛୁ।
1: ପରିବେଶ ନଷ୍ଟ କରି ଆଜି ଆମେ ନଭଶ୍ଚମ୍ବୀ ପ୍ରାସାଦ ଗଢ଼ି ବାହାବା ନେଉଛୁ।
0: ତାର ପରିଣାମ କେଡ଼େ ଭୟଙ୍କର ଜାଣିଛୁ କି?
1: ଯଦି ସୁନ୍ଦର ଭବିଷ୍ୟତ ଦରକାର ତେବେ ସବୁଜ ପୃଥିବୀ ମଧ୍ୟ ଦରକାର। ଏକଥା ଏବେ ଚିନ୍ତା କରିବା ଉଚିତ।
0: ସବୁଜ ପୃଥିବୀ ହିଁ ସୁନ୍ଦର ଭବିଷ୍ୟତ ନୁହେଁ ତ ଆଉ କ'ଣ?
2: ସୌମ୍ୟାଷ୍ଟ୍ରୀପତି, ମୁଁ ବକ୍ତି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ରୂପେ କାମ କରେ। ସବୁଜ ପୃଥିବୀ ହେଉଛି ମଣିଷ, ପଶୁପକ୍ଷୀ ଏବଂ ସମଗ୍ର ଜୀବଜଗତ ପାଇଁ ଏକ ସୁସ୍ଥ ଓ ସୁନ୍ଦର ପରିବେଶର ପ୍ରତୀକ। ଗଛ, ଲତା, ବନ ଓ ଉଦ୍ୟାନ ପୃଥିବୀକୁ ସବୁଜ ଭାବେ ସଜାଇ ରଖିଥାଏ ଏବଂ ଆମକୁ ଜୀବନ ପାଇଁ ଆବଶ୍ୟକ ଅକ୍ସିଜେନ୍ ଯୋଗାଇଥାଏ। କିନ୍ତୁ ଦ୍ରୁତ ଜନସଂଖ୍ୟା ବୃଦ୍ଧି, ବନ ନିଧନ ଏବଂ ପ୍ରଦୂଷଣ ଯୋଗୁଁ ପରିବେଶର ସନ୍ତୁଳନ ଦିନକୁ ଦିନ ନଷ୍ଟ ହେଉଛି। ଏହାର ପରିଣାମ ସ୍ୱରୂପ ଜଳବାୟୁ ପରିବର୍ତ୍ତନ, ଅତ୍ୟଧିକ ଉଷ୍ଣତା, ଖରା ଏବଂ ବନ୍ୟା ପରି ସମସ୍ୟା ସୃଷ୍ଟି ହେଉଛି। ତେଣୁ ସବୁଜ ପୃଥିବୀ ଗଠନ ପାଇଁ ଆମ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା, ବନ ସୁରକ୍ଷା କରିବା ଏବଂ ପ୍ରଦୂଷଣ କମାଇବା ଆବଶ୍ୟକ। ପରିବେଶ ସୁରକ୍ଷା ହେଉଛି ଆମ ଭବିଷ୍ୟତ ପିଢ଼ି ପାଇଁ ସବୁଠାରୁ ବଡ଼ ଉପହାର। ଆସନ୍ତୁ ଆମେ ସମସ୍ତେ ମିଶି ସବୁଜ ପୃଥିବୀ ଗଢ଼ିବା ଏବଂ ପ୍ରକୃତିକୁ ସୁରକ୍ଷିତ ରଖିବା। ଏହି ପରିପ୍ରେକ୍ଷୀରେ ଗୋଟିଏ ଛୋଟ ସ୍ଲୋଗାନ, ଆଜିର ଗୋଟିଏ ଗଛ ଆସନ୍ତାକାଲିର ହଜାର ଶ୍ୱାସ। ସବୁଜ ପୃଥିବୀ ପାଇଁ ଏହା ଆମର ପ୍ରୟାସ।

0: ଆଜିର ଦିନରେ ଆମେ ପୃଥିବୀ ପୃଷ୍ଠରେ କେତେ ଯେ ବିଲକ୍ଷଣ ଦେଖୁଛୁ ତାହାର କଳନା ନାହିଁ। ଯେଉଁଠି ବନସ୍ପତିକୁ ପୂଜା କରାଯାଉଥିଲା, ହୋମ ଯଜ୍ଞ କରି ଯେଉଁଠି ପ୍ରକୃତିକୁ ପୂଜନ କରି ସମସ୍ତେ ସୁସ୍ଥ ରହୁଥିଲେ, ସେହି ପରିସ୍ଥିତି ଅଛି ତ।
1: ଆଜି ଆମେ ସମସ୍ତେ ନିଜ ସୁଖ ସୁବିଧା ପାଇଁ ଦୌଡ଼ୁଛୁ।
0: କେବେ ଭବିଷ୍ୟତ କଥା ଚିନ୍ତା କରିଛୁ କି?
1: ପାଣି ଟୋପେ ପାଇଁ ଡହଳ ବିକଳ, ଜଳସ୍ତର ରସା ତଳକୁ ଗଲାଣି, ଆକାଶ ଧୂମ୍ରାଭ ହେଲାଣି, ସ୍ୱଚ୍ଛ ବାୟୁ ଟିକେ ଆମେ ପାଇପାରୁନୁ, ଏସବୁର କାରଣ କ'ଣ ହେଇପାରେ?
0: ଆଉ କ'ଣ, ସହରୀକରଣ, ବୃକ୍ଷଲତା ଛେଦନ।
1: ଆମେ ସ୍ୱାର୍ଥପର ମଣିଷ କେବେ ବି ଆଗାମୀ ଦିନର ଅସୁବିଧାକୁ କଳ୍ପନା କରିପାରି ନାହୁଁ।
0: ଗୋଟିଏ କଥା କେବଳ ଚିନ୍ତା, ଆପେ ବଞ୍ଚିଲେ ବାପର ନା।
1: ଏଇ ଆପେ ଆଉ ବଞ୍ଚିବାର ସମୟ ଅଛି ତ?
0: ଆଜି ଲଣ୍ଡା ପାହାଡ଼ ତାର ଦୁଃଖ କାହାକୁ ବା କହିବ?
1: ଆକାଶକୁ ଚାହିଁ ଲୁହ ଗଡ଼େଇବା ଛଡ଼ା ତା ପାଖରେ ଆଉ ଉପାୟ କ'ଣ ଅଛି ଯେ?
0: କେବେ ମଣିଷ ସମାଜ ବୁଝିବ, କେବେ ଶସ୍ୟଶ୍ରୀ ଶ୍ୟାମଶ୍ରୀ ମଣ୍ଡିତ କରିବ ପୃଥିବୀକୁ, ଆଉ ସୁନ୍ଦର ଭବିଷ୍ୟତ ଗଠନ କରିବ।
1: ଆଜି ଧରଣୀ କାନ୍ଦୁଛି, ଗଛ ଲତା ନଦନଦୀର ଅସରନ୍ତି ଦୁଃଖ, ଏ କାହାଣୀର କ'ଣ ସମାପ୍ତି ନାହିଁ?
0: ତେବେ ଆମେ କ'ଣ ସବୁଜ ପୃଥିବୀ ଗଢ଼ି ସୁନ୍ଦର ଭବିଷ୍ୟତଟେ ଗଠନ କରିବା ନାହିଁ କି?
2: ମୁଁ ଡକ୍ଟର ସତୀଶ ପ୍ରସାଦ ନାୟକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ସ୍ନାତକୋତ୍ତର ବିଭାଗରେ ବର୍ତ୍ତମାନ କାର୍ଯ୍ୟରତ ରହିଛି। ପରିବେଶ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି, ସେ ଦୃଷ୍ଟିରୁ ଏ କଥା କହିବି, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି। ପୃଥିବୀ ବା ଧରିତ୍ରୀ ମାତା ଏକମାତ୍ର ଗ୍ରହ ଯାହା ପୃଥିବୀ ପୃଷ୍ଠରେ ଜୀବଜଗତକୁ ଧରି ରହିଛି। ବୈଜ୍ଞାନିକ ମତରେ ଏହି ବୈଚିତ୍ର୍ୟପୂର୍ଣ୍ଣ ଜୈବ ବିବିଧତା ନିୟୁତ ବର୍ଷରେ ବିବର୍ତ୍ତନବାଦ ଯୋଗୁଁ ସୃଷ୍ଟି ହୋଇଛି। ଦିନକୁ ଦିନ ମନୁଷ୍ୟ ତାର ପ୍ରଭାବ ବିସ୍ତାର କରିବା ସହ ପ୍ରାକୃତିକ ସମ୍ପଦର ମାତ୍ରାଧିକ ଅବକ୍ଷୟ ଘଟାଇ ଚାଲିଛି। ଏହି ସବୁଜ ପୃଥିବୀରେ ଜୀବଜଗତ ତିଷ୍ଠି ରହିବା ସହିତ ମନୁଷ୍ୟ ବଞ୍ଚି ରହିବା ପାଇଁ ଆମକୁ ଯଥେଷ୍ଟ ସଚେତନ ହେବାକୁ ପଡିବ। ଦିନକୁ ଦିନ ମନୁଷ୍ୟକୃତ ସମସ୍ୟା, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଇତ୍ୟାଦି ସମସ୍ୟାର ସୃଷ୍ଟି କରିବାରେ ମନୁଷ୍ୟ ସିଦ୍ଧ ହସ୍ତ ହୋଇଆସିଛି। କେବଳ ମନୁଷ୍ୟ ନୁହେଁ, ସାରା ଜୀବଜଗତ ତିଷ୍ଠି ରହିବାର ଆବଶ୍ୟକତା ରହିଛି। ଧରିତ୍ରୀ ମାକୁ ସବୁଜ ଶାଢ଼ୀରେ ଆମେ ଆବଦ୍ଧ କରିବାକୁ ପଡିବ। ରହିଲେ ବନ ବଞ୍ଚିବେ ଜନ, ବିଭିନ୍ନ ଜୀବଜନ୍ତୁ ଉଦ୍ଭିଦ ପଶୁ ପକ୍ଷୀ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି। ଲିଭ୍ ଆଣ୍ଡ ଲେଟ୍ ଲିଭ୍, ଏହି ଧାରାକୁ ଆମେ ଆଗକୁ ବଞ୍ଚାଇ ନେବାକୁ ପଡିବ। ସମଗ୍ର ପୃଥିବୀରେ ଏହି ଜାଗତିକ ସଚେତନତା ସୃଷ୍ଟି କରିବା ପାଇଁ ଜୁନ୍ 5 ପ୍ରତିବର୍ଷକୁ ଆମେ ୱାର୍ଲ୍ଡ ଏନ୍ଭାୟରମେଣ୍ଟ ଡେ, ପରିବେଶ ଦିବସ ରୂପେ ପାଳନ କରୁଛୁ। ଛୋଟ ପିଲାଙ୍କ ସ୍ତରରୁ ବୟସ୍କମାନଙ୍କ ପର୍ଯ୍ୟନ୍ତ ଏକ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ରୂପେ ପାଳନ କଲେ ଆମେ ପୃଥିବୀକୁ ସୁନ୍ଦର ସବୁଜ ରୂପେ ଗଢ଼ିପାରିବା ଏବଂ ପୃଥିବୀ ତାର ନିଜର ସ୍ୱତନ୍ତ୍ରତା ବଜାୟ ରଖିବ ଏବଂ ପୃଥିବୀ ପୃଷ୍ଠରେ ସମସ୍ତ ଜୀବ ସୁନ୍ଦର ଭାବରେ ବଞ୍ଚିପାରିବେ। ସାମ୍ପ୍ରତିକ ସମୟରେ ଆମେ ବିଶ୍ୱ ତାପନର ଶିକାର ହୋଇଛନ୍ତି। ମନୁଷ୍ୟ ଜୀବନକୁ କେବଳ ଅସ୍ତବ୍ୟସ୍ତ କରିନାହିଁ, ଅନେକ ଜାଗାରେ ପଶୁ ପକ୍ଷୀ ଉଦ୍ଭିଦ କ୍ଷୁଦ୍ର ଜୀବ ଅଛନ୍ତି, ସେମାନଙ୍କୁ ମଧ୍ୟ କ୍ଷତିକାରକ ହୋଇଆସିଛି। ଏହାର କାରଣ ବୈଜ୍ଞାନିକ ମତରେ ରହିଛି ଯେ ଏହା ମନୁଷ୍ୟକୃତ। ପାଣିପାଗ ବିଶେଷଜ୍ଞମାନେ ଅଛନ୍ତି, ସେମାନେ କହନ୍ତି ଏଲ୍ ନିନୋ ଏକ ସ୍ୱତନ୍ତ୍ର ପ୍ରବାହ ଯେଉଁଥିରେ ତାପମାତ୍ରା ବୃଦ୍ଧି ସମୁଦ୍ରରୁ ଆସିଥାଏ, ଯାହାର ଶିକାର ହୋଇଛି ବର୍ତ୍ତମାନ ପ୍ରଶାନ୍ତ ମହାସାଗର, ଇଏ ବୃଦ୍ଧି ପାଉଛି। ଆମ ଭାରତ ବର୍ଷରେ ଏହା ଏହି ବର୍ଷ ଏହା ଅଧିକ ଭାବରେ ବଢି ଚାଲିଛି। ବେଳେବେଳେ ତାପମାତ୍ରା 45 ଡିଗ୍ରୀରୁ ଉର୍ଦ୍ଧ ପର୍ଯ୍ୟନ୍ତ ପହଞ୍ଚି ଯାଉଛି। ଗୋଟିଏ ସହଜ ଉପାୟ ଅଛି ଯେ ଆମେ ଜଙ୍ଗଲକୁ ବୃଦ୍ଧି କରିବା ଦରକାର, ସବୁଜିମାକୁ ବଢ଼େଇବା ଦରକାର, ବୃକ୍ଷରୋପଣକୁ ତ୍ୱରାନ୍ୱିତ କରାଇବା ଦରକାର। ଆମେ ଦେଖୁଛୁ

ଅଞ୍ଚଳରେ ଅଧିକ ଜଙ୍ଗଲବାଦୀ ରହିଛି ବା ଆଗରୁ ରହିଥିଲା, ଯେମିତି ଆମର ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲା, ଫୁଲବାଣୀ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଏମିତି ଜାଗା ଗୁଡ଼ିକରେ ଯୋଉଠି ଜଙ୍ଗଲ ଭର୍ତ୍ତି ରହିଥିଲା ସେଇ ଅଞ୍ଚଳ ଅପେକ୍ଷାକୃତ ଶୀତଳ ରହିଥିଲା। ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ଅଛି, ତା ପାଇଁ ବିଭିନ୍ନ ଉପାୟ ବି ବର୍ତ୍ତମାନ ଆମର ବନ ବିଭାଗ ଅବଲମ୍ବନ କରିଛନ୍ତି, ଯେମିତି ସିଡ୍ ବଲ୍ସ ପକାଉଛନ୍ତି। ଏବେ ଧରି ନିଅନ୍ତୁ ଆମ୍ବ ଦିନ ହେଲା, ତାକୁ ଆକୁ ଆମେ ରଖିବା, ତାକୁ ମାଟି ସହିତ ମିଶେଇକି ଜୋରରେ ବର୍ଷା ଆରମ୍ଭ ହେବ। ଆଜିକାଲି ତ ବର୍ଷା ଆଉ ଜୁନ ଜୁଲାଇ ମାସରେ ହଉନି, ତେଣୁ ଆମେ ଅଗଷ୍ଟ ମାସରେ ସେଇ ସିଡ୍ ବଲ୍ ଗୁଡ଼ିକୁ ବିଭିନ୍ନ ପାହାଡ଼ିଆ ଅଞ୍ଚଳ, ବିଭିନ୍ନ ଖୋଲା ଜାଗା, ଅନାବାଦୀ ଜମିରେ ଆମେ ପକେଇଲେ ଜଙ୍ଗଲ ଆସ୍ତେ ଆସ୍ତେ ସୃଷ୍ଟି ହେବ। ଏବଂ ଯଦି ଆମର ନିୟନ୍ତ୍ରଣାଧୀନ ଅଛି, ଅତି କମରେ 3 ବର୍ଷ ଯଦି ଆମେ ରୋପିତ ବୃକ୍ଷ ଗୁଡ଼ିକୁ ସୁରକ୍ଷା ଦେବା, ତେବେ ନିଶ୍ଚିତ ଭାବରେ ନୂତନ ଜଙ୍ଗଲ ସୃଷ୍ଟି ହୋଇପାରିବ। ଏବଂ ଏହି

0: ସବୁଜ ପୃଥିବୀ ପାଇଁ ଆମ ସମସ୍ତଙ୍କର କର୍ତ୍ତବ୍ୟ ରହିଛି। ପୃଥିବୀର ପ୍ରତ୍ୟେକ ଜୀବର ନିଜସ୍ୱ ଗୁରୁତ୍ୱ ରହିଛି।
1: ପଶୁ ପକ୍ଷୀ କୀଟ ପତଙ୍ଗ ଉଦ୍ଭିଦ ଏବଂ ଅଣୁଜୀବ ପ୍ରକୃତିର ସନ୍ତୁଳନ ରକ୍ଷା କରିଥାନ୍ତି।
0: ଯଦି କୌଣସି ପ୍ରଜାତି ବିଲୁପ୍ତ ହୋଇଯାଏ ତେବେ ପରିବେଶର ସନ୍ତୁଳନ ନଷ୍ଟ ହୋଇଯାଇପାରିବ।
1: ତେଣୁ ଜୈବ ବିବିଧତାର ଆବଶ୍ୟକତା ରହିଛି।
0: ସବୁଜ ପୃଥିବୀ ହେଉଛି ଭବିଷ୍ୟତର ଆଧାର।
1: ଯଦି ଆମେ ସଚେତନ ନ ହେବା ତେବେ ତାହାର ପରିଣାମ ପୃଥିବୀ ଉପରେ ପଡ଼ିବ ନାହିଁ ତ କ'ଣ?
0: ସୁନ୍ଦର ପୃଥିବୀ ଗଠନର ଦାୟିତ୍ୱ ଆମରି ହାତରେ।
1: ସବୁଜ ପୃଥିବୀ, ସୁନ୍ଦର ଜୀବନ, ସୁନ୍ଦର ଭବିଷ୍ୟତ।
2: ମୁଁ ଡକ୍ଟର ବିଜୟ କେତନ ପଟ୍ଟନାୟକ, ଭାରତ ବାହାରେ କାମ କରୁଥିଲି ବନ ବିଭାଗରେ, ପୂର୍ବତନ ସିସିସିଏଫ, ରିଟାୟାର କଲିଣି, ପ୍ରାୟ 16 ବର୍ଷ ହେଇଗଲାଣି। ବର୍ତ୍ତମାନ ପରିବେଶ ଉପରେ କାମ କରୁଛି। ଦେଖନ୍ତୁ, ଆମେ ଯେତେବେଳେ ଚାକିରି ଆରମ୍ଭ କରିଥିଲୁ ବା ଚାକିରିର ଶେଷ ପର୍ଯ୍ୟନ୍ତ ଥିଲୁ, ସେତେବେଳେ ଯେତିକି ଲୋକ ସଂଖ୍ୟା ଥିଲେ ବର୍ତ୍ତମାନ ତା ବହୁତ ହେଇଗଲାଣି। ଗୋଟେ ଉଦାହରଣ ଦେଖିଲେ, 1800 ମସିହାରେ ଯଦି ଭାରତ ବିଶ୍ୱର ଲୋକ ସଂଖ୍ୟା 100 କୋଟି ଥିଲା, ଏବେ 830 କୋଟି ହେଲାଣି। ତେଣୁ ସେ ଲୋକ ସଂଖ୍ୟା ଯେମିତି ବଢ଼ୁଛନ୍ତି, ତାଙ୍କର ପୃଥିବୀ ଉପରେ ଯୋଉ ତାଙ୍କର ଯୋଉ ରହିଛି ଦାବି ରହିଛି ବା ଡିମାଣ୍ଡ ରହିଛି, ଯାହା ଆବଶ୍ୟକତା କରୁଛନ୍ତି ପୃଥିବୀର ସମ୍ବଳ ଉପରେ, ସେ ଉପରେ ବହୁତ ପ୍ରଭାବ ପଡୁଛି ଏବଂ ସେଗୁଡିକ ଧୀରେ ଧୀରେ କ୍ଷୟ ହେଇଯାଉଛି। ତେଣୁ ଯୋଉ ପୃଥିବୀ ଯୋଉ ସବୁଜ ଆଗରୁ ଥିଲା, ଏବେ ସେଟା ବହୁତ ଅବକ୍ଷୟିତ ହେଇଛି। ସେଇ ଦୃଷ୍ଟିରୁ ଆମେ ଯୋଉ ବର୍ତ୍ତମାନ ଯୋଉ ସ୍ଥିତିରେ ପହଞ୍ଚେ, ପୃଥିବୀର ବଣ ଜଙ୍ଗଲ, ପାହାଡ ପର୍ବତ, ନଦୀ ନାଳ, ଏଗୁଡ଼ା ସବୁ ଅବକ୍ଷୟିତ ହେଇଛି, ପ୍ରଦୂଷିତ ହେଇଛି ଏବଂ ଧୀରେ ଧୀରେ ବାୟୁମଣ୍ଡଳ ମଧ୍ୟ ବିଷାକ୍ତ ହେବାକୁ ଲାଗୁଛି। ତେଣୁ ଗୋଟେ ଆମେ ସୁନୀଳ ପୃଥିବୀ ଯୋଉ ଆପଣ କହୁଛନ୍ତି, ସବୁଜ ପୃଥିବୀ ବା ସୁନୀଳ ପୃଥିବୀ, ବର୍ତ୍ତମାନ ଗୋଟେ ଧୂଆଁଳିଆ ପୃଥିବୀରେ ପ୍ରବେଶ କଲୁ, ଯୋଉଠି ଆମ ଚାରିପଟେ ପ୍ରଦୂଷଣର ସବୁ ପ୍ରକାର, ବାୟୁ ପ୍ରଦୂଷଣରୁ ଆରମ୍ଭ କରି ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ସମସ୍ତ ପ୍ରକାର ପ୍ରଦୂଷିତ ବସ୍ତୁ ଭିତରେ ଆମେ ବର୍ତ୍ତମାନ ଜୀବନଯାପନ କରୁଛେ। ଏଇ ଯୋଉ ପୃଥିବୀଟା ଯୋଉ ସବୁଜିମା ଥିଲା, ଯୋଉ ସବୁଜ ପୃଥିବୀ ଥିଲା ବା ଆମ ଚାରିପଟରେ ଯୋଉ ଗାଁ ଗଣ୍ଡାରେ ଥିଲା, ଆମେ ଯେତେବେଳେ ପିଲା ହେଇଥିଲୁ ଗାଁ ଚାରିପଟେ ଜଙ୍ଗଲ ସବୁ ରହିଥିଲା, ଗଛଲତା ରହିଥିଲା। ଏବେ ଆମେ ତ ଗାଁରୁ ଛାଡ଼ିକି ପଳେଇ ଆସୁଣି, ଏବେ ମୁଁ ଯେବେ ଗାଁକୁ ଯାଏ ଦେଖେ ସେ ଜଙ୍ଗଲ ଆଉ ନାହିଁ, ସେ ଗଛଲତା ନାହାନ୍ତି, ସବୁ କଟିଗଲାଣି ଏବଂ ଘରଦ୍ୱାର ହେଇଗଲାଣି। ଚାରିଆଡ଼େ ବର୍ତ୍ତମାନ କଂକ୍ରିଟର ଘରଦ୍ୱାର ହେଉଛି। ସହର କଥା ଛାଡ଼ନ୍ତୁ, ଏଠି ପୁରା ଯୋଉ ହାଇ ରାଇଜ୍ ବିଲ୍ଡିଂ ବା ଯୋଉଗୁଡା ଉଚ୍ଚ ଉଚ୍ଚ କୋଠା ସବୁ କରୁଛନ୍ତି, ସବୁ ଉଚ୍ଚ କୋଠା କରୁଛନ୍ତି ଏବଂ ସେ ଫଳରେ ଯୋଉ ସହରର ଯୋଉ ଗୋଟେ ବାତାବରଣ ହଉଛି, ସେ ଅତି କମ୍ରେ ଯୋଉଟା କୁହାଯାଉଛି ଆଇଲ୍ୟାଣ୍ଡ ହିଟ୍ ଆଇଲ୍ୟାଣ୍ଡ ସିଣ୍ଡ୍ରମ, ଏଇ ଭିତରେ ଗୋଟେ ଦୀପ ଯେମିତି ରହିଲେ, ସହର ଗୋଟେ ଦୀପ ହେଇଛି ସବୁ, ତା ଭିତରେ ଉତ୍ତାପ ହେଇଯାଉଛି। କାରଣ ଯୋଉ ତାପମାତ୍ରା ଆସୁଛି ସୂର୍ଯ୍ୟଙ୍କଠୁ, ସେଇଟା ଆଉ ଫେରିକି ବାହାରକୁ ଯାଇପାରୁନି, ଚାରିଆଡ଼େ ଘର ରହିଲା।

ଆମର ପଠାଗାର ରହିଲା, ପିଛୁ ରାସ୍ତା ରହିଲା, ଆଉ ଗଛପତ୍ର ବି ବହୁତ କମ ରହିଲା, ତେଣୁ ସେ ଗୋଟେ ଏଠି ମାନେ ଗାଁ ତୁଳନାରେ ଏଠିକାର ଯୋଉ ତାପମାତ୍ରା 4-5 ଡିଗ୍ରୀ ଅଧିକା ରହୁଛି। ଏଇ ଅବସ୍ଥାରେ ଆମେ ବର୍ତ୍ତମାନ ବିତଉ ଜୀବନ ବିତଉ। ଆମେ ଯଦି ବର୍ତ୍ତମାନ ସେଥିପାଇଁ ଆମେ ଚାହୁଁଛୁ ଗଛ ଲଗେଇବା, କାରଣ ଗଛ ହିଁ ହଉଛି ଗୋଟେ ଏଇ ଯୋଉ ପରିବେଶର ଯୋଉ 5ଟି କଡି ରହିଛି, ଜଳ ବାୟୁ ମୃତ୍ତିକା ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତ, ତା ଭିତରେ ଏଇ ଉଦ୍ଭିଦ ଜଗତ ବା ଗଛ ଜଙ୍ଗଲ ଏଇ ମାନେ ହଉଛନ୍ତି ପ୍ରାଥମିକ ପ୍ରଡ୍ୟୁସର, ମୌଳିକ ପ୍ରଡ୍ୟୁସର ବା ପ୍ରାଥମିକ ଉତ୍ପାଦନକାରୀ। ଏଇମାନେ ହିଁ କେବଳ ଖାଦ୍ୟ ପ୍ରସ୍ତୁତ କରିପାରିବେ ଏବଂ ସେଇ ଖାଦ୍ୟକୁ ଖାଇ ସମସ୍ତ

ସେତେବେଳେ ମୁଁ ଭାବୁଥିଲି ମାଙ୍କ ନାମ କାହିଁକି ସେଟା କୁହାଯାଇ ପାରିଥାନ୍ତା, ତମ ଜନ୍ମଦିନ ଗତକାଲି ଲଗାଅ, ବିବାହ ବାର୍ଷିକୀ ଲଗାଅ। ତାପରେ ଚିନ୍ତା କରି ଜାଣିଲୁ ଯେ ମା ଯେମିତି ପିଲାକୁ ସୁରକ୍ଷା ଦେଇକି ତାକୁ ବଡ କରେ, ତା ସ୍ନେହ ଯତ୍ନ ଆଦର ଦେଇକି ତାକୁ ବଢାଏ, ସେମିତି ଗଛକୁ ଖାଲି ଲଗେଇଦେଲେ ହବ ନାହିଁ, ଗଛର ବି ସୁରକ୍ଷା ଦରକାର। ଯଦି ଏଇଭଳି ସମସ୍ତ ଲୋକ, ଯେତେ ଆମର 140 କୋଟି ଲୋକ ହେଲା, ପୃଥିବୀରେ ଯୋଉ 800 କୋଟି ଲୋକ ହେଲା, ସମସ୍ତେ ଯଦି ଗୋଟିଏ ଗୋଟିଏ ଗଛ ଲଗାନ୍ତି, ତାକୁ ଯତ୍ନ ନେଇ ଆଦର କରି ତାକୁ ଯଦି ବଢିବାରେ ସାହାଯ୍ୟ କରନ୍ତି, ତା ପ୍ରତିବର୍ଷ ଆମର 800 କୋଟି ଗଛ ହେଇଯିବ ବିଶ୍ୱରେ। ପରିବେଶ ପ୍ରଦୂଷଣ ହଉଛି ବା ସୁନୀଳ ପୃଥିବୀ ଫେରି ଆସିବାକୁ ହେଲେ ପୁଣି ଗଛ ଲତାରେ ଭରି ଦେବାକୁ ପଡିବ ଏବଂ ଆମର ଚାରିପଟରେ ସବୁଜ ବଳୟ ସୃଷ୍ଟି କରିବାକୁ ପଡିବ।

ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିଲେ ସଂଯୋଗ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ, ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ଏଥର ଶିଳ୍ପୀ କୁମାର ବାପି, ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ପରିଚାଳନା ପ୍ରଭାଂଶୁ ସାମନ୍ତରାୟ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
5: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତର ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
6: ଶୁଣିଲେ କେତୋଟି ସୁଗମ ସଙ୍ଗୀତ, ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ ଭେଟି ହିନ୍ଦୀ ଚଳଚ୍ଚିତ୍ରର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଗୀତିଧାରା।

ଗୀତିଧରର ପ୍ରଥମ ଗୀତଟି ଥିଲା ହମ୍ ତୁମ୍ହାରେ ହେ ସନମ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଥିଲେ ଉଦିତ ନାରାୟଣ ଏବଂ ବାଲି ବ୍ରହ୍ମଭଟ୍ଟ। ଗୀତିକାର ସମୀର, ସଙ୍ଗୀତରେ ସଜେଇଥିଲେ ବାଲି ବ୍ରହ୍ମଭଟ୍ଟ। ଏଥର କଣ୍ଠଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଅନୁ ମଲ୍ଲିକ। ଚଳଚ୍ଚିତ୍ର ଚମତ୍କାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପରବର୍ତ୍ତୀ ଗୀତଟି ଶୁଣିବା ତୁମ୍ବିନ ଚଳଚ୍ଚିତ୍ରରୁ। ଫେଜ୍ ଅନୱରଙ୍କ ରଚନାରେ ଶିଳ୍ପୀ ହେଲେ ସୋନୁ ନିଗମ ଏବଂ ଅନୁରାଧା ପୌଡ଼ୱାଲ। ସଙ୍ଗୀତ ପରିଚାଳନା ନିଖିଲ ବିନାୟକ।

ଆପଣମାନେ ଗୀତିଧାରା କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ କୁମାର ସାନୋ ଏବଂ ଅଲକା ୟଗ୍ନିକ ଦେବ କୋହଲିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ହିମେଶ ରେଶମିଆ। ଚଳଚ୍ଚିତ୍ର କୁରୁକ୍ଷେତ୍ର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ ଗୀତିଧାରା କ୍ରମରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ସପ୍ତଧାରାର ପ୍ରଥମ ଗୀତଟିକୁ ନେଇଛୁ ପାଗଳ କରିଛି ପାଉଁଜି ତୋର ଚଳଚ୍ଚିତ୍ରରୁ। ଶ୍ରୀକାନ୍ତ ଗୌତମଙ୍କ ରଚନାରେ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ।

ଧର୍ମ ଶୈଳୀ ହେଲା ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଅନୁରାଧା ପୌଡ଼ୱାଲ ଏବଂ ରୂପ କୁମାର ରାଠୋଡ଼। ନିଜାମଙ୍କ ଗୀତ ସଙ୍ଗୀତ ମନ୍ମଥ ମିଶ୍ର।

ଏଥର ଚଳଚ୍ଚିତ୍ର ତୁମେ ଥିଲେ ସାଥିରେ ଅରୁଣ ମନ୍ତ୍ରୀଙ୍କ ରଚନାରେ ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ।

ଆପଣମାନେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ନିବେଦିତା, ଗୀତିକାର ବିଜୟ ମାଲ୍ଲା, ସଙ୍ଗୀତ ବିକାଶ ଦାସ, ଚଳଚ୍ଚିତ୍ର ଆକାଶେ କି ରଙ୍ଗ ଲାଗିଲା।

0: ରେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନ ରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ପରବର୍ତ୍ତୀ ଗୀତଟି ନେଇଛୁ ମୁଁ ପ୍ରେମୀ ମୁଁ ପାଗଳ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର। ଡକ୍ଟର ନିର୍ମଳ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

କଥା ଦେଇଥିଲି ମା'କୁ। ଏ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ସାଧନା ସରଗମ। ନିଜାମଙ୍କ ଗୀତ, ସଙ୍ଗୀତ କୃଷ୍ଣଚନ୍ଦ୍ର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
3: ହିରୋ ଏ ଚଳଚ୍ଚିତ୍ର ପାଇଁ କଣ୍ଠଶିଳ୍ପୀ ହେଲେ ଅର୍ମାନ ମଲ୍ଲିକ, ଗୀତିକାର କୁମାର, ସଙ୍ଗୀତ ପରିଚାଳନା ଅମାଲ ମଲ୍ଲିକ।

ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଶିଳ୍ପୀ ଗୁରୁ ରନ୍ଧାୱା। ଚଳଚ୍ଚିତ୍ର ବ୍ଲାକ୍ମେଲ୍।

ପରବର୍ତ୍ତୀ ଗୀତଟିକୁ ନେଇଛୁ ଲଭ୍ ୟାତ୍ରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ଆତିଫ ଅସଲମ ମନୋଜ ମୁଣ୍ଟାସିରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ତନିଷ୍କ ବାଗ୍‌ଚୀ।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ତାଙ୍କୁ ଏହି ଭାଷାରେ କଥାବାର୍ତ୍ତା କରିବାକୁ ହୋଇଥାଏ। ଏହା କହିବାର ଉଦ୍ଦେଶ୍ୟ ଏହି ଯେ ମୁଁ ଏହି ସଂସାରରୁ ତଥାକଥିତ ସ୍ୱର୍ଗବାସୀ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୋତେ ମୁକ୍ତି ମିଳିନାହିଁ। ମୁଁ ସ୍ୱର୍ଗଦୂତ ନୁହେଁ, ମୁଁ ସାମାନ୍ୟ ଦ୍ୱାରିଟିଏ ମାତ୍ର।
1: ଆପଣ କଣ ସତରେ ସ୍ୱର୍ଗବାସୀ?
0: ପ୍ରକୃତରେ କହିବାକୁ ଗଲେ ଆମ୍ଭେ ସ୍ୱର୍ଗବାସୀ ହୋଇନାହୁଁ। ସଂସାରରୁ ଆମ୍ଭମାନଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହୋଇଥିଲେ ସୁଦ୍ଧା ଆମ୍ଭେମାନେ ଏପର୍ଯ୍ୟନ୍ତ ସ୍ୱର୍ଗର ଅନ୍ତେବାସୀ ହୋଇନାହୁଁ। ଏପରିକି ସ୍ୱର୍ଗଦ୍ୱାର ଦେଇ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କ ଉପରେ କଡ଼ା ନିୟନ୍ତ୍ରଣ ରହିଅଛି। ସ୍ୱର୍ଗଦ୍ୱାରଠାରେ ଜଣେ ପୁରୁଖା ସ୍ୱର୍ଗଦୂତ, ଯିଏକି ସେଠାରେ ଟାଇମ୍ କିପର ଭାବରେ ଅବସ୍ଥାପିତ ହୋଇଛନ୍ତି, ତାଙ୍କରି ନିକଟରେ ଆପାତତଃ ଆତ୍ମସମର୍ପଣ କରିଛୁ। ଆମ୍ଭମାନଙ୍କୁ ବଣ୍ଟା ଯାଇଥିବା କର୍ତ୍ତବ୍ୟଗୁଡ଼ିକ ଯଥାର୍ଥ ଭାବରେ ସମ୍ପନ୍ନ କରିସାରିଲେ ଓ ସେ ତହିଁରେ ସ୍ୱୀକୃତି ଦେଲେ ଯାଇ ଆମ୍ଭେମାନେ ତାଙ୍କ ସୁପାରିଶ ଅନୁଯାୟୀ ସ୍ୱର୍ଗଦ୍ୱାର ମଧ୍ୟ ଦେଇ ପ୍ରବେଶ କରିପାରିବାର ଆଦେଶ ପତ୍ର ପାଇବୁ। ବର୍ତ୍ତମାନ ମୁଁ ମୋର କର୍ତ୍ତବ୍ୟ ବିଷୟରେ ଆପଣମାନଙ୍କୁ କହିବି। ଯଥା କାର୍ଯ୍ୟଟି ହେଲା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନସାଧାରଣଙ୍କୁ ସୀମାରେଖା ଉପରକୁ ଆଣିବା।
1: ହେ ସ୍ୱର୍ଗଦ୍ୱାରୀ, ସୀମାରେଖା କହିଲେ ସେ କି କଥା?
0: କି ବୁଦ୍ଧି ସତରେ ଆପଣମାନଙ୍କର! ଆପଣ ଏହି ଗାରର ପ୍ରତୀକ ସଙ୍କେତ ରୂପେ ହଳ, ଲଙ୍ଗଳ, କୁରାଡ଼ି, ବେଲଚା, ଭାର, ଠେଙ୍ଗାବାଡ଼ି, ପାଞ୍ଚଣ, କଟୁରୀ ଇତ୍ୟାଦି କେତେ ସୃଷ୍ଟି କରିନାହାନ୍ତି? ଏବଂ ଏହାକୁ ଯେଉଁମାନେ ଧରୁଛନ୍ତି ସେମାନଙ୍କୁ ମଧ୍ୟ ଧନ୍ୟ କୁହାଯିବ, କାରଣ ସେମାନେ ଏହି ସାଙ୍କେତିକ ଗାର ଗୁଡ଼ିକୁ କାର୍ଯ୍ୟ ସମୟ ବ୍ୟତୀତ ଅନ୍ୟ ସମୟରେ କାନ୍ଧରେ ରେଖା ପ୍ରାୟ ଉପରକୁ ରଖି ପ୍ରକୃତରେ ତାଙ୍କ ନିଜ ସମ୍ପୂର୍ଣ୍ଣ ଶରୀରକୁ ନିମ୍ନରେ ରଖୁଛନ୍ତି। ଅନୁରୂପେ ଆପଣ ପାଇକ ବା ସିପାହୀ, ଯେଉଁମାନଙ୍କର ଆର୍ଥିକ ସ୍ୱଚ୍ଛଳତା ନାହିଁ, ସେମାନେ ମଧ୍ୟ ତାଙ୍କର ଖଣ୍ଡା, ବର୍ଚ୍ଛା, ଠେଙ୍ଗା ବା ବନ୍ଧୁକକୁ ଏହି ସୀମାରେଖାର ସଙ୍କେତ ରୂପେ ନିଜ ଅଙ୍ଗର ଉର୍ଦ୍ଧ୍ୱରେ ଅର୍ଥାତ୍ କାନ୍ଧରେ ବହନ କରୁନାହାନ୍ତି କି? ଯେଉଁମାନେ ଧନୀ ଜମିଦାର, ସେମାନେ ଯେଉଁ ଯଷ୍ଟି ଧରୁଛନ୍ତି ବା ରାଜାମାନେ ଯେଉଁ ଖଣ୍ଡା ଧରୁଛନ୍ତି, ତହିଁରେ ତାଙ୍କର ଶରୀର ଏହି ରେଖାର ଉର୍ଦ୍ଧ୍ୱକୁ ରହୁନାହିଁ କି? କି ଚମତ୍କାର ଆପଣ ମନୁଷ୍ୟମାନଙ୍କର ଏହି ବିବେକ ଓ ବୁଦ୍ଧି! କିଏ ଏହି ଦାରିଦ୍ର୍ୟର ସୀମାରେଖାର ଉର୍ଦ୍ଧ୍ୱରେ ବା ନିମ୍ନରେ, ତାହା ଦୂରରୁ ମଧ୍ୟ ପ୍ରକାଶ୍ୟ ବୁଦ୍ଧି ହେଉଛି। ବର୍ତ୍ତମାନ ମୁଁ ଯେଉଁ ପରିବାରକୁ ଦାରିଦ୍ର୍ୟର ସୀମାରେଖା ଉପରକୁ ଆଣିବାକୁ ଚେଷ୍ଟା କରୁଛି, ଏଇ ସେ ପରିବାରର କର୍ତ୍ତା

0: ଆଜ୍ଞା, ଆଉ ବଳ ପାଉନି, କେତେ କାଠ ହାଣିବି? ଭେଣ୍ଡିଆ ଦିନରୁ କାଠ କାଟି କାଟି ବୁଢ଼ା ହେଲି, କାହାର କେତେ କଥା ହେଇଯାଉଛି, ଆମର ଯୋଉ କଥାକୁ ସେଇ କଥା। ଆପଣମାନେ ଆଜ୍ଞା ଜାଣିଥିବେ, ଯେତେକ ଚୋର ଡକାୟତ ଫଟକାରିଆ କଳା ବଜାରିଆ ଲାଞ୍ଚୁଆ ମିଶା ଗୋଳା ମାନେ ଜାଲାରି ଫାଲାରି କଲା ଲୋକ କେମିତି ରାତାରାତି ବଡ଼ ଲୋକ ହେଇଯାଉଛନ୍ତି? କିନ୍ତୁ ସତ କୁହନ୍ତୁ ତ ଆଜ୍ଞା, ସେ ପଇସା କଣ ରହୁଛି? ଯେମିତି ଆସୁଛି ଠିକ ସେମିତି ଫୁସ୍କି ନିଉଡ଼ି ଯାଉଛି। ପିଲାଗୁଡ଼ା ବଡ଼ ହେଲେଣି ଯେ ଥରେ କାମରେ ଲାଗିଲେ ଆଉ ଅସୁବିଧା ରହିବନି। ତାଙ୍କ ମା ମଲା ଦିନଠାରୁ ଛୁଆଗୁଡ଼ା ମୋର କେତେ ହିନମାନିଆ ହେଇ ରହିଛନ୍ତି। ମୋ ଦେହ ଭଲ ନାହିଁ, ବଡ଼ ପୁଅ ମୋର ନାଟ ଗୀତରେ ଫାଷ୍ଟ, ବୁଝିଲେ ଆଜ୍ଞା? କିନ୍ତୁ କାହିଁ, ତା ଭାଗ୍ୟର ଗୋଟେ କାମ ତ ମିଳୁନାହିଁ। ମୋ ପୁଅ ସିନେମାରେ ମିଶିଲେ ଟଙ୍କା ଗଦେଇ ପକେଇବ ବୋଲି ସଦେଇ କହୁଥିଲା। ଛାଡ଼ ସେ କଥା, ପୁଅକୁ ଡାକେ, ନହେଲେ ଡେରି ହେଇଯିବ। ବରମୁ ବରମୁ ବରମ ରେ
1: ଯାଉଛି। କିଏ ଡାକୁଛ?

0: ବାପା ମ ବାପା ମୋତେ ଡାକୁଥିଲ, କୁହ ମୁଁ କଣ କରିବି?
1: ଆଉ କଣ କହିବି ବାପା, ମୋ ଦେହ ଆଜି ଅସକତିଆ ହେଉଛି, କିଛି ବଳ ପାଉନି, ମୁଁ ଆଉ ଆଜି କାଠ ଆଣି ଯାଇପାରୁନି। କାଲି ସେ କଣ ଝରଣା ମୋଡ଼ଠେଇ ଗୋଟେ ଶୁଖିଲା ଗଛ ଥିଲା ଯେ କାଟି ପକେଇଛି, ଗଛଟା ପଡ଼ିଛି, ଆଠ ଦଶ ଦିନ ଯାଏ କାଠ ବୁହା ଯାଇପାରିବ, ବୁଝିଲୁ? ତୁ ବାପା ଆଜି କୁରାଢ଼ି ଭାର ନେଇ ଯା, ଗୋଟାଏ ଭାର କାଠ ଆଣି ସେ ଧ୍ରୁବ ସାହୁ ଦୋକାନରେ ପହଞ୍ଚେଇ ଦେଲେ ତତେ ସେ ସଉଦା ଦେବ। ଆଜି ଘରେ କିଛି ନାହିଁ ବାପ, ଉଦ୍ଧାର ଆଣିବାକୁ ମନ ହଉନାହିଁ, ମୋ ବାପାଟା ପରା ଏତିକି କରିବୁ। ହଁ ଆଉ ଶୁଣୁ, ମୁଣାଟାରେ ଚୁଡ଼ା ଭଜା ଅଛି, ନେଇଯିବୁ, ଭୋକ କଲେ ଖାଇବୁ, ମୋ ବାପାଟା ପରା।
0: ହଁ ବାପା ମୁଁ ନିଶ୍ଚୟ ଯିବି।

0: ହେ ଶୁଷ୍କ ପାଦପ, ତୋର ଇଷ୍ଟ ଦେବ ସ୍ମରଣ କର, କିଏ ରଖିବ ତତେ ମୋ ହସ୍ତରୁ।
1: ଏ ଭାଇ ଟିକେ ଶୁଣିବ କି, ଭାଇ ଟିକେ ଶୁଣିବ କି,
2: କିଏ କିଏ କୋଉଠୁ ଡାକୁଛ କହିବ କି? ତମେ ଫରେଷ୍ଟ ବାବୁ ଆସିଛ କି? ତମେ ନିଛାଟିଆ ବଣେ କିଏ ସେ କି? ଭୂତ ପ୍ରେତ ଯକ୍ଷ ଆଉ ନୁହଟି?
1: ନା ନା ନା ନା, ଡରିବାର ମୋଠି କିଛି ନାହିଁ ଭାଇ, ଜଙ୍ଗଲକୁ କ୍ରମେ ପଶି ଆସିଛି, ଦିଅ ଖାଇବାକୁ ମତେ ଥିଲେ କିଛି ଦିଅ।
2: କିଏ ଜାଣେ ଏ ଚୋର ନା ବଦମାସ ନା CID ହେଇଥିବା।

ଯାଉଛି, ମଝିଆ ପୁଅକୁ ଡାକି କହେ, କାଲି ସକାଳୁ ସକାଳୁ ସେ ଯାଉ କାଠ ପାଇଁ, ବିଷ୍ଣୁ ବିଶ୍ୱରେ ଏ ବିଶୁ।

0: ଏଥର କାମର ଲାଗି ଯିବା।
1: ଭାଇ ଏ ଭାଇ ଭାଇ ଟିକେ ଶୁଣିବ କି ଟିକେ ଶୁଣିବ କି
2: ଆ କିଏ ତୁ ମୋ ଅନୁକୂଳ ବିଗାଡ଼ିଲୁ
1: ଭାଇ କଥା କଣ କି କଥା କଣ କି
2: କି କଥା କହିବୁ ଶୀଘ୍ର କହିଦବୁ କି
1: ଆସିଛି ଚାଲି ବାଟ ଆସିଛି ଚାଲି
3: ଯେଉଁ ବାଟେ ବାଟେ ଆସିଛ ବନ୍ଧୁ ସେଇ ବାଟେ ବାଟେ ଯାଅ
1: କିଛି ଖାଇବି ଭାଇ ଭାଇ କିଛି ଖାଇବି
2: ତୁ ନ ଖାଇଥିଲେ ମୋର କଣ ଗଲା କି
1: ଦିଅ ଭାଇ ଖାଇବି କିଛି ମୋତେ ଭୋକ ଲାଗୁଛି
2: ଆର ଗୋଟେ ନିଶ୍ଚୟ କିଛି ମତଲବ ଅଛି
1: ବାବା ସତ କହୁଛି ବାବା ସତ କହୁଛି
3: ଯା ପଳା ତୁ ମୋ ପାଖରେ ନାହିଁ ତ କିଛି
1: ହଉ ତେବେ ମୁଁ ଯାଉଛି ଯାଉଛି ମୁଁ ଯାଉଛି।

0: ଯାଏ ଏଥର କାଠ କାଟେ।
1: ଆହା ମୋ ବାପା ଲୋ, ହାତ କଟିଗଲା ଲୋ, ଓହୋ ମୋ ବାପା ଲୋ।

0: କେତେ ଦିନ ତୁମରି ଏଇ ପରୀକ୍ଷା ଚାଲୁ ରହିବ? ହାଡ଼ ଭଙ୍ଗା ପରିଶ୍ରମ କରି ଦିନ ଯାଉଛି, କିନ୍ତୁ ଓଳିଏ ହେଲେ ସୁଖରେ ଖାଇବାକୁ ମିଳିଲା ନାହିଁ।
1: ଛି ପିତା, ମନୁ କଷ୍ଟ କରିଦିଏ ଦୂର, ଯଦି ଭ୍ରାତା ଦ୍ୱୟ ମୋର ପାଇଲେ ଆଘାତ, ସେଥିପାଇଁ ବିଧିର କି ଦୋଷ? ନିଜ ଅସାବଧାନତା ଯୋଗୁଁ ହିଁ ସେମାନେ ପାଇଛନ୍ତି ଦଣ୍ଡ ସ୍ୱହସ୍ତରେ। ନ ହୁଅ ଚିନ୍ତିତ, ଧର ଧୈର୍ଯ୍ୟ ପିତା। କାଲି ପ୍ରାତେ ଯାଇ ମୁଁ ବନସ୍ତେ ଶୁଷ୍କ କାଠ କରିବି ସଂଗ୍ରହ, କରୁଛି ଶପଥ ଛୁଇଁ ତବ ଶ୍ରୀଚରଣ, କାଲିଠାରୁ ଏ ଗୃହର ସମସ୍ତ ଦାୟିତ୍ୱ କରିବି ବହନ ମୁଁ ହିଁ ନିଜ ହସ୍ତେ। ଦିଅ ଆଶୀର୍ବାଦ।
0: ବାପରେ, ତୋତେ କଷ୍ଟ କରି ବେ ପାଠ ପଢାଇଥିଲି କଣ କାଠ କାଟିବାକୁ? ଆଜିକାଲି ପାଠ ପଢା ପିଲାମାନେ କୁଟାକୁ ଦିଖଣ୍ଡ କରିବାକୁ ନାରାଜ। ଚାଷୀ ଘର ପିଲା ଏବେ ପାଠ ପଢିଲେ ଆଉ ଲଙ୍ଗଳ ଧରିବାକୁ ନାରାଜ। ସମସ୍ତେ ଚାକିରି କରିବାକୁ ଚାହାନ୍ତି, ଚାକିରି ଚାକିରି ଚାକିରି, ଚାକର ହେବାକୁ ସମସ୍ତଙ୍କର ଲକ୍ଷ୍ୟ। ତୁ ପାଠ ପଢି ଚାକର ହେବାକୁ ଚାହୁଁନାହୁଁ?

ଦେଖାଯାଉଛି। ଅଜା କ'ଣ କହିଲେ ଟିକେ ଦେଖିବୁ, ଦେଖେ ଏ କ'ଣ ଗୋଟେ ହୀରା ହଂସ, ଓ କି ଆଶ୍ଚର୍ଯ୍ୟ, କି ଚମତ୍କାର, କି ଅପରୂପ ଶୋଭା, ଓ ଆଖି ମୋର ଝଲସାଇ ଦେଉଛି। ଏ ଯେ ହୀରାର ହଂସ, କି ଆନନ୍ଦ, କି ଆନନ୍ଦ, କେଉଁ ଭାଗ୍ୟ ବଳେ ଆଜି ପ୍ରାପ୍ତ ହେଲି ଅତ୍ୟାଶ୍ଚର୍ଯ୍ୟ ଐଶ୍ୱର୍ଯ୍ୟ ସମ୍ଭାର। ଅଜା, ଅଜା, ଶ୍ରଦ୍ଧା କର ଅଜା, କେଉଁଆଡ଼େ ଚାଲିଗଲ ତୁମେ ଅଜା? ଏଇ ଦେଖ, ତୁମର ଇଙ୍ଗିତେ ପାଇଲି ମୁଁ ହୀରା ହଂସଟିଏ।

ମୁଁ ହୀରାହଂସ ଭେଟିଦେବି ରାଜାଙ୍କ ପାଖରେ। ରାଜା ଦେବେ ଟଙ୍କା, ଦେବେ ସ୍ୱର୍ଣ୍ଣମୁଦ୍ରା, ଦେବେ ଭୂମି, ଗଢ଼ିବି ମୁଁ ସୁନାର ସଂସାର। ଏହିଠାରେ ନେବି ମୁଁ ବିଶ୍ରାମ।

0: ଫସଲରୁ ତମେ ଖାଇଛ କି? ମୋ ଭାଷା ତମେ ବୁଝିପାରୁନ କି? ଶୁଦ୍ଧ ଓଡ଼ିଆରେ ତ ମୁଁ ପଚାରୁଛି, ତମେ ଓଡ଼ିଆ ନୁହଁ କି? ଆଉ ତୁମେମାନେ ସିଙ୍ଗଳି କି? ଖାଲି ହସ ହସ ହସ, ବଡ଼ ମୁସ୍କିଲ ବେପାର, ଏତେ କଣ ହସ ମାଡ଼ି ଯାଉଛି? ମୋ ଲୁଗାପଟା ତ କିଛି ଅସୁବିଧା ନାହିଁ, ଏ କଣ ମୋ ମୁହଁଟା ନା ଦେହଟା ନା ଏ ଭାରଟା ନା ଏ ଝାପିଟା?
1: ହଇ ହଉ ବାବୁ, ଏଠି କ୍ୟାଁ ଠିଆ ହେଇଛ?

ଆଜ୍ଞା ଟିକେ ଶୁଣିବେ କି? ଗୋଟେ କଥା ପଚାରିବାର ଥିଲା, କହିବି କି? କିଛି କିଛି ମୋର ଆବଶ୍ୟକ, ମୋତେ ମିଳିବ କି? ଆଜି ରାତି ଟିକେ ବିଶ୍ରାମ ନେଇପାରିବି କି?

0: ଅୟ ବାବୁ, ଏଠି କ୍ୟାଁ ଠିଆ ହେଇଛନ୍ତି? କଣ ଦେଖୁଛନ୍ତି? ମୁଁ ସେତିକି ବେଳୁ ଭାବୁଛି ଏ ଝିଅଗୁଡ଼ାକ ଏମିତି କିଲିକାଲିଆ ହୋଇ କାହିଁକି ଘରକୁ ପଳେଇ ଗଲେ? କଣ ଦରକାର ଆଜ୍ଞା?
1: ପଥଶ୍ରାନ୍ତ ପଥିକ ମୁଁ ଭାଇ, ଯାଉଥିଲି ରାଜାଙ୍କ ସାକ୍ଷାତେ। ହୋଇଥିବାରୁ ଦିବା ଅବସାନ ଆଶ୍ରୟ ଆଶାରେ ମୁଁ ହିଁ ଆସିଅଛି ଏଠି। ହେବ କି ମୋ ଉଦ୍ଦେଶ୍ୟ ପୂରଣ?
0: କି କଥା କହୁଛନ୍ତି ଆଜ୍ଞା? ଏଇଟା ତ ଆଜ୍ଞା ଗୋଟାଏ ଚଟି ଘର, ରାଜା ଘର କରିଦେଇଛନ୍ତି ହାକିମମାନଙ୍କ ସୁବିଧା ପାଇଁ ଆଜ୍ଞା। ରହିବାକୁ ଏଠି ପଇସା ପଡ଼େ ନାହିଁ, କାହିଁକି ଏ ଚଟି ଘର ରାଜା କରିଥିଲେ କେଜାଣି, ଏଠିକି କେହି କେବେ ଆସି ରହନ୍ତିନି। ମୁଁ ଆଜ୍ଞା ସେଥିପାଇଁ ମୋ ଛୁଆ ପିଲା ନେଇ ରହିଛି।
2: ଏ ରିନା ଚିନ୍ନା ନିନା, ଏ ରିନା ବୋଉ, କୁଆଡ଼େ ସବୁ ଗଲ? ଆରେ ସେ ବାହାର ଘରଟା ଓଳାଓଳି କରି ବିଛଣା ଲଗେଇ ଦିଅ।
0: ଆଜ୍ଞା ମୋ ସାଙ୍ଗରେ ଆସିବା ହୁଅନ୍ତୁ, ଗୋଡ଼ ହାତ ଧୋଇଯିବେ ଆଜ୍ଞା, ଏଇ ପୋଖରୀଟା ତ ପାଖରେ।
3: ଆମେ ଯେମିତି ଖାଲି ହସିଲେ ସେ ଲୋକ ନିଶ୍ଚୟ ରାଗିକି ଏଠୁ ପଳେଇ ଯାଆନ୍ତେ।
4: ସେ ରାଗିଥାନ୍ତେ, ତାପରେ ବାପା ବୋଉ ଉପରେ ରାଗିଥାନ୍ତେ, ବୋଉ ଆମ ଉପରେ ରାଗିଥାନ୍ତେ।
3: ସେ ଲୋକ ଯାଇ ରାଜାକୁ କହନ୍ତେ, ରାଜା ମନ୍ତ୍ରୀ ଉପରେ ରାଗିଥାନ୍ତେ, ମନ୍ତ୍ରୀ ବାପାଙ୍କ ଉପରେ ରାଗିଥାନ୍ତେ, ତାପରେ ବାପା ବୋଉ ଉପରେ ରାଗିଥାନ୍ତେ।
5: ମୁଁ କଣ କହିବି କହିବି ଭାବି ମୋ ଦେହ କଣ ହେଇଗଲା, ମୁଁ ଖାଲି ହସି ପକେଇଲି।
4: ତୋ ହସ ଦେଖି ମୁଁ ଆଉ କଣ ହସ ଚାପନ୍ତି ଯେ?
3: ତୁମେ ଦି ଜଣ ହସିଲା ବେଳେ ମୁଁ କଣ ରହିପାରିଲି? ମୁଁ ବି ତମ ସାଙ୍ଗରେ ହସି ପକେଇଲି।

0: ହେ, ଏତେ କଥା ସବୁ ପୁଣି କହିପାରୁଛ ଟି? ହେ, ମୁଁ ତ ଭାବିଥିଲି ଝିଅ ଗୁଡା ଗୁଙ୍ଗି ଆଉ ହସକୁଡି। ତୋ ନା କଣ?
1: ରିନା।
0: ତୋର?
1: ଚିନା।
0: ଆଉ ତୋର?
1: ନିନା।
0: ଆଉ ଭଉଣୀ ଅଛନ୍ତି?
1: ମାଉସୀ ଝିଅ ଭଉଣୀ ମାନେ ମିନା, କିନା, ହିନା।
0: ହଁ,
1: ପିଉସୀ ଝିଅ ଭଉଣୀ ମାନେ ଜିନା, କନା, ସିନା। ଆଉ ମାମୁ ଝିଅ ଭଉଣୀ ମାନେ ଟିନା, ଧିନା, ଲିନା, ଇନା, ହିନା।
0: ସମସ୍ତେ ତ ନା। ଆଉ ହଁ, କିଏ? ଆଉ କାହା ନା ଗିନା ଅଛି କି?

0: ହସାଉଛ ମୋତେ ମହାମନ୍ତ୍ରୀ? ଯଦିଓ ସେ ଦାୟିତ୍ୱ ମୋହର, କିନ୍ତୁ ଯଦି ହାସ୍ୟ ଅଟେ ଅନ୍ତରର ନିଷ୍କପଟ ମୁକ୍ତ ଅଭିବ୍ୟକ୍ତି, ତେବେ କିପରି କିପରି ହସିବେ କୁହ ଅସଂଖ୍ୟ ଜନତା, ଯେବେ ଥାଏ ପେଟେ ଭୋକ ଶୋଷ ଏବଂ ଅନ୍ତରଟା ସଦା ଭରି ରହିଥାଏ ଭୟ। ଏକ ଅସୁରକ୍ଷିତ ଶଶଙ୍କ ଜୀବନେ, ଯେ ରାଜ୍ୟର ଅର୍ଦ୍ଧାଧିକ ପ୍ରଜା ରହିଛନ୍ତି ଦାରିଦ୍ର୍ୟର ସୀମାରେଖା ତଳେ, ସେ ସମାଜ ସରସତା ଆସିବ କେଉଁଠୁ?
1: ବିଦୂଷକ, କି ଚାହୁଁଛ ତୁମେ କହିବାକୁ? ଅପଚେଷ୍ଟା କର, ନାହିଁ ପିବାକୁ କଳା ଏ ନିର୍ମଳ ଶାସନେ ଘୋଡ଼ାଇବ ନିଜର ବ୍ୟର୍ଥତା ପରମୁଣ୍ଡେ ବୋଳି ତୁମେ ଅଠା। ଜାଣେ ମୁଁ ତୁମ କୌଶଳ, ରାଜ୍ୟ ସୁଖ ଶାନ୍ତି ବିରାଜିତ ଦେଖ ନଥିପତ୍ର।
0: ନଥିପତ୍ର, ନଥିପତ୍ରେ ଯେତେକ ସମୃଦ୍ଧି, ଖାଲି ମନଗଢ଼ା, ଅଣୁମାତ୍ର ସତ୍ୟତା ବିହୀନ, ବିଜ୍ଞାପନବଦ୍ଧ ପ୍ରଚାର ମାଧ୍ୟମ ଯେତେ ରଖ ନିୟନ୍ତ୍ରଣେ, ଦିବାରାତ୍ର ରଟୁଛନ୍ତି ସୂତ୍ର ଏକମାତ୍ର। ଉଚ୍ଚାସନୁ କିଏ କ'ଣ କହିଲା କହିଲା, ଆଉ ନିଷ୍କପଟ ଜନଗଣେ ବିଧୌତ ମସ୍ତିଷ୍କେ ଜାଣିବାକୁ ବାଧ୍ୟନୀତି ସକାଳ ସଞ୍ଜରେ। ଉଚ୍ଚାସନୁ କିଏ କ'ଣ କହିଲା କହିଲା, କେହି କିଛି କହୁ ବା ନ କହୁ, ଏହାର ପ୍ରଭାବ କିଛି ପଡ଼େନି ସମାଜେ, ଜେଣୁଥାଏ ପୂର୍ଣ୍ଣ ଏହା ଶୁଦ୍ଧ ଶୂନ୍ୟ ସତ୍ତେ। ଭେଟିଛ କି କେବେ ଶାସିତ ପ୍ରଜାଙ୍କୁ, କରି ମନ ଖୋଲା, ସେମାନଙ୍କ ଭଲମନ୍ଦ ପଚାରିଛ କେବେ?
1: ବିଦୂଷକ,
0: ହାସ୍ୟ ଅନାଟନ ପାଇଁ ଦାୟୀ ପରିବେଶ, ସାଂସ୍କୃତିକ ବିଚାରରେ ଏଥିପାଇଁ ଦାୟୀ ଏ ସାହିତ୍ୟ, ତେଣୁ ସାହିତ୍ୟିକେ
2: ସାହିତ୍ୟ ସାହିତ୍ୟିକ କି ସମ୍ବନ୍ଧ ରାଜନୀତି ସଙ୍ଗେ? ଦିଅ ଶୀଘ୍ର ଏହାର ଉତ୍ତର।
0: କି ଉତ୍ତର ଦେବି ମହାରାଜ, କି ଉତ୍ତର ଦେବି? ମୋର ରାଜକାର୍ଯ୍ୟ ଯଥା ଜୀବିକା ଅର୍ଜନ ଏଥିସହ ରହିଅଛି ଚଳି, ଯଦି ଦୋଷକ୍ଷମା ହୁଏ ପ୍ରଭୁ, ପ୍ରକାଶିବି ସ୍ପଷ୍ଟ ସତ୍ୟ କଥା। ଜାଣେ ମୁହିଁ ଆଜିଠାରୁ ଗଲା ମୋର ପଦ, ରାଜନୀତି ସାହିତ୍ୟ ସମ୍ପର୍କ ସତେ କ'ଣ ଅବିଦିତ ଶାସନକର୍ତ୍ତାରେ, ଅନୁଦାନ ପୁରସ୍କାର ଯେତେ ଅନୁକମ୍ପା ସତେ କ'ଣ ଉଦ୍ଦେଶ୍ୟ ବିହୀନ, ବିନା ଅର୍ଥେ ଅର୍ଥ ବିତରଣ। ସାହିତ୍ୟ ଉଦ୍ଦେଶ୍ୟ ଯଦି ସମାଜ ଗଠନ, ସେ ଉଦ୍ଦେଶ୍ୟ ହୋଇନି କି ବ୍ୟର୍ଥ? ସାହିତ୍ୟ ରହୁଛି ଯେତେ ପୃଷ୍ଠପୋଷକତା, ସାହିତ୍ୟିକ ହେଉଛନ୍ତି ସେତେ ସୁରକ୍ଷିତ ଅବଶ୍ୟ।
2: କିନ୍ତୁ କୌଚି ଶାସ୍ତ୍ର ବିନାଶରେ ନବର୍ତ୍ତନ୍ତେ କବିତା ବନିତା ଲତା, ମୁଁ କି ତେବେ କରୁଅଛି ଦୋଷ? ସାହିତ୍ୟକୁ ଦେଇନା ଆଶ୍ରୟ?
0: ନା ମହାରାଜ, ଆପଣ ତ କରିବେ କର୍ତ୍ତବ୍ୟ, କିନ୍ତୁ ଜେଣେ ତେଣେ ବିଞ୍ଚିଲେ ପ୍ରସାଦ, ଯାହା ଘଟେ ଘଟୁଅଛି ଏଠାରେ, ଉପଯୁକ୍ତ ପାତ୍ରେ ତାହା ହେଉନାହିଁ ଦାନ, ଅବସ୍ଥା ଚକ୍ରରେ ହେଉଅଛି ଧୁଆ ମୂଳା ଅଧୁଆ ମୂଳାର ଏକ ବିଚିତ୍ର ବେଖାପ ସମ୍ମିଶ୍ରଣ। ସାହିତ୍ୟର ରୂପ ଆଜି ହେଲା ହିନିମାନ, ଯେ ସାହିତ୍ୟ ରହି ନାହିଁ ସମାଜ ସହିତ, ଯେ ସାହିତ୍ୟ ନ ପ୍ରକଟେ ଲୋକ ମନୋଭାବ, ଯେ ସାହିତ୍ୟ କୁହେ ନାହିଁ କିସ ଭଲ ବା କିସ ମନ୍ଦ, ଯେ ସାହିତ୍ୟ ଛଳନା ଭରା ନୁହଁ ପ୍ରତିବିମ୍ବ, ଯେ ସାହିତ୍ୟ ନ ପରସେ ଜନତାର ହୃଦୟ, ଯେ ସାହିତ୍ୟ ରହିଅଛି ଖାଲି ଗୋଡ଼ାଣିଅ ଭାବ, ସେ ସାହିତ୍ୟ ବିଡ଼ମ୍ବନା ମାତ୍ର। ଯେ ସାହିତ୍ୟ ନାହିଁ ସରସତା, ହାସ୍ୟରସ ପ୍ରକଟିବ କାହୁଁ ସେ ସମାଜେ?
2: କୁହ କୁହ ବିଦୂଷକ କୁହ, ଦିଏ ମୁଁ ଅଭୟ, ବ୍ୟାଖ୍ୟା କରି କୁହ ମନ କଥା, ସମସ୍ତ ସାହିତ୍ୟ କିସ ହେଲା ନିରର୍ଥକ?
0: ଅବଶ୍ୟ ଭଲ ଶୂନ୍ୟ ନୁହେଁ ଏ ସାହିତ୍ୟ, କିନ୍ତୁ କିନ୍ତୁ ଭେଳମାତ୍ରା ହୋଇ ଅତ୍ୟଧିକ, ଭଲ ଭଲ ହରାଉଛି ସତ୍ତା। ଶୁଣନ୍ତୁ ମଣିମା, ଏ ହାସ୍ୟରସକୁ ଏକ ଲଘୁ ରସ ବର୍ଣ୍ଣି, ଯେଉଁଦିନ ନ୍ୟୁନ କରେ ଥକାଏ ଶିକ୍ଷିତ, ପ୍ରକୃତ ରସର ଜ୍ଞାନ ନ କରି ନା ଚର୍ଚ୍ଚା, ହୀନ ଉପାୟରେ କଲେ ଏହାର ପ୍ରଚାର, ସେଦିନ ଏ ଲଭେ ଅପବାଦ। ସାହିତ୍ୟ କି ତେବେ ଖାଲି ଉଚ୍ଚ ଶ୍ରେଣୀ ପାଇଁ? କାହିଁ କେବେ ମିଳେନି ସାହିତ୍ୟ, ଯାହିଁ ରାଜା ମନ୍ତ୍ରୀ ବା ଉଚ୍ଚ କର୍ମଚାରୀ ଭୂମିପତି ଧନପତି ପ୍ରତିପତ୍ତିଶାଳୀ ବର୍ଣ୍ଣିତ ଥାନ୍ତି ହାସ୍ୟରସ ସୃଷ୍ଟି ପାଇଁ? ନିରୀହକୁ କରିଣ ଆକ୍ଷେପ, ପ୍ରମାଣ କରାଉ ଆମ୍ଭ ଭୀରୁତା କେବଳ। ଜନ୍ମ ଶ୍ରାଦ୍ଧ ମେଳା ମହୋତ୍ସବ ଜାତି ଜାତିଆଣ ବାର୍ଷିକୀ ଜୟନ୍ତୀ ଆଦି ଯେତେ ହେଉ ସଭା, ସବୁ ଏକାକାର, ସବୁଠାରେ ଗୁରୁ ଗମ୍ଭୀର ଗର୍ଜନ, ଏକ ସୂତ୍ର ଅନୁସାରେ ସର୍ବ ହେଲା ନିୟନ୍ତ୍ରଣ। ଦେଖିଲେ ମନରେ ଲାଗେ ସତେ ଯେପରିକି ସର୍ବସଭା ଅଟେ ଶୋକସଭା।
1: କୁହ କୁହ ବିଦୂଷକ, ଭୟ ତେଜି ରାଜାଙ୍କ ସମ୍ମୁଖେ ପ୍ରଜାକୁଳ ଭାବୁଛନ୍ତି ଯାହା, କି ଅଛି ସମାଧାନ ଏଥି?
0: ଏହାର ଯେ ସମାଧାନ ପଡ଼ିଛି ସମାଜେ, କି ବର୍ଣ୍ଣେବି ରାଜା କି ବର୍ଣ୍ଣେବି, ଏ ସମାଜେ ନୃତ୍ୟ ନାହିଁ ହସ ନାହିଁ ଆଜି, ଏ ସମାଜେ ଚାଟୁକାର ପୂର୍ଣ୍ଣ ହେଲେ ଖାଲି, ସବୁବେଳେ ଛଳନରେ ଆଳମାନ ଘେନି ବେକ ମୋଟା କରି ବୋକା ପରି ରହିଛନ୍ତି, କେବଳ କୁରୁଚିପୂର୍ଣ୍ଣ ଅଶ୍ଳୀଳ କଥାରେ କୁରୁଳିବେ ଆଜି ମହାଜନେ। କି କହିବି ପ୍ରଭୁ କି କହିବି, କ୍ଷଣ ଲାଗେ ବ୍ୟକ୍ତ କରିବାକୁ, ନିର୍ମଳ ହାସ୍ୟର ରସ ଜ୍ଞାନକୁ ତେଜିଣ, କୁଜ୍ଞାନକୁ କରିଣ ପାଥେୟ, ନିତାନ୍ତ ନିର୍ଲଜ ପ୍ରାୟ ଅପକ।

ଆତ୍ମେ ନ ହୋଇ ବ୍ୟଥିତ ଲୋକେ ପୁଣି ହସୁଛନ୍ତି ବିକୃତ ସମ୍ଭୋଗେ କିମ୍ବା କ୍ରୁର ବ୍ୟବହାରେ ନିଜ ଜୀବନକୁ ସଦା କରି ପ୍ରତାରିତ ବିଞ୍ଚୁଛନ୍ତି ସମାଜରେ ହାସ୍ୟ ଶୂନ୍ୟ ବ୍ୟାଧିଗ୍ରସ୍ତ ବୀଜ ପ୍ରତାରଣା ଖାଲି ପ୍ରତାରଣା ଥାଏ ଯଦି ହସ ସୁଖ ଏ ରାଜ୍ୟରେ କିଛି ଥିବ ବା ସେହି ପ୍ରଜାଠାରେ ଯାହାର ଅବସ୍ଥା ଅଛି ଦାରିଦ୍ର୍ୟର ସୀମାରେଖା ତଳେ ଯାହାର କିଛିଟି ନାହିଁ ଛୟନର ପାଇଁ ଯିଏ ଜାଣେ ରହିବାକୁ ତାର ଭାଗ୍ୟକୁ ଆଦରି ହିଂସା ଦ୍ୱେଷ କପଟ ନା ଈର୍ଷା କରିବାର ନାହିଁ କିଛି ତାର ଯାର ନାହିଁ ଧନ ମାନ ବା ଗର୍ବ କିଛି ଈଶ୍ୱର ବିଶ୍ୱାସ ମାତ୍ର ରଖିଛି ସମ୍ବଳ।

0: କାହିଁ ଛୟନର ପାଇଁ ଯିଏ ଜାଣେ ରହିବାକୁ ତାର ଭାଗ୍ୟକୁ ଆଦରି ହିଂସା ଦ୍ୱେଷ କପଟ ନା ଈର୍ଷା କରିବାର ନାହିଁ କିଛି ତାର ଯାର ନାହିଁ ଧନ ମାନ ବା ଗର୍ବ କିଛି ଈଶ୍ୱର ବିଶ୍ୱାସ ମାତ୍ର ରଖିଛି ସମ୍ବଳ ଯିଏ ଭାବୁଛି ଈଶ୍ୱର ଯାହା କରନ୍ତି ମଙ୍ଗଳ ନିମନ୍ତେ ଗରିବକୁ ସହାୟ ଠାକୁର ଯଦି ସେ ହସୁଛି ମନ ପ୍ରାଣ ଖୋଲି ବୁଝ ନାହିଁ ଅଛି ସୁଖେ ବୋଲି ସେ ହସୁଛି ନିର୍ଲିପ୍ତ ରହସ ନୁହେଁ ତା ନିର୍ଭୟ ଆନନ୍ଦ ପ୍ରକୃତିକୁ ଦେଇ ମାତୃସ୍ଥାନ ଶିଶୁ ପରି ଖେଳୁଛି କୋଳରେ ନିଭୃତତା ସ୍ଥାନ ହସିବାର ଜେଣେ ଦେଖ ଛଳନା ଛଳନା କ୍ଷମା ଦେବେ ମହାରାଜା କ୍ଷମା ଦେବେ ଅପ୍ରିୟ ସତ୍ୟକୁ ଏବେ କରୁଛି ପ୍ରକାଶ
1: ଆଜ୍ଞା ଦେଲି କୋ ସତ୍ୟ ହେଉ ସେ ଅପ୍ରିୟ
0: ଯେବେ ରାଜକନ୍ୟା ମୁଖେ କେବେ ନସ୍ପୁର ଇ ହସ ନୁହେଁ ତାହା ତାଙ୍କ ବ୍ୟକ୍ତିଗତ ଯେଉଁ ରାଜ୍ୟ ବହିଶ୍ରୁତ ମିଥ୍ୟା ଛଳନାର ଯେଉଁ ରାଜ୍ୟ ସତ୍ୟ ଏବଂ ସ୍ପଷ୍ଟବାଦୀମାନେ ଲଭନ୍ତି ଧିକ୍କାର ଯେଉଁ ରାଜ୍ୟ ପ୍ରଜା ଅସହାୟ ପ୍ରଜାଗତ ଭାବ ସିନା ପ୍ରକଟେ ଏପରି ରାଜକନ୍ୟା ଜନତାର ପ୍ରତୀକ ଅଟନ୍ତି ଜନତାର ମୁଖେ ନାହିଁ ହସ ତେଣୁ ଅନୁରୂପେ ତାହା ଯାଇଛି ଉଭୟ ଜେମାର ବଦନୁ ଯଦି ପ୍ରକୃତରେ ଇଚ୍ଛ ତୁମେ ଜନତାର ସୁଖ ହସ ଫୁଟାଇବା ପାଇଁ ଖୋଲି ଦିଅ ମୁଖ ଯଦି ଚାହ ରାଜ୍ୟବାସୀ ମନ ଖୋଲି ନାଚିବାର ପାଇଁ ଦିଅ ତାଙ୍କ ମନେ ଆଶ୍ୱାସନା ବିଶ୍ୱମୈତ୍ରୀ ହେଉ ପ୍ରକାଶ ଈଶ୍ୱର ସୃଷ୍ଟିରେ ପୁଣି ବଡ଼ ସାନ କିଶୟ ମନୁଷ୍ୟ ସମାଜେ କ୍ଷମା କର ମହାରାଜା ଚିରାଚରିତ ଚରିତ୍ର ବିଦୂଷକ ଆଜି ହସାଇବା କର୍ତ୍ତବ୍ୟ ତାହାର ବଖାଣିଲା ତା ଅନ୍ତର କଥା କାର୍ଯ୍ୟ ମୋର ଏହା ନୁହେଁ ସତ୍ୟ କାର୍ଯ୍ୟ ବିପରୀତ ତଥାପି ବ୍ୟକ୍ତ ନ କଲେ ହେବି ଅପରାଧୀ ମାନବ ସମାଜେ ଅବସ୍ଥାର ଗୁରୁତ୍ୱକୁ ବୁଝି ପ୍ରକାଶିଲି ସର୍ପ ଜାଣେ ମୁହିଁ ଗଲା ଆଜି ମୋର ରାଜକାର୍ଯ୍ୟ ହାଦେଶ ହେଉ ଯେପରି ଇଚ୍ଛା ମହାରାଜ
1: କ୍ଷଣକୁ ଅପ୍ରିୟ କଥା ହୋଇପାରେ ତାହା କିନ୍ତୁ ଗୋଟେ ଏହା ସତ୍ୟ ଯେ ନିରାଟ ଅନୁଭବେ ପାରୁଛି ମୁଁ ବୁଝି ଜାଣୁଛି ମୁଁ କରିଛି ଅନ୍ୟାୟ ନ ଚିନ୍ତିନ ପ୍ରଜା ସୁଖ ପ୍ରଜାର ପାଳନ ନିଜେ ମାତି ବିଳାସ ଆମୋଦେ ସମର୍ପିଛି ଶାସନର ଚାବି ଇଏ ସଚିବ ବର୍ଗେ କେବଳ କାନୁନ ଜାରି କରେ ଯେଉଁ ରାଜା ତାର ଅମଙ୍ଗଳ ଯଥା ହୋଇ ନିରତେ ପ୍ରଭୁଙ୍କର ଆଶୀର୍ବାଦ ନ ମିଳେ ତାକୁ ଫଳରେ ଯା ଘଟେ ତାହା ଘଟିଛି ମୋ ପରେ ଧନ୍ୟ ବିଦୂଷକ ବନ୍ଧୁ ତୁମେ ଖୋଲି ଦେଇଛ ସେ ମୁଖାକୁ ଏବଂ ଆଖିକୁ ରାଜା ଅଟେ ପ୍ରଜାର ସେବକ ଚାଟୁକାର କର୍ମଚାରୀ ଯୋଗୁଁ ନ ଜାଣିଲି ମୋର ପ୍ରଜାବର୍ଗ ତେଣୁ କରୁଛି ସଂକଳ୍ପ ଆଜିଠାରୁ ସିଂହାସନ ନବସିବି ମୁହିଁ ସିଂହାସନର କିଏ ଏଇ ମୁକୁଟ ଶାସନ ପ୍ରତୀକ ଭୂମି ପରେ ଘେନି ମୋ ଆସନ ରାଜକାର୍ଯ୍ୟ ସମାପନ କରିବି ମୁଁ ଏଠୁ ଦର୍ଶାଇବି ଏ ଦୁନିଆକୁ ଯଥା ପ୍ରଜା ତଥା ରାଜା ବାଣୀର ଆଦର୍ଶ ଆଉ ଶୁଣ ମନ୍ତ୍ରୀ ଶୁଣ ପ୍ରଜାବର୍ଗ ସାକ୍ଷୀ ରଖି କହୁଛି ମୁଁ ଦଶ ଦିଗପାଳେ ବ୍ୟକ୍ତ କରି ସଂକଳ୍ପ ମୋହର ଯେଣୁ ହସୁ ନାହିଁ ରାଜଜେମାମଣି ଜାଣିଛ ସରବେ କରିଲି ମୁଁ ପଣ ଯେ ଯୁବକ କନ୍ୟାକୁ ମୋ ପାରିବ ହସାଇ ଭୂମିପତି କର୍ମଚାରୀ ଧନୀ ବା ଦରିଦ୍ର ଜାତି ଧର୍ମ ଯା ହଉ ତାଙ୍କର ନିଶ୍ଚୟ କନ୍ୟାକୁ ମୋର ସମର୍ପିବି ତାରେ ଆସ ମନ୍ତ୍ରୀ ଶେଷ ହେଲା ଆଜି ରାଜକାର୍ଯ୍ୟ।

0: ଦେଖୁ ଛୋଟି ଯେ ମା, ଏ ବିଚିତ୍ର ନୃତ୍ୟ ନାଟ୍ୟଶାସ୍ତ୍ର ଅନୁସାରେ ଏହାକୁ ଲତା ଏବଂ ଗୁଳ୍ମର ଏକ ଅପୂର୍ବ ବିଚିତ୍ର ମିଶ୍ରଣ ବୋଲି କୁହାଯାଇପାରେ, ଏବଂ ବିନା ଗୁରୁରେ ଏହି ନୃତ୍ୟ ପରିବେଷଣ କରାଯାଇପାରୁଥିବାରୁ ଏହାକୁ ରାଜ୍ୟର ଅନ୍ୟତମ ଅଦ୍ଭୁତ ଶାସ୍ତ୍ରୀୟ ନୃତ୍ୟ ଭାବରେ ସ୍ୱୀକୃତି ଦିଆଯାଇପାରେ।
1: ଆଜ୍ଞା, ମୋ ଖୋସଣୀ ଫିଟିବା ଉପରେ ଏ ଅବସ୍ଥାରେ ଥାଇ ମଧ୍ୟ ପ୍ରସ୍ତାବଟି ସମର୍ଥନ କରୁଛି।
0: ରାଜଜେମା, ଦେଖୁଛନ୍ତି ଏ ସମସ୍ତ ବିଚିତ୍ର ଭଙ୍ଗିମା, ଏଗୁଡ଼ିକ ଅଦ୍ଭୁତ ଶାସ୍ତ୍ରୀୟ ନୃତ୍ୟର ମୁଦ୍ରା, କରଣ, ଚାରି ଭଙ୍ଗି ବୋଲି ଗବେଷଣାତ୍ମକ ବିଚାର କରାଯିବା ନିମନ୍ତେ କୌଣସି ନୃତ୍ୟ ପଟ୍ଟାଧିକାରୀଙ୍କୁ ମଧ୍ୟ 1,00,000 ଟଙ୍କା ଦିଆଯାଇପାରେ, ଯିଏକି ନିଜ ପରିବାର କଲ୍ୟାଣ ସଙ୍ଗେ ସଙ୍ଗେ ଏହି ନୃତ୍ୟକୁ ଓଡ଼ିଶୀ ନୃତ୍ୟର ସ୍ଥାୟୀ ନୃତ୍ୟ ସହ ତୁଳନାତ୍ମକ ଗବେଷଣା କରି ସବୁ ସ୍ଥାୟୀ ଗୁରୁମାନଙ୍କୁ ଧିକ୍କାର କରିପାରିବେ। କାରଣ ନୃତ୍ୟ କୌଣସି ଗୁରୁ ଆବଶ୍ୟକ କରେ ନାହିଁ, ଆପଣ ନାଚ ଶିଖିବେ।
2: ପିରସ ଦୁହିତା ମୋର ହେଲା ହାସ୍ୟ, ଏ ଯେଉଁ ଯୁବକ ଆସି ମୋ ଜେମା ବଦମେ ଦେହାପି ଆନନ୍ଦ ଲହରି, ମୋ ସଂକଳ୍ପ ଅନୁସାରେ ଆଜି ତାଙ୍କରି ହସ୍ତରେ ସମର୍ପିଲି କନ୍ୟାକୁ ମୋହରି।
1: ମହାରାଜ, ତାହା ହୋଇପାରିବ ନାହିଁ। ମହାରାଜ, ମହେଶ୍ୱର ମୋର ସାନ ପୁଅ, ତା ଉପରେ ବ୍ରହ୍ମା ବିଷ୍ଣୁ ବାଡ଼ୁ ଅଛନ୍ତି, ଆପଣ ସେମାନଙ୍କ କଥା ଆଗ ବୁଝନ୍ତୁ ଭଲା।
2: କଣ, ତୁମ୍ଭର ଦୁଇ ପୁତ୍ର ପୁଣି ବାଡ଼ୁ? ତାହେଲେ
3: ବ୍ୟସ୍ତ ହୁଅନ୍ତୁ ନାହିଁ ମହାରାଜ, ଏଇ ଯେ ମୋର ଦୁଇ କନ୍ୟା ରିନା ଓ ଚିନ୍ନା।
1: ତାହେଲେ ଏ ତ ଅତି ଖୁସିର କଥା, ଆଜି ମୋ ତିନି ପୁଅ ପାଇଁ ମିଳିଗଲା ମୋତେ ତିନି ବୋହୁ। କିନ୍ତୁ ଆଜ୍ଞା, ଆଉ ଏକ ସର୍ତ୍ତ, କୌଣସି ଯୌତୁକ ପ୍ରଥା ଚଳିବନି ଆଜ୍ଞା, ଯଦି ଦିଅନ୍ତି ତାହେଲେ ମୁଁ ପୁଅମାନଙ୍କୁ ବେଦିରୁ ଉଠାଇ ନେବି। ଯୌତୁକ ଦେବା ଏବଂ ନେବା ଉଭୟ ମହାପାପ ଆଜ୍ଞା।
2: ତାର ପ୍ରଶ୍ନ ଉଠିଛି କେଉଁଠି? ଏଇ ଯୋଉ ହୀରାହଂସ ପ୍ରତି ବଦଳରେ ମହେଶ୍ୱର, ଆନନ୍ଦିତ ପ୍ରଜାକୁଳ ତଥା ଜେମାମୁଖେ ହସ, ଓଲଟା ମତେ ଯୌତୁକ ଦେଇଛି, ତାହା ଯେ ସମଗ୍ର ରାଜ୍ୟର ସମ୍ପତ୍ତିର ମୂଲ୍ୟଠାରୁ ଅଧିକ। ରାଜାର ଆଖି ଆଜି ଖୋଲି ଯାଇଛି, ରାଜା ତାର ପ୍ରକୃତ କର୍ତ୍ତବ୍ୟ କରିବ। ଆଜି କେବଳ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ନୁହେଁ, ଏ ରାଜ୍ୟର ସମସ୍ତ ପ୍ରଜାକୁଳ ପାଇଁ ମୁଁ ଯୌତୁକ ଦେବା ପାଇଁ ଦୃଢ଼ ସଂକଳ୍ପ। ସମସ୍ତ କୁସଂସ୍କାରକୁ ଦୂର କରି ସୁଶାସନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ପ୍ରଜାମାନଙ୍କର ଖାଦ୍ୟ, ବସ୍ତ୍ର, ବାସ ଓ କର୍ମସଂସ୍ଥାନ ସମସ୍ତ ଦାୟିତ୍ୱ ରାଷ୍ଟ୍ରର। ଆଜିଠାରୁ ଏହା ହେବ ପ୍ରକୃତ ପ୍ରଜାମଙ୍ଗଳ ରାଷ୍ଟ୍ର।
1: ପ୍ରଜା ବତ୍ସଳ ମହାରାଜ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ।

ଆକ୍ସନ୍ ରିପ୍ଲେ ଏ କଥାଚିତ୍ରର ଗୀତଟିକୁ ଶୁଣନ୍ତୁ ଏଥର ଶିଳ୍ପୀ ଶ୍ରେୟା ଘୋଷାଲ ଗୀତିକାର ଇର୍ଶାଦ କାମିଲ ସଙ୍ଗୀତ

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ, ଆଜା ନାଚିଲେ। ଏକଥା ଚିତ୍ରରୁ ଶିଳ୍ପୀ ରାହତ ଫତେହ ଅଲ୍ଲୀ ଖାଁ, ଗୀତିକାର ଜୟଦୀପ ସାହାନୀ ଏବଂ ପୀୟୂଷ ମିଶ୍ରା, ସଙ୍ଗୀତ ସଲିମ ସୁଲେମାନ।

ଶୁଣିଲେ ହିନ୍ଦୀ କଥାଚିତ୍ରର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ।

ହ୍ୟୁମାନ ସାଗର ଗାଇଥିବା ଗୀତଟିକୁ ଶୁଣିଲେ ଏନ୍ ଗୁରୁଦତ୍ତଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍ ଚନ୍ଦ୍ରକାନ୍ତ। ଏଥର ଶିଳ୍ପୀମାନେ ହେଲେ ଆର୍ଏସ୍ କୁମାର ଏବଂ ଗୀତିଶ୍ରୀ।

ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ, ହ୍ୟୁମାନ ସାଗର ଏବଂ ସଞ୍ଜୁ ମହାନ୍ତିଙ୍କ କଣ୍ଠରେ। ଗୀତ ରଚନା ସୁମିତ, ସଙ୍ଗୀତ ଶାନ୍ତିରାଜ ଖୁସଲା।

0: ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ଗୀତଟିକୁ ଶୁଣିଲେ ସତ୍ୟନାରାୟଣ ବଳଙ୍କ ରଚନାରୁ ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ଥିଲେ ଶାନ୍ତନୁ ନାୟକ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ସବିଶେଷ ମିଶ୍ର ଏବଂ ଅସୀମା ପଣ୍ଡା। ଗୀତ ରଚନା କୁମାର ଶ୍ରୀ, ସଙ୍ଗୀତ ସୁଶୀଲ ତଳେଇ।

0: ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠାରେ ସୂଚାଇ ଦେଉଛୁ, ଆଜି ରାତି 10ଟାରେ ଶୁଣିବେ ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଆଜି ରାତି 10ଟାରେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣନ୍ତୁ ଚାଷବାସ କଥା।
1: ଓଡ଼ିଶାରେ ଚାଷୀ ଭାଇ ଭଉଣୀମାନେ ସାଧାରଣତଃ ଟୁଣ୍ଡୁରି ଚାଷ କରନ୍ତି, ଯାହାକୁ ଆମେ କୁନ୍ଦୁରୀ ତୁରୁଡ଼ା ବୋଲି ମଧ୍ୟ କହିଥାଉ। କୁନ୍ଦୁରୀ ଓଡ଼ିଶାରେ ଏକ ବହୁ ବର୍ଷଜୀବୀ ଏବଂ ଅତ୍ୟନ୍ତ ଲାଭଜନକ ପନିପରିବା ଚାଷ। ଏହା ଲତା ଜାତୀୟ ଫସଲ ହୋଇଥିବାରୁ ଥରେ ଲଗାଇଲେ ପ୍ରାୟ 3ରୁ 4 ବର୍ଷ ପର୍ଯ୍ୟନ୍ତ କ୍ରମାଗତ ଭାବେ ଅମଳ ଦେଇଥାଏ। କମ୍ ଖର୍ଚ୍ଚ ଏବଂ ସ୍ୱଳ୍ପ ପରିଶ୍ରମରେ ଅଧିକ ରୋଜଗାର ଦେଉଥିବାରୁ ଓଡ଼ିଶାର ଚାଷୀ ଭାଇମାନଙ୍କ ମଧ୍ୟରେ ଏହି ଚାଷ ବହୁତ ଲୋକପ୍ରିୟ ହେବାରେ ଲାଗିଛି। କୁନ୍ଦୁରୀ ଚାଷ ପାଇଁ ଉଷ୍ମ ଓ ଆର୍ଦ୍ର ଜଳବାୟୁ ସହ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ନିଗିଡ଼ା ଦରସା ମାଟି ସବୁଠାରୁ ଉତ୍ତମ। ଏହି ଚାଷ ମଞ୍ଜି ଦ୍ୱାରା ନ ହୋଇ ଗଛର ସୁସ୍ଥ ପଖଡ଼ ଡାଳ ଦ୍ୱାରା କରାଯାଏ। ଜୁନ୍ ଜୁଲାଇ କିମ୍ବା ଫେବୃଆରୀ ମାର୍ଚ୍ଚ ମାସରେ ପ୍ରାୟ 30 ସେଣ୍ଟିମିଟର ଲମ୍ବର ଡାଳକୁ କାଟି ମାଟିରେ ରୋପଣ କରାଯାଏ। ଜମି ପ୍ରସ୍ତୁତି ସମୟରେ ପ୍ରଚୁର ପରିମାଣର ଗୋବର ଖତ ଓ କମ୍ପୋଷ୍ଟ ମିଶାଇବା ନିହାତି ଜରୁରୀ। କୁନ୍ଦୁରୀ ଲତାକୁ ମାଡ଼ିବା ପାଇଁ ବାଉଁଶ ବା ତାରର ମଞ୍ଚା କିମ୍ବା ରଞ୍ଜା ପଦ୍ଧତି ଅତ୍ୟନ୍ତ ଆବଶ୍ୟକ। ମଞ୍ଚା ଉପରେ ଲତା ମାଡ଼ିଲେ ଫଳଗୁଡ଼ିକ ମାଟି ସଂସ୍ପର୍ଶରେ ଆସି ନଷ୍ଟ ହୁଏ ନାହିଁ ଏବଂ କୀଟ ସଂକ୍ରମଣ କମ୍ ହୋଇଯାଏ। ଗଛ ବଢ଼ିବା ସମୟରେ ନିୟମିତ ବ୍ୟବଧାନରେ ଜଳସେଚନ

0: ଏବଂ ଯବକ୍ଷାରଜାନ ଜାତୀୟ ସାର ପ୍ରୟୋଗ କଲେ ଶୀଘ୍ର ନୂଆ କୃଷି ବାହାରେ। ଏଥିରେ ସାଧାରଣତଃ ଯୌପୋକ ଓ ମାଛି ପୋକର ପ୍ରାଦୁର୍ଭାବ ଦେଖାଯାଏ, ଯାହାକୁ ନିମ୍ବ ତେଲ ବା ଜୈବିକ କୀଟନାଶକ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ। କୁନ୍ଦୁରୀ ଚାଷ ପାଇଁ ମଞ୍ଜି ଅପେକ୍ଷା ଡାଳ ବ୍ୟବହାର କରିବା ସବୁଠାରୁ ଭଲ ଉପାୟ। ଅତି କମ୍ରେ ଏକ ବର୍ଷ ପୁରୁଣା ପଖତ ଏବଂ ମୋଟା ଡାଳ ଚୟନ କରିବାକୁ ପଡ଼ିବ। ପ୍ରତି ଡାଳର ଲମ୍ବ ପ୍ରାୟ 30 ସେଣ୍ଟିମିଟର ହେବା ନିହାତି ଆବଶ୍ୟକ। ଲଗାଇବା ପୂର୍ବରୁ ଡାଳର ତଳ ଅଂଶକୁ ସାପ୍ ବା ବାଭିଷ୍ଟିନ୍ ଭଳି କବକନାଶକ ପାଣିରେ 10-15 ମିନିଟ୍ ବୁଡ଼ାଇ ରଖିବାକୁ ପଡ଼ିବ, ଯାହାଦ୍ୱାରା ଡାଳଗୁଡ଼ିକ ସଢ଼ିବ ନାହିଁ। ଗୋଟିଏ ସ୍ଥାନରେ 2-3ଟି ଡାଳକୁ ଏକାଠି କରି ଧନୁ ଭଳି ବଙ୍କା କରି ମାଟିରେ ପତାଯାଏ, ଯେମିତି କେବଳ 2ଟି ଗଣ୍ଠି ମାଟି ଉପରକୁ ରହିବ। କୁନ୍ଦୁରୀ ଗଛ ବହୁତ ଶୀଘ୍ର ମାଡ଼େ। ଏହାକୁ ତଳେ ମାଡ଼ିବାକୁ ଦେଲେ ଫଳରେ ଦାଗ ଲାଗେ ଏବଂ ବଜାରରେ ଭଲ ଦାମ ମଧ୍ୟ ମିଳିବ ନାହିଁ। ଘରୋଇ ଖାଇବା ପାଇଁ ଗଛ ମୂଳରେ ଶୁଖିଲା କାଠି ବା ବାଉଁଶ ବାନ୍ଧି ଦିଆଯାଏ ଏବଂ ବଡ଼ ଆକାରରେ ଚାଷ କଲେ ସିମେଣ୍ଟ ଖୁଣ୍ଟ ବା ବାଉଁଶ ଏବଂ ଲୁହା ତାର ସାହାଯ୍ୟରେ 5-6 ଫୁଟ ଉଚ୍ଚତାରେ ପାଟା ବା ମଞ୍ଚା ତିଆରି କରାଯାଏ। ଏହାଦ୍ୱାରା ଗଛ ବର୍ଷା ଦିନେ ସୁରକ୍ଷିତ ରହେ ଏବଂ ବାୟୁ ଚଳାଚଳ ଭଲ ହେତୁ ରୋଗ କମ୍ ହୁଏ। ଯେହେତୁ ଏହା ଗୋଟିଏ ଲଗାଇଲେ 3 ବର୍ଷ ପର୍ଯ୍ୟନ୍ତ ଫଳ ଦିଏ, ତେଣୁ ମାଟିକୁ ସବୁବେଳେ ଉର୍ବର ରଖିବାକୁ ପଡ଼େ। ଗାତ ପ୍ରସ୍ତୁତି ସମୟରେ ପ୍ରଚୁର ଗୋବର ଖତ, କେଜିଏ ଜିଆ ଖତ ଏବଂ 50 ଗ୍ରାମ ନିମ ପିଡ଼ିଆ ପ୍ରତି ଗଛ ପିଛା ଦେବା ଉଚିତ। ପ୍ରତି 3-4 ଥର କୁନ୍ଦୁରୀ ତଳିବା ପରେ ଗଛ ମୂଳରେ ହାଲୁକା ମାଟି କଡ଼ି ୟୁରିଆ ଏବଂ ପଟାସ ସାର ଦେଇ ପାଣି ମଡ଼ାନ୍ତୁ। ଏହାଦ୍ୱାରା ନୂଆ କୁଷି ଓ ଫୁଲ ଶୀଘ୍ର ଆସିଥାଏ। ମାଛି ପୋକ କୁନ୍ଦୁରୀ ଭିତରେ ଅଣ୍ଡା ଦିଅନ୍ତି, ଯାହାଫଳରେ ଫଳ ହଳଦିଆ ପଡ଼ି ସଢ଼ିଯାଏ। ଏହାର ସହଜ ପ୍ରତିକାର ପାଇଁ ମଞ୍ଚାରେ ଫରେମନ୍ ଜନ୍ତା ଟାଙ୍ଗିବାକୁ ପଡ଼େ। ପାଉଁଶିଆ ରୋଗ ପତ୍ର ଉପରେ ଧଳାଗୁଣ୍ଡ ଭଳି ଦାଗ ହୁଏ, ଏଥିପାଇଁ ପାଣିରେ ସଲଫର କିମ୍ବା ବାଭିଷ୍ଟେନ୍ ପାଉଡର ମିଶାଇ ସ୍ପ୍ରେ କରିବାକୁ ପଡ଼େ। ପ୍ରତିବର୍ଷ ଶୀତଦିନେ କୁନ୍ଦୁରୀ ଗଛର ପତ୍ର ଝଡ଼ିଯାଏ ଏବଂ ଫଳ ହେବା ପ୍ରାୟ ବନ୍ଦ ହୋଇଯାଏ। ଏହି ସମୟରେ ମଞ୍ଚା ଉପରେ ଥିବା ସମସ୍ତ ଶୁଖିଲା ଓ ପୁରୁଣା ଲତାକୁ ମୂଳରୁ ପ୍ରାୟ 1 ଫୁଟ ଛାଡ଼ି କାଟିଦେବାକୁ ପଡ଼େ। ଏହାପରେ ମୂଳରେ ଭଲ ଭାବେ ଖତ ଦେଇ ପାଣି ଦେଲେ ଫେବୃଆରୀ ମାସ ଆସିବା ବେଳକୁ ପୁଣି ନୂଆ ସତେଜ ଲତା ବାହାରିବ ଏବଂ ଖରାଦିନ ସାରା ପ୍ରଚୁର ଅମଳ ମିଳିବ। ତେବେ ଡାଳ ଲଗାଇବାର ପ୍ରାୟ 3 ମାସ ପରେ କୁନ୍ଦୁରୀ ଅମଳ ଆରମ୍ଭ ହୋଇଯାଏ। ସପ୍ତାହକୁ 2-3ଥର ଫଳ ତଳାଯାଇପାରିବ। କୁନ୍ଦୁରୀରେ ଭିଟାମିନ୍, କ୍ୟାଲସିୟମ୍ ଏବଂ ଫାଇବର ଭରପୁର ଥାଏ, ଯାହା ରକ୍ତହୀନତା, ମଧୁମେହ ନିୟନ୍ତ୍ରଣରେ ସାହାଯ୍ୟ କରେ। ବଜାରରେ ଏହା 12 ମାସେ ଚାହିଦା ରହିଥିବାରୁ ଆଧୁନିକ ମଞ୍ଚା ପଦ୍ଧତିରେ ଏହି ଚାଷ କଲେ ଚାଷୀମାନେ ନିଶ୍ଚିତ ଭାବେ ବେଶ 2 ପଇସା ଲାଭ କରିପାରିବେ।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶ୍ରୋତାଙ୍କୁ ଏଠାରେ ମନେ ପକାଇ ଦେଉଛୁ, ଆଜି ରାତି 9:30 ପ୍ରଚାର କରିବୁ ନାଟକ ମୋବାଇଲ ଉପାଖ୍ୟାନ। ରଚନା ଏବଂ ପ୍ରଯୋଜନା କରିଛନ୍ତି ଉଦୟଶଙ୍କର ଜାନି। ଶୁଣିବେ ଆଜି ରାତି 9:30। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ବାବୁଲ ସୁପ୍ରିୟ, କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ରଚନା, ସଙ୍ଗୀତ ପ୍ରେମ ଆନନ୍ଦ।

ଶୈଳଭାମା ଗାଇଥିବା ଗୀତଟିକୁ ଶୁଣିଲେ ମାନସ ରଞ୍ଜନଙ୍କ ରଚନାରୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ। ପରବର୍ତ୍ତୀ ଶିଳ୍ପୀ ମୁନା ଅଜିଜ, ଗୀତିକାର ନରେନ୍ଦ୍ର ବେହେରା, ସଙ୍ଗୀତ ମଳୟ ମିଶ୍ରା।

ଗୀତଟିକୁ ଶୁଣିଲେ ଶୈଳଭାମା ଏବଂ କୁମାର ପାବିଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଶୁକ୍ଲା। ଏଥର ଶିଳ୍ପୀ ଇରା ମହାନ୍ତି। ଶିଳ୍ପୀଙ୍କ କଣ୍ଠରେ ଅନ୍ନପୂର୍ଣ୍ଣା ନନ୍ଦଙ୍କ ରଚନା। ସଙ୍ଗୀତ ପ୍ରେମ ଆନନ୍ଦ।

ଶେଷରେ ଗୀତଟିକୁ ଶୁଣନ୍ତୁ ପାମେଲା ଜେନ୍ ଏବଂ କୁମାର ସାନୁଙ୍କ କଣ୍ଠରେ। ଗୀତିକାର ପଞ୍ଚାନନ ନାୟକ, ସଙ୍ଗୀତ ଗଗନ ବିହାରୀ।

0: ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବା ପାଇଁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନ ଗସ୍ତରେ ଯାଇ ଆଜି 21,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଭାରତର 100ତମ ରାମସା ସ୍ଥଳୀ ଭାବେ ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ରିଜର୍ଭ ବ୍ୟାଙ୍କ। ରେପୋହାର 5.25%ରେ ଅପରିବର୍ତ୍ତିତ। 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆସନ୍ତା 23 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଏବଂ ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୁରତ ଓ କେନ୍ଦ୍ରଶାସିତ ଅଞ୍ଚଳ ଦମନ ଗସ୍ତରେ ଯାଇ 21,770 କୋଟି ଟଙ୍କାରୁ ଅଧିକ ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ପ୍ରଥମେ ହାଜରା ଗସ୍ତ କରି ଶିଳ୍ପ ଓ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ପରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବେ। ଦମନରେ ପହଞ୍ଚ ପ୍ରଧାନମନ୍ତ୍ରୀ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠା ଓ ଅତ୍ୟାଧୁନିକ ନମୋ ହସ୍କିଟାଲର ଉଦ୍ଘାଟନ କରିବେ। ଏହାସହ ପ୍ରଧାନମନ୍ତ୍ରୀ ଆଇକନିକ୍ ବ୍ରିଜ୍, ଦମନ ସମ୍ମେଳନ କେନ୍ଦ୍ର ଏବଂ ନିଫ୍ଟ କ୍ୟାମ୍ପସର ଶିଳାନ୍ୟାସ କରିବେ।

ଲାକ୍ଷାଦ୍ୱୀପରେ ସାମୁଦ୍ରିକ ବିକାଶ ନିମନ୍ତେ 885 କୋଟି ଟଙ୍କାର ବନ୍ଦର ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଦ୍ୱାରା କାଲ୍ପେନି ଓ କଦମତ୍ ଦ୍ୱୀପରେ ବହୁମୁଖୀ ଜେଟି ନିର୍ମାଣ ଦ୍ୱାରା ବୃହତ୍ ଯାତ୍ରୀ ଓ କ୍ରୁଜ୍ ଜାହାଜର ଯାତାୟାତ ସୁବିଧା ସମ୍ଭବ ହୋଇପାରିବ। ଉତ୍ତରପ୍ରଦେଶର ବାଲିଆସ୍ଥିତ ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ଭାରତର 100ତମ ରାମସାର ସ୍ଥଳୀ ଭାବେ ମାନ୍ୟତା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ସଫଳତା ନେଇ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରାକୃତିକ ପରିବେଶ ଓ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ବୈଜ୍ଞାନିକ ପଦ୍ଧତି, ନବସୃଜନ, ଜନସଚେତନତା ଓ ଜନଭାଗିଦାରୀ ମାଧ୍ୟମରେ ଆର୍ଦ୍ରଭୂମି ସଂରକ୍ଷଣକୁ ସୁଦୃଢ଼ କରାଯାଉଥିବା ସେ କହିଛନ୍ତି। କର୍ଣ୍ଣାଟକରେ ଜଳସମ୍ପଦ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡି ଦାୟିତ୍ୱ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ବେଙ୍ଗାଲୁରୁ ବିକାଶ ବିଭାଗ ଦିଆଯିବ ବୋଲି ତାଙ୍କୁ ପୂର୍ବରୁ ପ୍ରତିଶ୍ରତି ମିଳିଥିଲା। ତେବେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ବିବାଦର ସମାଧାନ କରାଯିବ ବୋଲି କହିଛନ୍ତି। ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫ୍ୟାସିଲିଟି ହାର ଓ ବ୍ୟାଙ୍କ ହାର 5.5% ବଳବତ୍ତର ରହିଛି। ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ 6.9%ରୁ 6.6%କୁ ହ୍ରାସ କରିଛି। ଅନ୍ୟପକ୍ଷରେ ମୁଦ୍ରାସ୍କୀତି ଆକଳନକୁ 4.6%ରୁ 5.1% ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଶିଳ୍ପ ସଂଗଠନ ଆସୋଚାମ୍ କହିଛି ରେପୋ ହାର ଅପରିବର୍ତ୍ତିତ ରହିବା ଅଭିବୃଦ୍ଧି ଏବଂ ବ୍ୟବସାୟିକ ମନୋଭାବକୁ ସୁଦୃଢ଼ କରିବ। ଆସୋଚାମ୍ର ମହାସଚିବ ସୌରଭ ସାନ୍ୟାଲ କହିଛନ୍ତି ଏହା ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍କୀତି ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳିତ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି। ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ କେନ୍ଦ୍ର ସରକାର ସରକାରୀ ନିବେଶରୁ ମିଳୁଥିବା ପୁଞ୍ଜି ଲାଭ ଓ ସୁଧ ଆୟ ଉପରେ ଟିକସ ଛାଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ବ୍ୟବସ୍ଥା ଚଳିତ ବର୍ଷ ଏପ୍ରିଲ୍ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ଦୀର୍ଘମିଆଦୀ ବିଦେଶୀ ପୁଞ୍ଜି ପ୍ରବାହ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପରବର୍ତ୍ତୀ ଅଭିଯୋଗ ନିରାକରଣ ପ୍ରକ୍ରିୟାରେ 70,000ରୁ ଅଧିକ ଆବେଦନ ମିଳିଛି। ଏଥିରେ 7,314 ମାର୍କ ଯାଞ୍ଚ ଏବଂ 63,000ରୁ ଅଧିକ ପୁନଃ ମୂଲ୍ୟାୟନ ଆବେଦନ ସାମିଲ ରହିଛି। ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାକୁ ନେଇ ସମାଲୋଚନା ହେବା ପରେ ଏହାର କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ତାରିଖରେ ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000ରୁ ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ପକ୍ଷରୁ 2026-27 ଶିକ୍ଷାବର୍ଷ ପାଇଁ ବୀମାଭୁକ୍ତ କର୍ମଚାରୀଙ୍କ ସନ୍ତାନ କୋଟାରେ ଏମ୍ବିବିଏସ୍, ବିଡିଏସ୍ ଓ ବିଏସ୍ସି ନର୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି କୋଟାରେ ମୋଟ 783 ଆସନ ସଂରକ୍ଷିତ ରହିଛି। ଦେଶର 22 ମେଡିକାଲ, ଡେଣ୍ଟାଲ ଏବଂ ନର୍ସିଂ ପ୍ରତିଷ୍ଠାନରେ 695 ଏମ୍ବିବିଏସ୍, 28 ବିଡିଏସ୍ ଓ 60 ବିଏସ୍ସି ନର୍ସିଂ ଆସନ ରହିଛି। ଏହିସବୁ ଆସନରେ କେନ୍ଦ୍ରୀୟ କାଉନ୍ସେଲିଂ ପ୍ରକ୍ରିୟା ମାଧ୍ୟମରେ ନାମଲେଖା କରାଯିବ। ବିହାର ପାଟନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମୀନାକ୍ଷୀ ମଦନ ରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ପାଟନାର ଲୋକଭବନରେ ଆୟୋଜିତ ସମାରୋହରେ ଜଷ୍ଟିସ୍ ରାୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।

0: ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନର ସ୍ୱୀକୃତି ଏବଂ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଞ୍ଜାବ ରାଜ୍ୟ ମହିଳା ଆୟୋଗ ଲୁଧିଆନାରୁ 9 ଜଣ ବାଳିକା ନିଖୋଜ ଘଟଣାର ନିଜ ଆଡୁ ତଦନ୍ତ ଆରମ୍ଭ କରିଛି। ଆୟୋଗର ଅଧ୍ୟକ୍ଷା ରାଜଲାଲି ଗିଲ୍ ଲୁଧିଆନା ପୁଲିସ୍ କମିଶନରଙ୍କୁ ଆସନ୍ତା 8 ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାସରେ ଲୁଧିଆନାରୁ 9 ଜଣ ବାଳିକା ନିଖୋଜ ହୋଇଯାଇଥିଲେ। ଆମେରିକା ଓ ଇରାନ୍ ମଧ୍ୟରେ ପରମାଣୁ ପ୍ରସଙ୍ଗକୁ ନେଇ କୂଟନୈତିକ ଆଲୋଚନା ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ୍କୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ। ଶ୍ରୀ ଟ୍ରମ୍ପ କହିଛନ୍ତି ପରମାଣୁ ନିରସ୍ତ୍ରୀକରଣ ନେଇ ଆମେରିକା ଗୁରୁତ୍ୱ ପ୍ରଦାନ କରୁଛି ଏବଂ ଉଭୟ ଦେଶ ମଧ୍ୟରେ କୌଣସି ପ୍ରକାରର ଚୁକ୍ତି ଏହା ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଏବଂ ରିପବ୍ଲିକାନ୍ ନେତାମାନେ କହିଛନ୍ତି ଚୀନ୍ ଉପରେ ଆର୍ଥିକ ନିର୍ଭରଶୀଳତା ହ୍ରାସ କରିବାରେ ଆମେରିକା ଉଲ୍ଲେଖନୀୟ ପ୍ରଗତି କରିଛି। ଚୀନ୍ ସହ ବାଣିଜ୍ୟ ନିଅଣ୍ଟ ଗତବର୍ଷ 32% ହ୍ରାସ ପାଇଥିବା ସେମାନେ କହିଛନ୍ତି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ଆଜି ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ପ୍ରତିବର୍ଷ ଜୁନ୍ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ ହେଉଛି। ବିଶ୍ୱ ପରିବେଶ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍କତି ଓମ୍ ବିର୍ଲା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ପ୍ରମୁଖ ଦେଶବାସୀଙ୍କୁ ଜୈବ ବିବିଧତାର ସୁରକ୍ଷା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ ପେଡ୍ ମା' କେ ନାମ ଅଭିଯାନର ସଫଳତା ଉଲ୍ଲେଖ କରି ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ କହିଛନ୍ତି। ସୁରତ ଦମନ ଗସ୍ତରେ ଯାଇ ଆଜି 21,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଭାରତର 100ତମ ରାମସାସ୍ଥଳୀ ଭାବେ ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷ ଅଭୟାରଣ୍ୟକୁ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ରିଜର୍ଭ ବ୍ୟାଙ୍କ। ରେପୋ ହାର 5.25% ଅପରିବର୍ତ୍ତିତ। 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆସନ୍ତା 23 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi to dedicate and lay foundation stone of multiple development projects worth over 18,800 crore rupees in Gujarat today. Centre grants tax exemption to foreign institutional investors on capital gains in government securities. RBI keeps repo rate unchanged at 5.25%, reduces GDP growth projection to 6.6% from 6.9% for the current fiscal. Nepal Foreign Minister Shishir Karnal to arrive in New Delhi on 3-day visit today. World Environment Day being observed. Government inaugurates 18 Namo Oxygen Parks in New Delhi. And India to take on arch rivals Pakistan in semi-final of Men's Under-18 Asia Cup Hockey in Japan this evening. Prime Minister Narendra Modi will visit Surat today to launch multiple development projects worth over 18,800 crore rupees spanning the road, power and industrial sectors. The Prime Minister will first visit Hajira and will review ongoing industrial and infrastructure operations before addressing a large public gathering in the afternoon. Later in the evening, the Prime Minister is scheduled to visit Daman to inaugurate and lay the foundation stone for various projects worth around 2,900 170 crore rupees, including major healthcare and aviation infrastructure to the nation, besides laying foundation stones for crucial maritime projects for the Union Territory of Lakshadweep. We have a report from our

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶୁଣନ୍ତୁ ଏହି ସୂଚନାଟି ପରେ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ

0: ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ, ଲକି କଥାଚିତ୍ରରୁ ଶିଳ୍ପୀ ସୋନୁ ନିଗମ, ଗୀତକାର ସମୀର, ସଙ୍ଗୀତ

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ ଖାକି କଥାଚିତ୍ରରୁ ଶିଳ୍ପୀ ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ ଗୀତିକାର ସମୀର ସଙ୍ଗୀତ

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବା ପାଇଁ ଯାଉଛି। ଆଞ୍ଚଳିକ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ କିଛି ବିଜ୍ଞାପନ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 11 ବିଷୟରେ ହୋଇଛି ଆଲୋଚନା ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1973 ପ୍ରତିବର୍ଷ ଜୁନ୍ 5 ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱର ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ଶୀର୍ଷକ ଆଲୋଚନାଚକ୍ରରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ରାଜ୍ୟ ଅଗ୍ରସର ହେଉଛି। ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ଅଗ୍ନି ଚିହ୍ନଟ ବ୍ୟବସ୍ଥା, ହେନ୍ତାଳ ବନର ପୁନରୁଦ୍ଧାର, ଇକୋ ଟୁରିଜିମ୍ର ବିକାଶ, ନନ୍ଦନକାନନର ଆଧୁନିକୀକରଣ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନପ୍ରାପ୍ତ 205 ଅନୁଷ୍ଠାନ ଏବଂ 207 ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଭିନନ୍ଦନ ଜଣାଇଥିଲେ। ପରିବେଶ ଅନୁକୂଳ ଜୀବନଶୈଳୀକୁ ବ୍ୟବହାର କରି ପରିବେଶ ସୁରକ୍ଷା ଦିଗରେ ଏକ ଜନ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ରାଜ୍ୟର 3 ଶ୍ରେଷ୍ଠ ପରିବେଶ ସୁରକ୍ଷା ଇକୋ କ୍ଲବ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପରିବେଶ ସୁରକ୍ଷା ଆଗାମୀ ପିଢ଼ିମାନଙ୍କର ସମୃଦ୍ଧି ଓ କଲ୍ୟାଣ ପାଇଁ ଏକ ନିବେଶ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି କେନ୍ଦ୍ର ଶିକ୍ଷା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ ପେଡ୍ ମା କେ ନାମ ଅଭିଯାନକୁ ଅଧିକ ତ୍ୱରାନ୍ୱିତ ଓ କାର୍ଯ୍ୟାଭିମୁଖୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ମା ପାଇଁ ଗଛଟିଏ ଅଭିଯାନରେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ବିଧାୟକ ଜୟ ଢୋଲକିଆ ଯୋଗଦେଇ ଉନ୍ନୟନ କାର୍ଯ୍ୟରେ ଗଛକୁ କଟା ନ ଯାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆହ୍ୱାନ ଦେଇଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୁଲାରିକୁଦ ଦୀପଠାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗ ଦେଇଥିଲେ। ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପଭି ନେଇଛି। ସ୍ଥାୟୀ ଜମା ସୁବିଧା

ହାର 5% ଏବଂ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫାସିଲିଟି ହାର ଓ ବ୍ୟାଙ୍କ ହାର 5.5%ରେ ବଳବତ୍ତର ରହିଛି। ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ତୃତୀୟ ଦିବସରେ ଆଜି ଉଦ୍ଯାପନୀ ହେଉଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ତିନିଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାରମ୍ଭିକ ସୂଚନା, ବାତ୍ୟା ଓ ବନ୍ୟା ସହ୍ୟ କରିପାରୁ ନଥିବା ଘର ଓ ରାସ୍ତା ସମେତ ପ୍ରାକୃତିକ ଆଧାରିତ ସମାଧାନ ନେଇ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅପରାହ୍ନରେ ଆଜି ପୁରୀ କୋଣାର୍କ ବେଳାଭୂମି ରାମଚଣ୍ଡୀଠାରେ ବିପର୍ଯ୍ୟୟ ପରିଚାଳନା ନେଇ ଏକ ଡେମୋ ପ୍ରଦର୍ଶନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକର ଗ୍ରୀଷ୍ମ ଅବକାଶ ଅବଧିକୁ ବୃଦ୍ଧି କରାଯିବା ନେଇ ସରକାର ବିଚାର କରୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଗାମୀ ଦିନରେ ପାଣିପାଗ ପରିସ୍ଥିତିର ସମୀକ୍ଷା ପରେ ଗ୍ରୀଷ୍ମ ଅବକାଶ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବୋଚ୍ଚ ପ୍ରାଥମିକତା ବୋଲି ମଧ୍ୟ ଶ୍ରୀ ଗଣ୍ଡ କହିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଗତ April 27 ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରିଥିଲେ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ନେଇ ବୈଠକରେ ଆଲୋଚନା କରାଯାଇଛି। ଗତ 31 ତାରିଖରେ ଅନୁଷ୍ଠିତ 36 ନିଯୋଗ ନୀତି ସବ୍କମିଟି ବୈଠକରେ ଅନୁମୋଦିତ ହୋଇଥିବା ରଥଯାତ୍ରା ଓ ସ୍ନାନଯାତ୍ରାଦିର ବ୍ୟବସ୍ଥାବଳୀକୁ ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକରେ ବିବରଣୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ସରକାର ଯୋଗାଇ ଦେଉଥିବା ସମସ୍ତ ସୁବିଧା ଉପଲବ୍ଧି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ୱାସସ୍ ପଦ୍ଧତି ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ପୁରୁଣା ନଥିପତ୍ରକୁ ସମ୍ପୂର୍ଣ୍ଣ ରୂପେ କମ୍ପ୍ୟୁଟରକରଣ କରାଯାଇଛି। ସରକାରୀ ଅଧିକାରୀମାନଙ୍କ କାମରେ ସ୍ୱଚ୍ଛତା ଆଣିବା ସହିତ ଧାର୍ଯ୍ୟ ସମୟରେ ଲୋକମାନଙ୍କୁ ସରକାରୀ ସେବା ଯୋଗାଇ ଦେବା ୱାସସ୍ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାଷନ କହିଛନ୍ତି। ୱାସସ୍ ପଦ୍ଧତିରେ 25,153 ଫାଇଲ୍କୁ କମ୍ପ୍ୟୁଟରକରଣ କରାଯାଇ କାର୍ଯ୍ୟରେ ବ୍ୟବହାର ଉପଯୋଗୀ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି। ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ଭଟ୍ଟସାହି ବିଦ୍ୟାଳୟରେ ମୋ ଗାଁ ମୋ ତହସିଲ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। 200 ଜଣଙ୍କ ଜମିଖାତା ସଂଶୋଧନ ତଥା ବିଭିନ୍ନ ଅଭିଯୋଗ ମଧ୍ୟରୁ 33 ଜଣଙ୍କୁ ଜମି ଖତିଆନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି। ପ୍ରାର୍ଥୀମାନେ ଆସନ୍ତା ରବିବାର ସୁଦ୍ଧା ପଞ୍ଜୀକରଣ ସମ୍ପୂର୍ଣ୍ଣ କରି ଆବେଦନପତ୍ର ଦାଖଲ କରିପାରିବେ। ଏନ୍ସିଇଆର୍ଟି ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ

ରିଜର୍ଭ ବ୍ୟାଙ୍କ ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲିଗରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆଜି ଅପରାହ୍ନ 5ଟାରେ ଯୁବବାଣୀ ଏଥିରେ ଶୁଣିବେ କାର୍ଯ୍ୟକ୍ରମ ହ୍ୟାଲୋ ଗୁଞ୍ଜନ। ଚୈତିଜନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ଭେଟଘାଟରେ ଶୁଣିବେ ଖମନ ରେଲେ ଜୀବନ ରେସି। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ମେଲେରିଆ ଆରି ଡେଙ୍ଗୁ କାଇଘିନେ ହେସି। ଶୁଣିମା ହେଉ ଶୁଣିବେ ସନ୍ଧ୍ୟା 6:15। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। କେତୋଟି ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀମାନେ ହେଲେ କବିତା କୃଷ୍ଣମୂର୍ତ୍ତି ଏବଂ ଭୀମସେନ ଯୋଶୀ। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ ଏବଂ ରାତି 8ଟାରେ ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ଓ କୃଷକ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଆଲୋଚନା ଆମ ଅଞ୍ଚଳରେ ଖରିଫ ମକା ଚାଷ। ରାତି 8:15 ପ୍ରଚାର କରିବୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ବିରଞ୍ଚି ନାରାୟଣ ବାହିନୀପତି ଏବଂ

ନମିତା ମହାପାତ୍ର। ଗୀତ ରଚନା ବାବାଜୀ ଚରଣ ଜେନା ଏବଂ ସଙ୍ଗୀତ ପରିଚାଳନା ନିହାର ରଞ୍ଜନ ମହାନ୍ତି। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସରୋଦବାଦନ ଶୁଣିବେ ରାତି 8:30। ପରିବେଷଣ କରିଛନ୍ତି ଉସ୍ତାଦ ଅମଜଦ ଅଲ୍ଲୀ ଖାନ। ଏଥିରେ ଶୁଣିବେ ରାଗ ଶ୍ୟାମ କଲ୍ୟାଣ। ରାତି 9:30 ପ୍ରଚାର କରିବୁ ନାଟକ ମୋବାଇଲ ଉପାଖ୍ୟାନ, ରଚନା ଏବଂ ପ୍ରଯୋଜନା ଉଦୟଶଙ୍କର ଜାନି। ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ଶୁଣିବେ ରାତି 10:00। ଏ କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କେତୋଟି ଆଧୁନିକ ଗୀତ ଶୁଣିବେ ରାତି 10:30। ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:48:15। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏଁ ଶୁଣିଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ସିଧା ପ୍ରସାରଣ ଏଫ୍ଏମ୍ର 103.6 MHz ଯୋଗେ ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ରେ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଜରିଆରେ। ତାହେଲେ ଅପରାହ୍ନ 5:00 ଯାଏଁ ବିଦାୟ ଦିଅନ୍ତୁ ଆମକୁ।

0: सुन रहे हैं विविध भारती।
1: सखियों के दिल की जुबान, हेलो सहेली।

0: ପ୍ରେମ ଲାଗି ମୁଁ ବନ୍ଦ ରଖିଥିଲି ମନର ସବୁ ଦ୍ୱାର, ତୁମକୁ ପାଇ ମୁଁ ଜାଣିଗଲି ପ୍ରିୟ ପ୍ରେମ ତ ଅତି ମଧୁର। ଯାହା ଆଜି ଯାଇ କହିପାରିଲିନି ତୁମେ ଦେଲ ଆଗ କହି, ଫଗୁଣର ରଙ୍ଗ ଜୀବନେ ଭରିଲ ପାଖେ ପାଖେ ମୋର ରହି।
1: ଭୁଲିଗଲି ତୁମେ ଥିଲ ମୋ ପାଇଁ ଆଗରୁ ଅଜଣା ପରା, ନିଜର କରିଲ ଅଧା ଦୁନିଆ ମୋ ତୁମ ଲାଗି ହେଲା ପୁରା। ବୁଝିଛି କିଏ ବେଶୀ କିଏ ଅବା କମ, ଚାହେଁ ନା ମତ କାହାର, ଅଳ୍ପ ହେଉ ପଛେ ନିଜେ ମୁଁ ବୁଝିଛି ପ୍ରେମ ଯେ ଅତି ମଧୁର।
0: ଗୁଡ୍ ଇଭିନିଂ ଫ୍ରେଣ୍ଡସ୍, ପୁଣି ଥରେ ଆପଣମାନଙ୍କ ପାଖକୁ ଫେରି ଆସିଛୁ ଆଜିର ସମ୍ପର୍କ ଅଗଣାକୁ। ତେବେ ସାଥୀ, ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନାରେ ଅଛୁ ଆମେ ଦୁହେଁ, ମୁଁ ସ୍ମୃତିମୟୀ ପାଣିଗ୍ରାହୀ,
1: ମୁଁ ସଲିମ ଖାନ।
2: ନମସ୍କାର।

0: ତେବେ ସାଥୀ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଶୁଣିବା ଏକ ସୁନ୍ଦର ବିଚାର।
1: ଜଳର ଶୀତଳତା ପାତ୍ରର ସୁନ୍ଦରତା ଉପରେ ନିର୍ଭର କରେ ନାହିଁ। ଠିକ ସେହିପରି କୌଣସି ବ୍ୟକ୍ତିର ବୁଦ୍ଧି ଜ୍ଞାନ ବିବେକ ତାର ସୌନ୍ଦର୍ଯ୍ୟ ଉପରେ ଜମାରୁ ନିର୍ଭର କରେ ନାହିଁ। ତେବେ ସାଥୀ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ଏବଂ ଶୁଣିବା ଆଜି ଦିନର ବିଶେଷତ୍ୱ। ପରିବେଶ ସୁରକ୍ଷା ଜୀବନ ରକ୍ଷା।
0: ପରିବେଶ ହେଉଛି ଆମ ଜୀବନର ଆଧାର। ବାୟୁ ଜଳ ମାଟି ଗଛଲତା ଓ ପଶୁପକ୍ଷୀ ଇତ୍ୟାଦିକୁ ନେଇ ପରିବେଶ ଗଠନ ହୋଇଥାଏ। ସୁସ୍ଥ ଓ ସୁନ୍ଦର ଜୀବନ ପାଇଁ ପରିବେଶର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଆଜିକାଲି ଶିଳ୍ପ କାରଖାନାର ଧୂଆଁ ପ୍ଲାଷ୍ଟିକ ବ୍ୟବହାର ଓ ପ୍ରଦୂଷଣ କାରଣରୁ ପରିବେଶ ବିପଦରେ ପଡ଼ିଛି। ଏହାର ପ୍ରଭାବରେ ଜଳବାୟୁ ପରିବର୍ତ୍ତନ ଅତ୍ୟଧିକ ଉତ୍ତାପ ବନ୍ୟା ଓ ଖରା ପରି ବିଭିନ୍ନ ସମସ୍ୟା ଦେଖାଯାଉଛି। ପରିବେଶକୁ ସୁରକ୍ଷା କରିବା ପାଇଁ ଆମେ ଅଧିକରୁ ଅଧିକ ଗଛ ଲଗାଇବା ଉଚିତ ଏବଂ ପ୍ଲାଷ୍ଟିକ ଏବଂ ପଲିଥିନ ବ୍ୟବହାର କମାଇବା ଜଳ ଓ ବିଦ୍ୟୁତ ସଞ୍ଚୟ କରିବା ଏବଂ ପରିବେଶ ସଚେତନତା ବଢ଼ାଇବା ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତି ଯଦି ପରିବେଶ ସୁରକ୍ଷା ପାଇଁ ଛୋଟ ଛୋଟ ପଦକ୍ଷେପ ନିଅନ୍ତି ତେବେ ପୃଥିବୀ ଅଧିକ ସବୁଜ ଓ ସୁନ୍ଦର ହୋଇପାରିବ।
1: ତେଣୁ ପରିବେଶ ସୁରକ୍ଷା ଜୀବନ ରକ୍ଷା କେବଳ ଏକ ସ୍ଲୋଗାନ ନୁହେଁ।

0: ବରଂ ଆମ ସମସ୍ତଙ୍କର ଦାୟିତ୍ୱ। ଯଦି ଆମେ ପରିବେଶକୁ ବଞ୍ଚାଇବା ତାହେଲେ ଆମେ ଓ ଆମ ନିଜ ଜୀବନ ଓ ଆଗାମୀ ପିଢ଼ିର ଭବିଷ୍ୟତକୁ ମଧ୍ୟ ଆମେ ସୁରକ୍ଷିତ ରଖିପାରିବା। ଆରେ ସଲିମ, ଟାଇମ୍ ତ ହେଇଗଲାଣି, ଚାଲ ଆଉ ଡେରି ନକରି ଆରମ୍ଭ କରିବା ଶ୍ରୋତାମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ ହ୍ୟାଲୋ ଗୁଞ୍ଜନ। ଆଉ ଦେଖିବା ଆମର ପ୍ରଥମ କଲର କିଏ। ହ୍ୟାଲୋ
1: ହ୍ୟାଲୋ
0: ଭାଇ ନମସ୍କାର, ଆଜିର ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଭାଇ କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଭାଇ
1: ଗୋଲଗୋବିନ୍ଦ ମିଶ୍ର, ଫୁଲେଇ ଗାଁ କେନ୍ଦ୍ରା ବ୍ଲକ ଢାସୁଆ ଜିଲ୍ଲାରୁ କହୁଛି।
0: ଭାଇ କେମିତି ଅଛନ୍ତି?
1: ଭଲ ଅଛୁ ମ୍ୟାଡମ।
0: ଆଉ କଣ କରୁଥିଲେ ଏବେ?
1: ଏଇଟା ଏବେ ବ୍ୟାଙ୍କ ଯାଇଥିଲୁ, ଆମର ଗାଁରୁ 8-10 ମିନିଟ ଅଛି, ଅଡ୍ଡା କହିକିରି ଗୋଟେ ଜାଗା ଅଛି, ସେ ବ୍ୟାଙ୍କ ଯାଇଥିଲୁ, ବ୍ୟାଙ୍କରୁ ଏଠି ଜଷ୍ଟ ଆସିଛୁ, ଏବେ ଖାନା ପିନା କରିବୁ ଆଉ।
2: ଭାଇ ନମସ୍କାର।
1: ହଁ ନମସ୍କାର ଭାଇ, ନମସ୍କାର।
2: ଆଉ ଭାଇ ଖାଇବା ପିଇବା ସରିଲାଣି?
1: ନାଇଁ ଭାଇ, ଏବେ ହେବ ଖାଇବା।
2: ଆଚ୍ଛା ଭାଇ କଣ ବନ୍ଦୋବସ୍ତ ଅଛି ଖାଇବା ପିଇବାର?
1: ଖାଇବାର ଆଜି ହେଇଛି ଡାଲି, ହେଇଛି ତରକାରୀ, ହେଇଛି ତାପରେ ଆମର ଏଠି ଗୋଟେ ଟୋଲ ମିଳେ, ଆପଣଙ୍କର ଏଠି ମିଳେ କି ନାହିଁ ସରି, ମୌଲ ଗଛରୁ ଯୋଉ ଫଲ ହୁଏ।
2: ଆଚ୍ଛା
1: ଟୋଲ, ସେ ଟୋଲକୁ ଆମେ ତାକୁ ମାନେ ତାର ଯୋଉ ଛାଲିକୁ ଛଡେଇକିରି ତାକୁ ତରକାରୀ ବନେଇକିରି ତରକାରୀ କରା ହୁଏ, ପିଠା ବି ବନା ହୁଏ ସେଥିରେ।
2: ବାଃ ବହୁତ ବଢିଆ ଭାଇ। ଭାଇ ଆପଣଙ୍କ ଅଞ୍ଚଳରେ ଗରମ କେମିତି ହଉଛି?
1: ଗରମ ବହୁତ ହଉଛି ଆଜ୍ଞା, ଏବେ ମାନେ ଏଟା ଆମର ଟିକେ ବର୍ଷା ହଉଥିଲା, ଟିକେ ଭଲ ଲାଗିଛି କହୁନ ତ, ବାକି ଗରମ ବହୁତ ଜୋରରେ ହଉଛି।
2: ଆଚ୍ଛା ଭାଇ ଆସନ୍ତା କାଲି ପରିବେଶ ଦିବସ ଅଛି, ତ ପରିବେଶ ସୁରକ୍ଷା କରିବା ପାଇଁ କିଛି ପଦକ୍ଷେପ କହିବେ କି?
1: ହଁ କହିବା ଆଜ୍ଞା, ସେଇଟା ଯେଉଁ ପରିବେଶ ସୁରକ୍ଷା କରିବା ତ ପହିଲା ଆମେ ଏଇ ଯେଉଁ ଗାଡି ମୋଟର ଯେଉଁ ବ୍ୟବହାର କରୁଛୁ, ଗାଡି ମୋଟର କମ୍ ବ୍ୟବହାର କରିକି ସାଇକେଲ ବ୍ୟବହାର କଲେ ଠିକ ହବ। କାଲି ଯେହେତୁ ସାଇକେଲ ଦିବସ ଥିଲା ତ ସେଥିଲାଗି ସମସ୍ତେ ପ୍ରାୟ ସାଇକେଲ ବ୍ୟବହାର କରିବା କଥା, ତାପରେ ଗଛ ଗୋଟେ ଗୋଟେ ଜଗାବାର କଥା, ଆଉ ପରିବେଶ ବୋଲେ ଯେମିତି ଠିକ ରହିବ ସେମିତି ମାନେ ସେଠାରେ ସମସ୍ତେ ସଚେତନ ହେବାର ନିହାତି ଜରୁରୀ।
0: ବହୁତ ସୁନ୍ଦର କଥା କହିଲେ ସାର୍, ଆପଣ କହିବା କଥା ମଧ୍ୟ ଠିକ, ଯେହେତୁ ଆମେ ସାଇକେଲ ବ୍ୟବହାର କରିବା ତାହେଲେ ପ୍ରଦୂଷଣ ମଧ୍ୟ ହବନି, ତାହେଲେ ଆମେ ପରିବେଶକୁ ମଧ୍ୟ ସୁରକ୍ଷା କରିପାରିବା।
1: ଆଜ୍ଞା
0: ତାହେଲେ ଭାଇ ଆଜି କୋଉ ଗୀତ ଶୁଣିବାକୁ ଚାହୁଁଛନ୍ତି ଆପଣ?
1: ଆଜି ଶୁଣିଦେବେ କଣ କଣ ଭଗବାନ ଫିଲ୍ମ ର ଦୁନିଆ ବନାନା ଅର୍ ବନା କେ ଚଲାନା, ଟିକେ ନା ଟିକେ ନା ଟିକେ କହିଦେବା ଟିକେ।
0: ଭାଇ ମୋ ନାଁ ହଉଛି ସ୍ମୃତିମୟୀ ପାଣିଗ୍ରାହୀ।
1: ଠିକ ଠିକ ଅଛି ମ୍ୟାଡମ, ଏଇଟା ଏଇଟା ଆପଣଙ୍କୁ ଡେଡିକେଟ ଅଛି। ଆଉ ଗୋଟେ ଯୋଉ ଭାଇ ଫୋନ କରିଥିଲେ ତାଙ୍କର ନା?
2: ଭାଇ ମୋ ନାଁ ହଉଛି ସଲିମ ଖାନ।
1: ସଲିମ ଖାନ ଠିକ ଅଛି ଭାଇ, ଏଇଟା ଆପଣଙ୍କୁ ଦୁଇ ଜଣଙ୍କୁ ମାନେ ଡେଡିକେଟ ଅଛି, ଆଉ ସୁବଲ ସାହୁ, ମୁରଲୀ ପ୍ରସାଦ କର, ତାପରେ ବିହାରୀ ଲାଲ ଭୋଇ, ମୋର ବିଶେଷ ଦୀପାଞ୍ଜଳି ମିଶ୍ର, ଆଉ ସମସ୍ତଙ୍କୁ ଏଇଟା ଡେଡିକେଟ କରିକିରି ଗୀତଟା ଶୁଣିଦେବେ। ଭଗବାନ ସମସ୍ତଙ୍କୁ ଯେନ୍ତା ମଙ୍ଗଲ କରନ୍ତୁ, ସମସ୍ତଙ୍କର ମଙ୍ଗଲ କାମନା ହଉ, ସମସ୍ତଙ୍କର ଧନଜନକ ଉପଲକ୍ଷ୍ମୀ ପ୍ରାପ୍ତି ହଉ, ସମସ୍ତଙ୍କର ଚଲାପଥରେ ପୁଷ୍ପବୃଷ୍ଟି ହଉ। ଆଜ୍ଞା ଏଇ ଗୀତ ଶୁଣିକି ସମସ୍ତଙ୍କର ମନ ଯେମିତି ଆନନ୍ଦିତ ହେଇଯିବ।
0: ବହୁତ ବହୁତ ଧନ୍ୟବାଦ ସାର୍, ଆକାଶବାଣୀକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍, ରହିଲୁ, ନମସ୍କାର।
1: ଧନ୍ୟବାଦ ମ୍ୟାଡମ, ନମସ୍କାର।

0: ହ୍ୟାଲୋ ଭାଇ ନମସ୍କାର, ସ୍ୱାଗତ ଜଣାଉଛୁ ଆମର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ଆଜ୍ଞା।
0: ଭାଇ କିଏ କହୁଥିଲେ ଆଉ କୋଉଠୁ କହୁଥିଲେ?
1: ଜିଲ୍ଲାରୁ।
2: ଭାଇ ନମସ୍କାର।
1: ନମସ୍କାର
2: ଭାଇ, କେମିତି ଅଛନ୍ତି? ହଁ ଭାଇ, ଆମେ ମଧ୍ୟ ସମସ୍ତେ ଭଲରେ ଅଛୁ। ତାହେଲେ ଭାଇ ଖାଦ୍ୟ ପିଦ୍ୟ ସରିଲାଣି କି ନାହିଁ?
1: ହଁ ହଁ, ସରିଗଲାଣି ଆଜ୍ଞା। ଚାରିଟା ବେଳେ ଗୋଟେ ଖାଦ୍ୟ ମାନେ ଏଠିକି ଖୋଇ ଆଜ୍ଞା, ଯୋଉ ବାସି ପଖାଳ ହୁଏ, ତାକୁ ଖାଇକି ପୁଣି ବିଲ ପଟିକି କିମ୍ବା ଅନ୍ୟ କାମ କରି ବାହାରେ ମୁଁ ଆଜ୍ଞା।
2: ଆଚ୍ଛା, ବିଲ କାମରେ ଅଛନ୍ତି ଏବେ?
1: ନା ନା, ଘରେ ଅଛି ଆଜ୍ଞା, ଏ ଚାରିଟା ବେଳେ ମୁଁ ଯିବି।
2: ଆଚ୍ଛା, ହେଲେ କଣ ଲଗେଇଛନ୍ତି ଭାଇ ବିଲରେ?
1: ବିଲରେ ଆଉ କିଛି ସେମିତି ନାହିଁ ଆଜ୍ଞା, ଅଳ୍ପ ଟମାଟର ଅଛି, କିଛି ବାଇଗଣ ଅଛି ଆଜ୍ଞା, ଆଉ କିଛି ଲଙ୍କା ଅଛି।
2: ଆଚ୍ଛା, ବହୁତ ସୁନ୍ଦର କଥା ଭାଇ। ତାହେଲେ
0: ଆଉ ଭାଇ ଆପଣଙ୍କ ଅଞ୍ଚଳରେ ଗରମ କେମିତି ହଉଛି?
1: ଗରମ ଟିକେ କମି ଯାଇଛି ଆଜ୍ଞା, ଏଇ ଦୁଇ ତିନି ଦିନ ତଳେ ଯୋଉ ବର୍ଷା ହେଇଥିଲା, ତ ତା ପାଇଁ ଗରମ ଟିକେ କମି ଯାଇଛି।
0: ଆଚ୍ଛା, ତାହେଲେ ଭାଇ କହିଦିଅନ୍ତୁ ଆଜି କୋଉ ଗୀତଟି ଶୁଣିବେ?

0: ଏଥରକ ଶାଲିନୀ ସୁଜ୍ଞାନୀ ଏବଂ ରିକ୍ସିନା ସସ୍ମିତା ବହି, ସସ୍ମିତା ସ୍ୱାଇଁ ଏବଂ ଇତିଶ୍ରୀ ମିଶ୍ର ଜମ୍ବାବତୀ ବହି, ତାପରେ ମନୀଷା ପଣ୍ଡା, ମନୀଷା ମିଶ୍ର ଜମ୍ବାବତୀ ବହି, ବନିତା ବହି, ଆଉ ଯେତେ ଶ୍ରୋତା ଭାଇ ଭଉଣୀ ରହିଲେ ସମସ୍ତଙ୍କୁ, ବିଶେଷ କରି ଚୁଲବୁଲି ରଶ୍ମିତା ବହିକେ ସ୍ୱତନ୍ତ୍ର ଗୀତଟା ମୁଁ ଡେଡିକେଟ୍ କରୁଛି ଆଉ।
1: ଠିକ ଅଛି ଭାଇ, ଆପଣଙ୍କ ମନ ପସନ୍ଦର ଗୀତ ଆମେ ଶୁଣେଇଦେବୁ। ଆକାଶବାଣୀକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ମାଆଙ୍କ ଆଗରେ ପ୍ରାର୍ଥନା କରୁଛି, ଆପଣ ଦୁଇ ଜଣ ଭଲ ଖୁସି ଯାଆନ୍ତୁ। ନମସ୍କାର,
1: ନମସ୍କାର ଭାଇ।

0: ଝିଅ ତାକୁ ବାଟ କରିକି ପଚରା ଉଠିଛି, ଯାହାଫଳରେ ଆମର ଆଉ ଏତେ ମଶା ମାଛି ଆଉ ମଶା ହରିକା ଯୋଉ ହଉଛନ୍ତି ଦାହ ମଧ୍ୟ ଆଉ ହେବେନି, ଆଉ ପରିବେଶ ସୁରକ୍ଷା ପାଇଁ ମଧ୍ୟ ଜରି ଯୋଉ ଆମର ପଲିଥିନ ବ୍ୟବହାର କରୁଛେ ତ ଲୋକମାନଙ୍କୁ କହିବି ଆଉ ପଲିଥିନ ଏତେ ୟୁଜ୍ କରନ୍ତୁ ନାହିଁ, କାହିଁକିନା ପଲିଥିନ ଆମେ ଯେହେତୁ ଜଳଖିଆ ଦୋକାନରୁ ଆମେ ଆଣୁଛେ ଜଳଖିଆ କିଣିକି ପଲିଥିନ ଜଳଖିଆ ଖାଉଛେ, ପଲିଥିନ ପକାଉ ଯାହାଫଳରେ ସେଟା ଉଡ଼ିକି ଏଣେ ତେଣେ ପଡ଼ିବା ଦ୍ୱାରା ଜରି ପଡ଼ିବା ଦ୍ୱାରା ଚାଷ ମଧ୍ୟ ଫସଲ ମଧ୍ୟ ହଉନି, ମାଟି ଉର୍ବର ହେଇଯାଉଛି, ଫସଲ ମଧ୍ୟ ଠିକସେ ହଉନି ଏଇ ଜରି ସକାଶେ, ଜରି ତାପରେ ଜରିକି ମଧ୍ୟ ଗାଈ ଗୋରୁ ଯୋଉମାନେ ଖାଇ ଦଉଛନ୍ତି ଅଣ୍ଡା ଜିନିଷ ଜରିରେ ଲାଗିଥିବାରୁ ଗାଈ ଛେଳି କୁକୁର ଖାଇ ଦଉଛନ୍ତି, ଯାହାଫଳରେ ସେମାନେ ମଧ୍ୟ ମୃତ୍ୟୁବରଣ ମଧ୍ୟ କରୁଛନ୍ତି, ତେଣୁ ଜରିକି ମଧ୍ୟ ୟୁଜ୍ କରିବାନି, ଯଦି ଆମେ ଯିବା ବଜାରକୁ ଯେ ଜିନିଷ କିଣିବା ପାଇଁ ଖାଇଥିବା ଜିନିଷ କି ଅନ୍ୟ ଯେକୌଣସି ଜିନିଷ ଆମେ ବ୍ୟାଗ ନେଇଯିବା ନଚେତ ଟିଫିନ କ୍ୟାରି କରିକି ନେଇକି ଯିବା, ସେଇଥିରେ ଜିନିଷ ନେଇକି ଆସିବା ଆଉ।
1: ବହୁତ ସୁନ୍ଦର କଥା କହିଲେ ଭାଇ, ତାହେଲେ ଭାଇ ଆଜି କୋଉ ଗୀତ ଶୁଣିବାକୁ ଚାହୁଁଛନ୍ତି ଭାଇ?
0: ଆଜି ମତେ ଶୁଣେଇଦେବେ ମତେ ଫିଲ୍ମ ହମରାଜ ଫିଲ୍ମର ଆଉ ଗୀତଟି ହେଲା ଭୁଲୁ ନା ଜାନା ଦୂରୁ ନା ଜାନା ଓ ଜାନେ ଜାନା ପ୍ୟାରେ ନିଭାନା ତୁମ ହୋ ତୁମ ହୋ ତୁମି ହୋ ସନମ ମେରେ ହମରାଜ।
1: ବହୁତ ସୁନ୍ଦର ଗୀତ ଗାଇଲେ ଭାଇ।
0: ଆଜି ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
1: ତାହେଲେ ଭାଇ ଆପଣଙ୍କ ମନ ପସନ୍ଦର ଗୀତ ଆମେ ଶୁଣେଇ ଦେବୁ, ଆକାଶବାଣୀକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ, ରହିଲୁ, ନମସ୍କାର।
0: ଆଜ୍ଞା ନମସ୍କାର।

0: ପୂର୍ବରୁ ଚାଲନ୍ତୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ।
1: ତେବେ ସାଥୀ, ଆଗାମୀକାଲି ଶନିବାର ଜୁଆନକାତା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ସ୍କିଲ୍ ଏଜୁକେସନ୍ ଏବଂ ଶୁଣିବେ ଗୋଟିଏ ସାକ୍ଷାତକାର ଯାହାର ବିଷୟଟି ରହିଛି ଇଲେକ୍ଟ୍ରିକ୍ ଯାନ ଭବିଷ୍ୟତର ସର୍ବୋତ୍ତମ ପରିବହନ କି, ଏବଂ ଶେଷରେ ଶୁଣିବେ କିଛି ଜାଣିବା କଥା।
0: ତେବେ ସାଥୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ମତାମତ ଦେବାକୁ ଯେପରି ନ ଭୁଲନ୍ତି। ମେସେଜ ଆଉ ଭଏସ୍ ମେସେଜ ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9438268568 ଏବଂ ମେଲ୍ ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମ ମେଲ୍ ଆଇଡିଟି ହେଉଛି airjaipur@gmail.com।
1: ତେବେ ସାଥୀ, ଏଇ ତ ଥିଲା ଆଜିର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର ସମୟ ତ ହୋଇଗଲାଣି, ପୁଣି ଥରେ ଭେଟିବୁ ଅନ୍ୟ ଏକ ସୁନେଲି ସନ୍ଧ୍ୟାରେ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ। ମୁଁ ସ୍ମୃତିମୟୀ ପାଣିଗ୍ରାହୀ,
0: ମୁଁ ସଲିମ ଖାନ,
1: ରହିଲୁ ସାଥୀ, ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଦେଶିଆ ଭାଷାରେ ଚୈତି ଜହ୍ନ। ଉପସ୍ଥାପନାରେ ଅଛନ୍ତି ସରୋଜ କୁମାର ନାୟକ ଏବଂ ରାଜକୁମାରୀ ମହାନ୍ତି।

0: ଡେଙ୍ଗୁ ଜ୍ୱର କାହିଁକି ନେଇ ହେଇଛି ଦିଦି?
1: ମଶା କାମୁଡ଼ିଲେ ହବ?
0: ହେଲେ ଏଇଟା କେମିତି ଏମିତି ଜନ ସେ ମଶା ଚୋବେଇଲେ ହେଇଛି କି ତାର ଗୋଟେ କୋନି ଅଲଗା ପ୍ରକାର ମଶା ଚୋବେଇଲେ ହେଇଛି ଦିଦି?
1: ମ୍ୟାଲେରିଆ ପାଇଁ ଗୋଟେ ଅଲଗା ପ୍ରକାର ମଶା ଅଛି, ମାଇ ଏନୋଫିଲିସ ମଶା ତା ନା
0: ଆଲେ
1: ହେଲା।
0: ହଁ
1: ହେଲେ ସେ ମଶା କାହିଁକି କାମୁଡ଼ିଲେ ଜ୍ୱର ହବ ନାହିଁ? ସିଏ ଯଦି ଅନ୍ୟ ମ୍ୟାଲେରିଆ ହେଇଥିବ କାହାକୁ, ସ୍ତ୍ରୀ ଲୋକକୁ କାମୁଡ଼ିଥିବ, ତାପରେ ଯାଇକି ଆଉ ଜଣକୁ କାମୁଡ଼ିଲେ ଯାଇକି ତାକୁ ମ୍ୟାଲେରିଆ ହବ।
0: ଆଲେ ହେଲେ ଏଇ ଜନ ଡେଙ୍ଗୁ ଜ୍ୱର
1: ଡେଙ୍ଗୁ ଜ୍ୱର ମିଶା ସେମିତି ଏକା ଏଡିସ୍ ମଶା କାମୁଡ଼ିଲେ ହବ ସେଟା।
0: ହେଲେ ସେଟା କେମିତି କିରି ସେ ଜନ୍ମ ହେଇଛି ଦିଦି?
1: ଜନ୍ମ ତ ବର୍ଷା ପଡିଲେ ଏକା, ସେଟା ବର୍ଷା ପଡିଲେ ଏକା ଯୋଉଠି ଜଳ ସ୍ଥିର ଥିବ ନାଇକି ସେଠି ଏଡିସ୍ ମଶା ହବ।
0: ହଁ
1: ଆଉ ମ୍ୟାଲେରିଆ ମଶା ମଧ୍ୟ ସେମିତି ଏକା, ଯୋଉଠି ପାଣି ଜମା ରହୁଥିବ ସେ ପାଖରେ ସେ ରହିବେ।
0: ଆଲେ ହେଲେ କେମିତି କଲେ କାଇ କଲେ ଏ ଜନ ଡେଙ୍ଗୁ ଜ୍ୱର ଆର ମ୍ୟାଲେରିଆ ଜ୍ୱର ଆମର ଗାଗଡେ ନା ହେଇଛି ଦିଦି?
1: ଆଗେଡ଼େ ନ ହବା ପାଇଁ ତାର ଗୋଟେ ବ୍ୟବସ୍ଥା ଅଛି, ଆମର ତ ମଶାରୀ ବଣ୍ଟନ କରାଯାଇଛି,
0: ହଁ
1: ନିୟମିତ ମଶାରୀ ବ୍ୟବହାର କରିବାର ଅଛି।
0: ଆଲେ
1: ତା ଛଡା ଆମର ଘର ଘର ଚାରିପାଖରେ ଯୋଉଠି ପାଣି ଜମା ହବାକୁ ଦେବ ନାହିଁ,
0: ହଁ
1: ଯୋଉ ପାଣି କୁଣ୍ଡ, ତାପରେ ଯୋଉ ଗଛ ଲଗା ହଉଛି ସେ କୁଣ୍ଡ, ଟାୟାର, ଏ ଜାଗାରେ ସବୁ ପାଣି ନ ଜମା ହବାର ଅଛି।
0: ଆଲେ ଆହୁରି ଗାତ ଗୁତା ରହିଲେ ସେଟାକେ ଚୁଣ୍ଟି ଦେବାର ଅଛେ।
1: ଚୁଟି ଯେମିତି ପାଣି ଭଲ ଘର ବନେଇବି, ଟାଙ୍କି ଫାଙ୍କି ଉପରେ ଲଗେଇଲେ ଥାଉଛନ୍ତି,
0: ହଁ
1: ଟାଙ୍କି ଯାକକୁ ବି ସଫା କରିବାର ଅଛି।
0: ହେଲେ ସେଟା କେତେ ଦିନ କେ ଥରେ ସଫା କରିବାର ଅଛି ଦିଦି?
1: କରିବ ମାସେ 15 ଦିନକୁ ଥରେ ଥରେ କରୁଥିବାର ଅଛି।
0: ତାହିଁରେ କାଇଁ ଔଷଧ ଦେବାର ଅଛି କି ଦିଦି?
1: ନାଇଁ ନାଇଁ ଟାଙ୍କିରେ ଆଉ କିଏ ଔଷଧ ପକେଇବ, ଟାଙ୍କିରେ ଔଷଧ ପକେଇବା ଦରକାର ନାହିଁ।
0: ଆଲେ ହେଲେ ଖାଲି ସଫା କରିବାର ଅଛି କାଇଁ ବୋଲେ ସଫା କରିବାର ଅଛି ତ ଦିଦି?
1: ହଁ
0: ହେଲେ ଏ ଜନ କୁଇ ସାଲେ ଜନ ପାଣି ଅଛି ଯେ ଛି ପାଣି ଲଗେ ନା ହେଇଛି ଦିଦି?
1: କୂଅର ପାଣିରେ ହବନି ଭାଇ ମଶା,
0: ଆଲେ ହେଲେ
1: ଯୋଉଟା ୟୁଜ ହଉନଥିବ ସ୍ଥିର ହେଇକି ରହିବ ସେ ପାଣିରେ ରହିବ ମଶା।
0: ଆଲେ ଦିଦି ଏବେ ତ କହିଲା କାହିଁକି ନି ହେଇଛି, ଏବେ ଯଦି ହେଇଗଲା କାକେ ଡେଙ୍ଗୁ ଜ୍ୱର କି ମ୍ୟାଲେରିଆ ଜ୍ୱର ତେବେ କାଇଁ କରବାର ଅଛି ଦିଦି?
1: ଆମେ ତ ଡାଇରେକ୍ଟ ଜାଣି ହବନି ନା ତାକୁ ଡେଙ୍ଗୁ ହେଇଛି କି ମ୍ୟାଲେରିଆ ହେଇଛି ବୋଲି।
0: ହଁ
1: ଯେ ଆମକୁ ଫାଷ୍ଟ ଜ୍ୱର ଆସିଲା ବେଲେ ଆମର ଗାଁ ଗହଳିରେ ଯୋଉ ଏଥର ତ ପ୍ରତ୍ୟେକ ଗାଁରେ ଆଶା ଦିଦି ମାନେ ରହୁଛନ୍ତି,
0: ହଁ
1: ଆଶା ଦିଦିଙ୍କ ପାଖରେ ମ୍ୟାଲେରିଆ ଟେଷ୍ଟ କରିବା କିଟ୍ ଥାଉଛି
0: ଆଲେ
1: ହେଲା, ତାଙ୍କୁ ଆଗ ସେଠିକି ଯାଇକି ଟେଷ୍ଟ କରିବ,
0: ହଁ
1: ଯଦି ମ୍ୟାଲେରିଆ ଅଛି ତ ବାହାରି ପଡିବ ତାଙ୍କର କିଟ୍ରେ,
0: ହଁ
1: ଆଉ ଯଦି ମ୍ୟାଲେରିଆ ନାହିଁ ତା ବଦି ବାଦେ ବି ଜ୍ୱର ହଉଛି କଣ୍ଟିନ୍ୟୁ ଜ୍ୱର ହଉଛି ବୋଲି କହିଲେ ତାକୁ ହସ୍ପିଟାଲ ଯାଇକି ଟେଷ୍ଟ କରିବାର ଅଛି।
0: ଟେଷ୍ଟ କଲା ପଛେ
1: ଯଦି ଜଣା ପଡିବ
0: ହଁ
1: ତାର ଡକ୍ଟରଙ୍କର ପରାମର୍ଶ ନେଇକିରି ଔଷଧ ବ୍ୟବହାର କରିବାର ଅଛି।
0: ନାଲେ ଏଇ ଜନ ଡେଙ୍ଗୁ ଜ୍ୱର କି ମ୍ୟାଲେରିଆ ଜ୍ୱର ହେଲେ କାଇ ଖାଦି କାଇଟା ଖାଇବାର ଅଛି କି ନାଇଁ ଦିଦି?
1: ସେମିତି କିଛି ନାହିଁ,
0: ହଁ ଜନ ଟାଲମସା ଖାଇଲେ ହେଇସି,
1: ଗରମ ଖାଦ୍ୟ ଖାଇବ,
0: ହଁ
1: କିଛି ନ ଖାଇବାର ସେମିତି କିଛି ନାହିଁ, କିନ୍ତୁ ଭଲ ଖାଦ୍ୟ ଗରମ ଖାଦ୍ୟ ଖାଇବ।
0: ଆହୁରି ଦିଦି ଏବେ ଜନ ଡେଙ୍ଗୁ ଜ୍ୱର କି ମ୍ୟାଲେରିଆ ଜ୍ୱର ନା ଧରୁଛି କି ମଶା ମାଛି ନ ଆଇବା ପାଇଁ ସଞ୍ଜ ବେଲେ କାଇ କରବାର ଅଛି ଦିଦି? ଖାଲି ମଶାରୀ ଲଗେଇକି ଶୋଇବାର ଅଛି କି ଏବେ ସଞ୍ଜ ବେଲେ ତ ଯେମିତି ହଉ ମଶା ଚୁବାଇସି ଆକା, ହେଲେ କାଇ କରବାର ଅଛି ସି ବେଲେ?
1: ଚୁମେଇବାର ଗୋଟେ ସମାନ ଟାଇମ ଗୋଟେ ଥିବ, ସନ୍ଧ୍ୟାବେଳେ ମଶା ଅଧିକ କାମୁଡୁଛନ୍ତି କି ନାହିଁ,
0: ହଁ
1: ସନ୍ଧ୍ୟା ପୂର୍ବରୁ ସବୁବେଳେ ଘର ଭିତରେ ରହିକିରି କବାଟ ଦ୍ୱାର ବନ୍ଦ କରିକିରି ରହିବାର ଅଛି ହେଲା, ତାପରେ ଇଏ ହଉଛି ବୋଲି କହିଲେ ମଶା ଧୂପ ଆମର ଝୁଣା ଧୂପ ଦେଲେ ବି ହବ ଆଉ।
0: ହଁ ଆରି ଘରକେ ନିର୍ମଳ ପରିଚଲ କରି ରଖବାର ଅଛେ,
1: ହଁ
0: ହଁ ଆରି ଲୋକର ସଂସ୍ପର୍ଶରେ ବେଶି ନ ଆଇବାର ଅଛେ ବୋଲବା କଥା। ହେଲେ ଦିଦି ଏ ଯୋନ ଡେଙ୍ଗୁ ଜ୍ୱର ମ୍ୟାଲେରିଆ ଜ୍ୱର କଣ ମୁଣ୍ଡେ ଚଢିଗଲେ କି ଅସୁବିଧା ହେଇଛି କି ଦିଦି?
1: ଯଦି ଅଧିକ ଜ୍ୱର ଟ୍ରିଟମେଣ୍ଟ ଯଦି ହବନି ଘରେ ବୋଲି କହିଲେ ମ୍ୟାଲେରିଆ ଜ୍ୱର ହେଲେ ବି ଆମର ମୁଣ୍ଡକୁ ଚଢିବ, ତାପରେ ଲିଭର ଖରାପ ହବ, ସେମିତି ଡେଙ୍ଗୁ ଜ୍ୱର ମଧ୍ୟ ତାକୁ ଟ୍ରିଟମେଣ୍ଟ ନ ହବ ବୋଇଲେ ବଡିରେ ଆମର ଯୋଉ ରକ୍ତ କଣିକା ଯାକ ଅଛି ସେଟା ଇଏ ହେଇଯିବ, କମିଯିବ।
0: ଆଲେ କମିଗଲେ କାଇଁ ହେଇଛି ଦିଦି?
1: ଲୋକ ମରିଯିବେ ଟ୍ରିଟମେଣ୍ଟ ବୋଇଲେ,
0: ହଁ ଜବର ହେଇଗଲେ ଲୋକ ମରିଯିବେ ଦିଦି?
1: ଯଦି ଟ୍ରିଟମେଣ୍ଟ ନ ହେଲା,
0: ହଁ
1: ଟ୍ରିଟମେଣ୍ଟ ହେଲେ ଠିକ ହେଇଯିବ, କିଛି ଅସୁବିଧା ନାହିଁ।
0: ହେଲେ ଏମିତି ଗାଁ ଗହଳି ଲଗେ ଏମିତି ହେଲାନି କି?
1: ଆଜିକାଲି ଲୋକ ଏତେ ଇଏ ହେଇଗଲେଣି ଯେ ଟିକେ ଜ୍ୱର ହଉ ସାଙ୍ଗେ ସାଙ୍ଗେ ଯାଇକି ଆଶା ଦିଦି ପାଖରେ ଯାଇକି ଟେଷ୍ଟ କରୁଛନ୍ତି।
0: ଆଲେ
1: ଆମେ ଆଶା ଦିଦି ମାନେ ବି ଘର ଘର ବୁଲିକି ପଚାରୁଛନ୍ତି ନା କାହାର ଦେହ ଖରାପ ଅଛି କି କଣ, ଆଜିକାଲି ମଶାରୀ ବଣ୍ଟା ହେଲା ଠୁ ମ୍ୟାଲେରିଆ ହେବାଟା ଟିକେ କମ, ଲୋକ ବି ସଚେତନ ହେଲେଣି।
0: ଆଲେ ଦିଦି ହେଲେ ଜନ ମଶାରୀ ବାଣ୍ଟବା ଯୋଗୁ ଆମର ସବୁ ଲୋକ ମାନଙ୍କର ଥାନେ ଜନ ମ୍ୟାଲେରିଆ ଜ୍ୱର ଅଧିକ ହେଇତାରେଲା ସେଟା ଉନା ହେଲା ଅଛେ।

0: ଲୋକ ଟିକେ ଶିକ୍ଷିତ ହେଲେ ବୋଲବା କଥା ନାଇଁ ଦିଦି?
1: ହଁ ହଁ ଆଶା ଦିଦି ଶିଖଉଛନ୍ତି ନା, ଘର ଚାରିପାଖେ ପାଣି ରଖିବ ନାହିଁ, ମଶାରୀ ବ୍ୟବହାର କରିବ, ସନ୍ଧ୍ୟା ହେଲେ କବାଟ ବନ୍ଦ କରିବ, ବାହାରକୁ ଗଲେ ଫୁଲ ପୋଷାକ ପିନ୍ଧିବ, ବାହାରେ ଖେଳିଲେ ଫୁଲ ପୋଷାକ ପିନ୍ଧିବ,
0: ଆଲେ
1: କୁହା ହଉଛି ନା ଗାଁ ଗାଁ ଗହଳିରେ ଲୋକମାନେ ମଧ୍ୟ ଶୁଣୁଛନ୍ତି।
0: ଦିଦି ଏତେ ସୁନ୍ଦର ମ୍ୟାଲେରିଆ ଡେଙ୍ଗୁ ଜ୍ୱର ବିଷୟ କହିଲାସ ବୋଲି ତମକେ ଜବର ଜବର ଧନ୍ୟବାଦ। ଆର ଗୋଟେ ଦିନ ତମର ସାଙ୍ଗେ ଭେଟ ଘାଟ ହଉତା, ଆଜିର କାଜେ ରେଲିନି, ଜୁଆର ଜୁଆର।
1: ହଉ ଧନ୍ୟବାଦ, ରଖି।
2: ଦେଖଲୁସ ତ
3: ମାମା ନିକ କଥା କରି ବୁଝାଇ ଦେଲେ, ଏଇଟା ତ ପାନି ପବନ ଖଣ୍ଡେ ଆଇଲା ବୋଲେ ପାନି ହେଲା ବୋଲେ ଏଇଟା ମାନେ ମ୍ୟାଲେରିଆ ଜ୍ୱର ମାନେ କାଇ କାଇ ମାନେ ଆରମ୍ଭ ହେଇଛି କି ନାଇଁ, ଏ ବର୍ତ୍ତମାନ ଯୋଉ ଜାଗ୍ରତ କରୁ ବୋଲେ ସେଟା ମାନେ ନା ହେ ସେଟା କାଜେ ଆମ ଭାଇ ମାନଙ୍କୁ କହିଦେଲୁନି। ନିର୍ମଲ ପରଚଲ ରୁଆ ଘର କେ ନିର୍ମଲ ପରଚଲ ରକା, ଆମେ ଜନ୍ତି ରେଲୁନି ସିତି ମିଶା ଜନ ଫାଗା ଫାଗି ଜନ ଆଛେ ସେଟା ମିଶା ନିର୍ମଲ ପରଚଲ ରଖବାର ଆଛେ ହେଲେ ବାଞ୍ଜି ଏତେ କଥା ତ କହିଦେଲାଇ ଗୋଟେ ମନ ସରିଦେଲା ପରେ ଗୀତ ଗୋଟେ ଶୁଣେଇ ଦେବାରେ
2: ମାମା।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଚଳିତ ଜୁନ୍ ମାସ 10 ତାରିଖ ବୁଧବାର ଦିନ 1:20ରେ ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରରେ ଗୀତ ଶୁଣିବାକୁ ଚଳିତ ଜୁନ୍ ମାସର 9 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:00-3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 0685423690690 0685423690।

ବର୍ତ୍ତମାନ ଆସନ୍ତୁ ଜାଣିବା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ହିନ୍ଦୀ କଥାଚିତ୍ରରେ ଗୀତ ଶୁଣିବେ ସନ୍ଧ୍ୟା 6:10। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ସନ୍ଧ୍ୟା 6:20। ରାତି 7:00 ରହିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଜିଲ୍ଲା ହାଲଚାଲରେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରହିଛି। ରାତି 7:25 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ରହିଛି ଆଲୋଚନା ଆମ ଅଞ୍ଚଳରେ ଖରିଫ ମକା ଚାଷ। ରାତି 8:15 ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ବିରଞ୍ଚି ନାରାୟଣ ବାହିନୀପତି ଏବଂ ନମିତା ମହାପାତ୍ର। ଗୀତ ରଚନା ବାବାଜୀ ଚରଣ ଜେନା, ସଙ୍ଗୀତ ପରିଚାଳନା ନିହାର ରଞ୍ଜନ ମହାନ୍ତି। ରାତି 9:30 ପ୍ରଚାର କରିବ ନାଟକ ମୋବାଇଲ ଉପାଖ୍ୟାନ, ରଚନା ଏବଂ ପ୍ରଯୋଜନା ଉଦୟ ଶଙ୍କର ଜାନି। ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ଶୁଣିବେ ରାତି 10:00 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:30 ଶୁଣିବେ ଆଧୁନିକ ଗୀତର କାର୍ଯ୍ୟକ୍ରମ। ଏଥିଲା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଶନିବାର ଜୁନ୍ ମାସ 6 ଦିନ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ବନ୍ଦନା ଶୁଣିବେ 6:05। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ଇନ୍ଦ୍ରାଣୀ ମିଶ୍ର, ପଙ୍କଜ ବେହେରା, ଇତିଶ୍ରୀ ବେହେରା ଏବଂ ସୁଧାକର ପଣ୍ଡା। ରାମଚରିତ ମାନସ 6:25 ଶୁଣିବେ। ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ିରେ ଭତ୍ରା ସମ୍ପ୍ରଦାୟର ଗୀତ ଶୁଣିବେ 6:45। ପରିବେଷଣ କରିବେ ଗୋବର୍ଦ୍ଧନ ଭତ୍ରା ଏବଂ ସାଥୀ। ବର୍ଣ୍ଣାଳୀରେ ଶୁଣିବେ ସମ୍ଭାବନା 7:25। ବିଷୟ ରହିଛି ଗଲାପୁତ୍ର ବାହୁଡ଼ି ନଇଲା। ସୁରଲହରୀ ଶୁଣିବେ 8:30। 8:45 ଲଘୁ ସଙ୍ଗୀତ। ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ 9:00। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00 ଏବଂ ଦିନ 2:15। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 9:30 ଆମର ସପ୍ତଧାରା କାର୍ଯ୍ୟକ୍ରମରେ। ଲୋକନାଟ ବଳି ମାମନ ଶୁଣିବେ ପୂର୍ବାହ୍ନ 11:00। ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ରଚନା ଦେବରାଜ ମୁନି, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ଦିନ 12:30 ଶୁଣିବେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ। ଦିନ 1:05 ଗୀତି ଭାରତୀ, ଏଥିରେ ପାହାଡ଼ି ଲୋକଗୀତ ଓ ଛତିଶଗଡ଼ି ଲୋକଗୀତ ଶୁଣିବେ। କିଶୋର ଭାରତୀ ଶୁଣିବେ।

ଗୋଟେ 20 ମିନିଟ୍ରେ। ଏଥିରେ କିଶୋର ପ୍ରତିଭା କ୍ରମରେ ଶୁଣିବେ ସାକ୍ଷାତକାର ସ୍ନେହାସ୍ମିତି ନାୟକଙ୍କ ସହିତ, ପରେ ଜାଣିବେ ଜୈବ ବିବିଧତା ସମ୍ପର୍କରେ। ଏଥିଲା ଆମର ଚଳିତ ଅଧିବେଶନ ଏବଂ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପଡ଼ୋଶନ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ରାଜେନ୍ଦ୍ର କ୍ରିଶନଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିମା ହେଉ। ଉପସ୍ଥାପନା ଜଗନ୍ନାଥ ସେଠୀ।
3: ଆଜ୍ଞା, ଦୁନିଆରେ ଯେତିକି ଜଘନ୍ୟ କାଣ୍ଡ ମଣିଷ ଘଟଉଛି ପ୍ରାୟ 100ରୁ 90 ଭାଗ ମଦ ପିଇ ହେଉଛି କହିଲେ ଅତ୍ୟୁକ୍ତି ହେବନି। କୋଉଠି ମଦ ପିଇ ଗାଡ଼ି ଚଲାଉଚଲୁ ଆକ୍ସିଡେଣ୍ଟ ହୋଇ ମଲେ, ତ କୋଉଠି ଦଳବଦ୍ଧ ହୋଇ ମଦ ପିଇ ହଣାମରା, କୋଉଠି ଗ୍ରୁପ୍ ହୋଇ ମଦ ପିଇ ଗଣଧର୍ଷଣ, ତ କୋଉଠି ଚୌଠି ରାତିରେ ରଙ୍ଗୀନ ବନାଇବାକୁ ଯାଇ ନବବଧୂର ପୁଳା ପୁଳା ମାଂସ ଉତାରି ଦେଉଛି ଏହି ମଦ ପିଇ। ମଦ ପିଇ କେତେ ଘର ଉଜୁଡ଼ି ଯାଉଛି ତାର ତୁଳନା ନାହିଁ। ଘରେ ପଛେ ସୁନ୍ଦରୀ ସ୍ତ୍ରୀ ଥାଉ, ମନ ଯାଏ ଆଉ କୋଉଠି। ଏହି ମଦ ପିଇବା କେବେଠାରୁ ଆରମ୍ଭ ହେଲା କହିବା କଷ୍ଟ। ପୁରାଣ ଯୁଗରେ କୁଆଡ଼େ ଦେବତାମାନେ ସମରସ ପିଉଥିଲେ, ଆଉ ମଦୁଆ ଦେବତାମାନଙ୍କୁ ମସଗୁଲ କରାଇବା ପାଇଁ ରମ୍ଭା, ମେନକା, ଉର୍ବଶୀ ଆଦି ସାକ୍ଷୀମାନେ ଇନ୍ଦ୍ରସଭାରେ ମହଜୁଦ ଥିଲେ। ହେଲେ ସେତେବେଳର ସେହି ସମରସ କ୍ଷତି ଘଟାଇବା ଦୃଷ୍ଟାନ୍ତ କିଛି ନାହିଁ। ଆଜିକାଲି କିନ୍ତୁ ଆଉ ସମରସ ନାହିଁ, କଳିଯୁଗରେ ତାର ପ୍ରକାର ସବୁ ବଦଳିଗଲାଣି। କୋଉଠି ଖଜୁରୀ ତାଳିତ, କୋଉଠି ଚାଉଳିଆ, କୋଉଠି ମହୁଲିତ, କୋଉଠି ଖାଣ୍ଟି ପିଡ଼ିଆ ଦିଆ ହାଣ୍ଡିଆ, ଯାହା ଶୁଦ୍ଧ ବିଷଗୁଡ଼ାକ କହିଲେ ମଧ୍ୟ ଠିକ୍ ହେବ। ତାକୁ ପିଇ ରାସ୍ତାରେ, ବାଟରେ, ଘାଟରେ ଇଜ୍ଜତ ମତ ନିକାଳି ଦେଉଛନ୍ତି। ଆଉ ଏହି ଗରାଖ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି, ଖାଲି ଗାଁରେ କାହିଁକି, ସହର ବଜାରରେ, ଦେଶ ବିଦେଶରେ ସବୁଠି ଦେଖିବାକୁ ମିଳୁଛି। ଏପରିକି କେତେ ଘରେ ସ୍ତ୍ରୀ ଲୋକ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ମଦ ପିଇଲେ ଯୋଉଠି ପାରିଲା ସେଇଠି, ଯାହାକୁ ପାରିଲା ତାକୁ, ମା ନାହିଁ, ଭଉଣୀ ନାହିଁ, ସାତ ପୁରୁଷ ଉଦ୍ଧାର ଦେବା ସୁନିଶ୍ଚିତ। ଏଭଳି ଘଟଣା ଆପଣମାନେ ଦେଖୁଥିବେ, ଜାଣୁଥିବେ। ଖାଲି ଗରିବ ଖଟିଖିଆ ମୂଲିଆ କାହିଁକି, ବଡ଼ ବଡ଼ ସରକାରୀ କର୍ମଚାରୀଠାରୁ ନେତା ଅଭିନେତା ପର୍ଯ୍ୟନ୍ତ କେହି ଏଠାରୁ ବାଦ ପଡ଼ିନାହାନ୍ତି। ଖଟିଖିଆ ମୂଲିଆ ଦିନକର ରୋଜଗାରକୁ ପିଆପିଇରେ ଉଡ଼େଇ ଦିଏ, ଏପରିକି ଘରେ ପିଲାଛୁଆ ପଛରେ ଭୋକରେ ଥାନ୍ତୁ, ସ୍ତ୍ରୀ ଖଣ୍ଡେ ପାଇଁ ଲୁଗାଖଣ୍ଡେ ନଥାଉ, ଧାର ଉଦ୍ଧାର କରି କଂସା ତାଟିଆ ସୁନା ପିତ୍ତଳ ବିକି ଭାଙ୍ଗି, ଏପରିକି ଗାଁ ଗହଳିରେ ଧାନ, ମାଣ୍ଡିଆ, ମୁଗ, ବିରି, ମରିଚ ବିକି ଭାଙ୍ଗି କରି ଭାଡ଼ିରେ ହାଜର। ଭାଡ଼ିରେ ମଧ୍ୟ ବେପାର ବଢ଼ିବା ପାଇଁ, ଗରାଖମାନଙ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ମଦସାଙ୍କୁ ଶୁଖୁଆ ଭଜା, ଚିକେନ୍ ପକୋଡ଼ା ଇତ୍ୟାଦି ଇତ୍ୟାଦି। ବଡ଼ ବଡ଼ ଘରେ ମଧ୍ୟ ଏହି ମଦ ପିଇବା ଯୋଗୁଁ ଅଶାନ୍ତି, ଆଉ ଘରେ ସ୍ତ୍ରୀ ଲୋକ ପ୍ରତିବାଦ କଲେ ଉଠିଲେ ବସିଲେ ଠିଆ ନାତ, ଦୁଲଦାଲ ଭୁସଭାସ। ଖଟିକିଆ ମୂଲିଆ ଘରେ ଉଭୟ ଚୁଟି ଧରାଧରି ହୋଇ ପଦାକୁ ବାହାରି ପଡ଼ି ସାହି ବସ୍ତ୍ରୀ ନୀତି ହାଟ କରିଦିଅନ୍ତି, ତ ଶିକ୍ଷିତ ଘରେ ଇଜ୍ଜତ ମହତ୍ତ୍ୱକୁ ରଖି ମାଡ଼ ଖାଇ ଅଣ୍ଟା ପିଠି ଦରଜରେ ଘରେ ଯାଇ ଶୋଇରହନ୍ତି। ଏହି ଅଶାନ୍ତି ବେଳେବେଳେ ଭୟଙ୍କର ରୂପ ଧାରଣ କରି ମାରିଦେବା ଅବା ମରିଯିବା ଘଟଣା ମଧ୍ୟ କିଛି କମ୍ ନାହିଁ। ମୁଁ ଅନେକ ମଦୁଆଙ୍କୁ ପଚାରିଛି ଏହାର କାରଣ, ପ୍ରକୃତରେ ମଦ କ'ଣ ପାଇଁ ପିଅନ୍ତି। ଅଧିକାଂଶ କହନ୍ତି ଟେନସନ୍ ଯୋଗୁଁ। ଯଦି ମଦ ପିଇଲେ ଟେନସନ୍ ଦୂର ହୋଇଯାଇଥାନ୍ତା, ତାହେଲେ ଥରେ ପିଇଦେଲେ ଆଉ ପିଇବାକୁ ଦରକାର ପଡ଼ନ୍ତାନି। ଆଉ ଟେନସନ୍ ନଥାଇ ଆପଣ କୁହନ୍ତୁ ବାହାଘରରେ କି ବ୍ରତ ଘରେ, ଏପରିକି ମଜା ମଜଲିସ୍ କଲାବେଳେ ମଧ୍ୟ ମଦ ପିଅନ୍ତି। ମୁଖ୍ୟ କଥା ହେଲା ନିଶା। ନିଶା ଆଜିକାଲି ଏତେ ରୂପରେ ଫୁଟି ଉଠିଲାଣି ଯେ ଗଞ୍ଜେଇ, ବିଡ଼ି, ସିଗାରେଟ୍, ପାନ, ହେରୋଇନ୍, ଚରସ ଇତ୍ୟାଦି ଅନେକ ରୂପରେ। ଆଉ ବେପାରୀ ଏହି ନିଶାକୁ ବଢ଼ାଇବା ପାଇଁ କେମିକାଲ, ଯାହାକି ପୁରାପୁରି ବିଷ, ମିଶାଇ ପକାନ୍ତି, ଆଉ ୟାକୁ ପିଇ ଶହ ଶହ ଲୋକ ମୃତ୍ୟୁମୁଖରେ ପଡ଼ିବା ଘଟଣା ମଧ୍ୟ କିଛି କମ୍ ନାହିଁ। ପ୍ରକୃତରେ ଯେଉଁମାନଙ୍କ ପାଖରେ ସାଧାରଣ ହିତାୟତ ଜ୍ଞାନର ଅଭାବ, ସେହିମାନେ ଏସବୁର ଆଶ୍ରା ନିଅନ୍ତି। ନିଶା ଖାଇବା ଦ୍ୱାରା ଟେନସନ୍ କମିବା ତ ଦୂରର ଥାଉ, ଟେନସନ୍ ବଢ଼ିବା ଆରମ୍ଭ ହୁଏ। ମଣିଷ ଥରେ ଏହି ନିଶାର ଅଭ୍ୟାସ ହେଲେ ତାକୁ କୌଣସି ଔଷଧ ମଧ୍ୟ କାମ କରେ ନାହିଁ। ସୁନାର ସଂସାର ଉଜୁଡ଼ିଯିବା ସୁନିଶ୍ଚିତ। ଏପରି କେତେକ ଗାଁ ଅଛି ଯେଉଁଠି ଅଧାରୁ ଅଧିକ ସ୍ତ୍ରୀ ଲୋକ ଅତି କମ୍ ବୟସରେ ମଧ୍ୟ ବିଧବା ଏହି ମଦ ଯୋଗୁଁ। ଆଉ ଥରେ ଏହି ମଦ ଖାଇବା ଅଭ୍ୟାସ ବା ଦେହସୁଆ ହୋଇଗଲେ ୟାକୁ ନିଶାଗ୍ରସ୍ତ କରିବା ପାଇଁ ଅଧିକରୁ ଅଧିକ ନିଶା ଖାଇବାକୁ ପଡ଼େ। ଏମିତି ଅଧିକରୁ ଅଧିକ ହୋଇ କ୍ୟାନ୍ସର, ପାରାଲିସିସ୍ ଭଳି ମାରାତ୍ମକ ରୋଗ ମଧ୍ୟ ଆକ୍ରମଣ କରେ, ଆଉ ଏହାର ନିରାକରଣ ମଧ୍ୟ ସମ୍ଭବ ନାହିଁ। ଆପଣ କହିଲେ ଘରେ ଯଦି ମୁରବୀମାନେ ମଦ ପିଇବେ ତେବେ ପିଲାଛୁଆ ଆଉ କ'ଣ ଶିଖିବେ? ମଦ ପିଇବା ଯୋଗୁଁ ପଇସାର ଅଭାବ, ଏହି ଅଭାବରୁ ଚୋରି, ଚୋରିରୁ ଜେଲ୍ ଦଣ୍ଡ, ଆଉ ସେତେବେଳକୁ ଯାଇ ନେଡ଼ିଗୁଡ଼ କହୁଣୀରେ ପହଞ୍ଚି ଯାଇଥିବ, ଆଉ ମୁଣ୍ଡ

0: ମଧ୍ୟ କିଛି ହେବାର ନାହିଁ। ମଦ ପିଇ କୋଉଠି ତଳିଆ କର୍ମଚାରୀ ଉପର ହାକିମକୁ ଗାଳିଗୁଲଜ କରୁଛି ତ କୋଉଠି ଉପର ହାକିମ ତଳିଆ କର୍ମଚାରୀ ଉପରେ ଅତ୍ୟାଚାର କରୁଛି। ନିଶା ଖାଇ କ୍ଷଣିକ ଉତ୍ତେଜନାରେ ମଣିଷ ଯିଏ କ'ଣ କରିପକାଏ ତାହା ନିଜ ଚିନ୍ତାର ବାହାରେ, ଆଉ ପଛକୁ ଚିନ୍ତା କଲାବେଳକୁ କିଛି ନଥାଏ। ଆଉ ଏଇ ମଦ ପିଇ ସଂସାରରୁ ପିଲା ହରାଏ ବାପା, ତ ସ୍ତ୍ରୀ ହରାଏ ସ୍ୱାମୀ, ଗାୟକ ହରାଏ ସ୍ୱର, ତ ବାୟକ ହରାଏ ତାଳ, ସଂସାରୀ ହରାଏ ସମ୍ପତ୍ତି, ତ ଗାଁ ଗଣ୍ଡା ସାହି ବସ୍ତିରେ ଇଜ୍ଜତ ମନ୍ଦ। ତେଣୁ ମୁଁ କହିବା କଥା ଟିକେ ଶୁଣନ୍ତୁ, ଆଉ ସେ ବିଷଗୁଡ଼ାକ ପିଅନ୍ତୁ ନାହିଁ, ନିଜର ଇଜ୍ଜତକୁ ରଖନ୍ତୁ, ଶାନ୍ତିରେ ରୁହନ୍ତୁ, ଆଉ ଅନ୍ୟକୁ ଶାନ୍ତିରେ ରହିବାକୁ ଦିଅନ୍ତୁ। ନହେଲେ ଟଙ୍କାଟର ପକାଇ କ୍ଷଣିକ ନିଶାରେ ମସଗୁଲ ହେଇ ପବନ ଦିଆ ବେଲୁନ ଭଳିଆ ଉଡ଼ିଲେ କେତେ ସମୟ କହିଲେ, ଆଉ କ୍ଷତି ଆପଣଙ୍କର ନା ଆମର?
1: ଶୁଣିମା ହେଉ। ଉପସ୍ଥାପନାରେ ଥିଲେ ଜଗନ୍ନାଥ ସେଠୀ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 103ତମ ଭାଗ।

ମୈତ୍ରେୟ ମୁନି କହୁଛନ୍ତି ଯେ ଉତ୍ତାନପାଦଙ୍କର ଦୁଇ ରାଣୀ ସୁନୀତି ଓ ସୁରୁଚି, ସୁରୁଚି ରାଜାଙ୍କର ଅତ୍ୟନ୍ତ ପ୍ରିୟତମା, ତାଙ୍କ ପୁତ୍ର ଉତ୍ତମ ରାଜାଙ୍କ କୋଳରେ ବସିଥିବା ବେଳେ ସୁରୁଚି ଧ୍ରୁବଙ୍କୁ ନାନା କଟୁ କଥା କହି ବିଦାୟ କରିଦେଲେ। ଧ୍ରୁବ କାନ୍ଦି କାନ୍ଦି ମାଙ୍କୁ ସମସ୍ତ କଥା କହନ୍ତେ ମା ସୁନୀତି ତାଙ୍କୁ ବିଷ୍ଣୁଙ୍କୁ ଆରାଧନା କରିବାକୁ କହିଲେ। ଏଥର ଧ୍ରୁବ ବନକୁ ଯାଇ କଠୋର ତପସ୍ୟା କରିବାକୁ ସ୍ଥିର କଲେ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣୁଥିଲେ ଏହାର 103ତମ ଭାଗ। ଆକାଶବାଣୀ ଜୟପୁର, ସମୟ ସନ୍ଧ୍ୟା 6:30। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମ ଶିଳ୍ପୀ ହେଲେ କବିତା କୃଷ୍ଣମୂର୍ତ୍ତି।

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଟକୁ ସ୍ୱୀକୃତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନଠାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅଟଳ ବନରେ ଚାରାରୋପଣ କରି ରାଜ୍ୟପାଳ କହିଛନ୍ତି, ପରିବେଶକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରି ନିଜର ଯୋଗଦାନ ରଖିବା ଆବଶ୍ୟକ। ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଅତିକମ୍ରେ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି। ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଯୁବପିଢ଼ି ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ ଏକାଡେମୀ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ୍ ୱାଟର ୱାର୍କସ୍ ଆସୋସିଏସନ୍ ଆଇଡବ୍ଲ୍ୟୁଡବ୍ଲ୍ୟୁଏର ସଭାପତି ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା ଯୋଗଦେଇ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ଦୃଢ଼ତାର ସହ ଅଗ୍ରଗତି କରୁଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ଗଢ଼ିତୋଳିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପାରମ୍ପରିକ ଚାଷ ପଦ୍ଧତି ପରିବେଶ ସୁରକ୍ଷାରେ ସହାୟକ ହେଉଥିବାରୁ ଏହାର ମୂଳତତ୍ତ୍ୱକୁ ଧ୍ୟାନରେ ରଖି ନୂତନ ପ୍ରଣାଳୀ ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବ୍ୟକ୍ତି, ସମାଜ ଓ ପରିବେଶ ପରସ୍କରର ପରିପୂରକ, ଏହାର ସନ୍ତୁଳନ ବଜାୟ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏହି ଅବସରରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପରିବେଶ ସୁରକ୍ଷା ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ପରିବେଶ ସୁରକ୍ଷା ସମ୍ପର୍କରେ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହନ୍ତି,
1: 2026 ମସିହାର ଯୋଉ ଥିମ୍ ବା ଭିତ୍ତି ବିଷୟବସ୍ତୁ ରଖାଯାଇଛି, ଇଂରାଜୀରେ କହିଲେ ଆମେ ତାକୁ କହିବା ଇନ୍ସପାୟର୍ଡ ବାଇ ନେଚର ଫର୍ କ୍ଲାଇମେଟ୍ ଫର୍ ଆୱାର ଫ୍ୟୁଚର। ଓଡ଼ିଆରେ ହେଲା ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତର ସୁରକ୍ଷା। ତ ଆମେ ଯାହା କିଛି ସୁରକ୍ଷା କରିବା, ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା, ତା ପ୍ରକୃତିକୁ ଜଡ଼ିତ କରିକି ପ୍ରକୃତିର ସୁରକ୍ଷା ମାଧ୍ୟମରେ ଏ ସମସ୍ତ କାର୍ଯ୍ୟକ୍ରମ ଆମକୁ ହାତକୁ ନେବାକୁ ପଡିବ। ପ୍ରକୃତିକୁ ଭିତ୍ତି କରିକି ଯୋଉ ବିଭିନ୍ନ ପନ୍ଥା ଆମେ ବାହାର କରିବା, ନେଚର ବେସ୍ଡ ସଲ୍ୟୁସନ୍ ହିଁ ଆମକୁ ଆଗକୁ ରାସ୍ତା କଢ଼େଇ ନେବ। ପରିବେଶ ସୁରକ୍ଷା କ୍ଷେତ୍ରରେ ସମଗ୍ର ବିଶ୍ୱର ଉତ୍ତରଦାୟିତ୍ୱ ଉତ୍ତର ପିଢ଼ି ଓ ଆଜିକା ପିଢ଼ି ଉପରେ ନ୍ୟସ୍ତ ରହିବ।
0: ବିପର୍ଯ୍ୟୟ ବିପଦ ହ୍ରାସ ନେଇ ପୁରୀଠାରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ତିନି ଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାକ୍ ସୂଚନା ସମ୍ପର୍କରେ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା

0: ହୋଇଥିଲା। ବ୍ରିକ୍ସ ରାଷ୍ଟ୍ରର ସଦସ୍ୟମାନେ ଆଜି ପୁରୀ କୋଣାର୍କ ବେଳାଭୂମି ସମେତ ରାମଚଣ୍ଡୀ ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଦର୍ଶନୀ ଦେଖିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଚାଷୀଙ୍କ ଆୟ ବୃଦ୍ଧି ଓ ରପ୍ତାନୀକୁ ବଢ଼ାଇବା ପାଇଁ ଓଡ଼ିଶା ଆମ୍ବର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିର ଆବଶ୍ୟକତା ରହିଛି। କୃଷି ଉତ୍ପାଦନ ବୃଦ୍ଧି ପାଇଁ ଫସଲ ବିବିଧିକରଣ, ଡାଲିଜାତୀୟ ଫସଲ, ତୈଳବୀଜ ଏବଂ ଔଷଧୀୟ ଗୁଣଯୁକ୍ତ ଫଳଚାଷ କରିବାକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ଉପଯୋଗୀ ଉଦ୍ୟାନ କୃଷିର ପ୍ରସାର ଏବଂ କ୍ଷେତ ବଞ୍ଚାଅ ଅଭିଯାନ ଅଧୀନରେ ଚାଷଜମିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶତାଧିକ ଚାଷୀ, ବିଶେଷଜ୍ଞ ଓ ପରିବେଶବିତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ 60ରୁ ଉର୍ଦ୍ଧ୍ୱ କିସମର ଆମ୍ବ ପ୍ରଦର୍ଶିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀତିନିଘଣ୍ଟ ଓ ବ୍ୟବସ୍ଥାବଳୀର ପରିଚାଳନାକୁ କମିଟି ଅନୁମୋଦନ କରିଛି। ନରେନ୍ଦ୍ର ପୁଷ୍କରିଣୀଠାରେ ଶ୍ରୀମନ୍ଦିର ପ୍ରଶାସନରେ ଏକ ସ୍ଥାୟୀ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ, ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା, ସେବାୟତ ଆବାସ ଯୋଜନା ପାଇଁ ଅନ୍ୟତ୍ର ଜମି ଚିହ୍ନଟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିବଣତି କାର୍ଯ୍ୟକୁ ଆଗାମୀ ନୀଳାଦ୍ରି ବିଜେ ନୀତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଦିନ ସ୍ଥିର କରାଯାଇ ଗଣତିମଣତି କାର୍ଯ୍ୟ ପୁନଃ ଆରମ୍ଭ କରାଯିବ। ଅଳଙ୍କାରଗୁଡ଼ିକର ଫଟୋ ଓ ଭିଡ଼ିଓଗ୍ରାଫି ଓ 3D ମ୍ୟାପିଂ ପରେ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ପରିଚାଳନା କମିଟି ଆଜି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ।
0: ବୈଠକରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଭୁବନେଶ୍ୱର ସ୍ଥାନୀୟ ନିର୍ମାଣ ସୌଧଠାରେ ରାଜ୍ୟସ୍ତରୀୟ ଅବକାରୀ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଛନ୍ତି, ବେଆଇନ ନିଶା କାରବାର ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପେସାଦାର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ନୂଆ ନିଯୁକ୍ତି, ବିଭିନ୍ନ ଜୋନ୍ରେ ଥିବା ସମସ୍ୟାର ସମାଧାନ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପ୍ରମୁଖ ଶାସନ ସଚିବ ଆର୍ଏସ୍ ଗୋପାଳନ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରଶାସନିକ ସଂସ୍କାର ବିଷୟରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ମାର୍କଫେଡ୍ ପକ୍ଷରୁ ମାର୍ଶାଘାଇ ବ୍ଲକର ନୀଳାଦ୍ରିପୁରଠାରେ ସରକାରୀ ସ୍ତରରେ ରବି ଜାତୀୟ ଫସଲ ଚାଷୀମାନଙ୍କଠାରୁ କ୍ରୟ କରାଯାଉଛି। ଏହାଫଳରେ ଚାଷୀମାନଙ୍କର ଆୟ ବୃଦ୍ଧି ହୋଇପାରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡ଼ପଡ଼ା ଗୋଦାବରୀଶ ମିଶ୍ର ନୋଡାଲ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଚାରାରୋପଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାୟଗଡ଼ା ସଦର ମହକୁମା ମୁନିଗୁଡ଼ା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ପୌର ପରିଷଦ ଆନୁକୂଲ୍ୟରେ ପରିମଳ ଉଦ୍ୟାନର ମୁଖ୍ୟ ଫାଟକ, ମୋ ବଗିଚା, ୱେଷ୍ଟ ଟୁ ୱଣ୍ଡର ପାର୍କ ଏବଂ ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ କରାଯାଇଛି। ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ 11ତମ କୃଷି ଜନଗଣନା ସମ୍ବନ୍ଧୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଜି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସଚେତନତା ରଥ

0: ଉଦ୍ଘାଟନ କରିଛନ୍ତି। ପାଣିପାଗ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 25 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟକୁ ସ୍ୱୀକୃତି। ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସବୁଜ ବିଶ୍ୱ ସମୃଦ୍ଧ ଭବିଷ୍ୟତ। ଆଲେଖ୍ୟ ଡକ୍ଟର ଗିରିଶ ପ୍ରସାଦ ସ୍ୱାଇଁ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ପ୍ରତିହତ କରିବା ମିଳିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର 13 ନମ୍ବର ଲକ୍ଷ୍ୟକୁ ପ୍ରତିନିଧିତ୍ୱ କରେ। ଏହା ବିଶ୍ୱ ଉଷ୍ମତାକୁ ବନ୍ଦ କରିବା, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ଏବଂ ଜଳବାୟୁ ସମ୍ବନ୍ଧୀୟ ବିପଦ ପ୍ରତି ସ୍ଥିରତା ସୃଷ୍ଟି କରିବା ପାଇଁ ଜରୁରୀ ପଦକ୍ଷେପ ଉପରେ ଧ୍ୟାନ ଦିଏ। ବିଶ୍ୱବ୍ୟାପୀ ବର୍ତ୍ତମାନର ଅଭିଯାନଗୁଡ଼ିକ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ବିଶ୍ୱବ୍ୟାପୀ ଆହ୍ୱାନ ଉପରେ ଗୁରୁତ୍ୱ ଦେଉଛି। ବିକାଶଶୀଳ ଦେଶଗୁଡ଼ିକ ପାଇଁ ଜଳବାୟୁ ପରିବର୍ତ୍ତନର ପରିଣାମକୁ ପ୍ରତିହତ କରିବା ଅତ୍ୟନ୍ତ ଜରୁରୀ, କାରଣ ସେମାନେ ବିଶ୍ୱ ଉଷ୍ମତାର ସବୁଠାରୁ ଗମ୍ଭୀର ପ୍ରଭାବର ସମ୍ମୁଖୀନ ହେଉଛନ୍ତି ଏବଂ ବ୍ୟବସ୍ଥାର ପୁନଃ ପ୍ରବର୍ତ୍ତନ ପାଇଁ ସେମାନଙ୍କ ପାଖରେ କମ୍ ସମ୍ବଳ ଅଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସର୍ବନିମ୍ନ ପ୍ରଭାବ ସତ୍ତ୍ୱେ ବିକାଶଶୀଳ ଦେଶଗୁଡ଼ିକ ଦୀର୍ଘକାଳୀନ ମରୁଡ଼ି, ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଏବଂ ସମୁଦ୍ର ସ୍ତର ବୃଦ୍ଧି ପରି ପାଗର ପ୍ରଭାବ ସାମ୍ନା କରନ୍ତି। ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁଁ ହେଉଥିବା ସମସ୍ତ ମୃତ୍ୟୁର 2/3 ଅଧିକ ଏହି ଅଞ୍ଚଳଗୁଡ଼ିକରେ ଘଟେ। ଦ୍ୱିତୀୟ କାରଣ ହେଉଛି ଅର୍ଥନୈତିକ ଏବଂ କୃଷି ନିର୍ଭରଶୀଳତା। ବିକାଶଶୀଳ ବିଶ୍ୱର ଜନସଂଖ୍ୟାର ଏକ ବୃହତ୍ ସଂଖ୍ୟା ବଞ୍ଚିବା ଏବଂ ଆୟ ପାଇଁ କୃଷି ଉପରେ ବହୁତ ନିର୍ଭର କରିଥାନ୍ତି। ଜଳବାୟୁ ବର୍ଷା ଧାରାକୁ ବ୍ୟାପକ ଭାବରେ ପରିବର୍ତ୍ତନ କରେ ଏବଂ ଫସଲ ନଷ୍ଟ କରେ, ଗୁରୁତର ଖାଦ୍ୟ ଏବଂ ଜଳ ଅସୁରକ୍ଷା ସୃଷ୍ଟି କରେ ଏବଂ ସ୍ଥାନୀୟ ଅର୍ଥନୀତିକୁ ପଙ୍ଗୁ କରିଦିଏ। ଉଷ୍ମ ତାପମାତ୍ରା ରୋଗ ଜୀବାଣୁ ବାହକଙ୍କ ବିସ୍ତାର ତ୍ୱରାନ୍ୱିତ କରେ, କୋଟି କୋଟି ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ, ଜ୍ୱର ଭଳି ସଂକ୍ରାମକ ରୋଗର ଶିକାର କରେ। ଅଧିକନ୍ତୁ ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ହେତୁ ଏହି ଦେଶଗୁଡ଼ିକ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ସଂଘର୍ଷ କରନ୍ତି। ପରିଣାମ ସ୍ୱରୂପ ସ୍ଥାନାନ୍ତର ପ୍ରାୟତଃ ରାଜନୈତିକ ଅସ୍ଥିରତା ଏବଂ ସ୍ଥାନୀୟ ଦ୍ୱନ୍ଦ୍ୱକୁ ପ୍ରୋହାହିତ କରୁଛି। ବିକାଶଶୀଳ ଦେଶଗୁଡ଼ିକ ନିରନ୍ତର ବିପର୍ଯ୍ୟୟ ଏବଂ ପୁନଃ ନିର୍ମାଣର ଏକ ବିନାଶକାରୀ ଚକ୍ରରେ ଫସି ରହିଛନ୍ତି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନର ସ୍ତର ବୃଦ୍ଧି ପାଇବା ସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଗମ୍ଭୀରତାର ସହ ବୃଦ୍ଧି ପାଉଛି। ଖାଦ୍ୟ ଉତ୍ପାଦନ କରିବାର କ୍ଷମତା, ବାସସ୍ଥାନ, ସୁରକ୍ଷା ଏବଂ କାର୍ଯ୍ୟକୁ ପ୍ରଭାବିତ କରିପାରେ। ବିକାଶଶୀଳ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି, ଯେଉଁଥିରେ ସେମାନେ ସବୁଠାରୁ କମ୍ କ୍ଷତି ଘଟାଇଛନ୍ତି। ଭାରତ ନିର୍ଗମନରୁ ଆର୍ଥିକ ଅଭିବୃଦ୍ଧିର ପ୍ରାରମ୍ଭିକ ଲକ୍ଷ୍ୟ ହାସଲ କରି ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି। ସ୍ୱଚ୍ଛ ଶକ୍ତିରେ ନିବେଶ ଏବଂ ତୃଣମୂଳ ନୀତି ଦ୍ୱାରା ପରିଚାଳିତ ଭାରତ ଦ୍ରୁତଗତିରେ ସ୍ଥାୟୀ ବିକାଶ ପାଇଁ ଏକ ବିଶ୍ୱ ମଡେଲରେ ପରିଣତ ହେଉଛି। ମହତ୍ତ୍ୱାକାଂକ୍ଷୀ ନବୀକରଣୀୟ ଶକ୍ତି ମାଧ୍ୟମରେ ଭାରତ ନିଜକୁ ଏକ ନବୀକରଣୀୟ ଶକ୍ତିକେନ୍ଦ୍ର ଭାବରେ ସୁଦୃଢ଼ କରିଛି ଏବଂ 2030 ସୁଦ୍ଧା 500 ଗିଗାୱାଟ୍ ଅଣଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ଲକ୍ଷ୍ୟ ପୋଷଣ କରୁଛି। ଭାରତ ସହଯୋଗମୂଳକ ପଦକ୍ଷେପର ନେତୃତ୍ୱ ନେଇ ସକ୍ରିୟ ଭାବରେ ଅନ୍ତର୍ଜାତୀୟ ଜଳବାୟୁ ରଣନୀତି ଗଠନ କରୁଛି ଓ ବିଶ୍ୱସ୍ତରରେ ଖର୍ଚ୍ଚ ଦକ୍ଷ ସୌର ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିବା ପାଇଁ 100ରୁ ଅଧିକ ଦେଶକୁ ସଂଯୋଗ କରୁଛି। ଭାରତ ଏକ ଅନ୍ତର୍ଜାତୀୟ ସହଭାଗିତା ନିଶ୍ଚିତ କରୁଛି, ଯଦ୍ୱାରା ବିଶ୍ୱ ଭିତ୍ତିଭୂମି ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବକୁ ସହ୍ୟ କରିପାରିବ। ଆମ ଦେଶ ପରିବେଶ ସଚେତନ ଅଭ୍ୟାସ ଯେପରିକି ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ହ୍ରାସ କରିବା କିମ୍ବା ପଞ୍ଚତାରକା ଶକ୍ତି ଦକ୍ଷ ଉପକରଣ ବ୍ୟବହାର କରିବା ଗ୍ରହଣ କରିବାକୁ ଉତ୍ସାହିତ କରୁଛି। ଜଙ୍ଗଲ, ଜୈବ ବିବିଧତା ଏବଂ ପରିବେଶ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମ ଦେଶକୁ ଆଜି ଆଗାମୀ ବିଶ୍ୱ ନିର୍ମାଣରେ ଏକ ଅଗ୍ରଣୀ ଭୂମିକା ଦେଇଛି। ଭାରତ ଜଳବାୟୁ ଅନୁକୂଳ କାର୍ଯ୍ୟକ୍ରମ ପ୍ରବର୍ତ୍ତନରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଉଭା ହେଉଛି ଏବଂ ନିଜର ଜଳବାୟୁ ପ୍ରତିବଦ୍ଧତା ପୂରଣ କରିବାରେ ଶ୍ରେଷ୍ଠ ଜି

ଟି ପ୍ରଦର୍ଶନକାରୀଙ୍କ ମଧ୍ୟରେ ନିରନ୍ତର ସ୍ଥାନ ପାଇଛି। ନବୀକରଣୀୟ ଶକ୍ତିକୁ ବୃଦ୍ଧି କରି ତୃଣମୂଳ ସ୍ତରରେ ସ୍ଥିରତାକୁ ଆଗେଇ ନେଇ ଏବଂ ଜଳବାୟୁ ନ୍ୟାୟ ପାଇଁ ସମର୍ଥନ କରି ଭାରତ ଦୃଢ଼ ପରିବେଶଗତ ଲକ୍ଷ୍ୟ ସହିତ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ସନ୍ତୁଳିତ କରୁଛି। ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିଭିଭୂମି ପାଇଁ ମେଣ୍ଟ ସମେତ ଅନ୍ତର୍ଜାତୀୟ ପରିବେଶଗତ ପଦକ୍ଷେପଗୁଡ଼ିକର ନେତୃତ୍ୱ ନେଇଛି। ଆମ ରାଜ୍ୟ ଓଡ଼ିଶା ମଧ୍ୟ ଜାତୀୟ ପରିବର୍ତ୍ତନରେ ଯୋଗଦାନ ଦେଉଛି। ବୈଦ୍ୟୁତିକ ଯାନବାହନକୁ ପ୍ରୋହାହିତ କରିବା, ସବୁଜ ହାଇଡ୍ରୋଜେନ୍ରେ ନିବେଶ ଏବଂ ସୌର ମାଇକ୍ରୋ ଗ୍ରିଡ୍ ବିସ୍ତାର କରିବା ପଦକ୍ଷେପ।

ଶେଷ ହେଲା ଆଜିର ପ୍ରସଙ୍ଗ। ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ସମୟ ରାତି 7। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ।

ଜନ୍ମଦାତା ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଚିତ୍ତରଞ୍ଜନ ଜେନା ଏବଂ ଏଚ୍ପି ଗୀତା। ବୃନ୍ଦାବନ ଜେନାଙ୍କ ଗୀତ, ସଙ୍ଗୀତ ଉପେନ୍ଦ୍ର କୁମାର।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ମା ଓ ମମତା, ଏହି ଚଳଚ୍ଚିତ୍ରରେ ଅକ୍ଷୟ ମହାନ୍ତି ଏବଂ ଲୀଲା। ଅକ୍ଷୟ ମହାନ୍ତିଙ୍କ ଗୀତ, ସଙ୍ଗୀତ ଭୁବନ ହରି।

0: ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆପଣମାନେ ପୁଣିଥରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆମ କେନ୍ଦ୍ରରୁ ଆଜି ରାତି 8ଟାରେ ଆକାଶବାଣୀ ଜୟପୁର। ସମୟ ରାତି 7ଟା ବାଜି 15 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ

0: ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତାବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। 2025-26 ଆର୍ଥିକ ବର୍ଷରେ ଦେଶର ଜିଡିପି 7.7% ବୃଦ୍ଧି ନେଇ ଆକଳନ। ଗିଲଗିଟ୍ ବାଲ୍ତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ୱଷ୍ଟ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଏବଂ କେରଳମ୍ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମଗ୍ର ବିଶ୍ୱ ଏକ ସବୁଜ ଭବିଷ୍ୟତ ଦିଗକୁ ଅଗ୍ରଗତି କରୁଛି। ଦେଶରେ ମଧ୍ୟ ଏ କ୍ଷେତ୍ରରେ ସରକାର ସଫଳତାର ସହ କାର୍ଯ୍ୟ କରୁଥିବାବେଳେ ସମଗ୍ର ବିଶ୍ୱ ପ୍ରତି ଏ ଦିଗରେ ଭାରତର ସକ୍ରିୟ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟ ଗସ୍ତ କରି ସୁରତଠାରେ ପ୍ରଧାନମନ୍ତ୍ରୀ 18,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଭାରତ ସବୁଜ ଭବିଷ୍ୟତ ଦିଗରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ଅଗ୍ରସର ହେଉଛି। ଅବସରରେ ସବୁଜ ଭବିଷ୍ୟତ କ୍ଷେତ୍ରରେ ଗୁଜରାଟର ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ବହୁ ବର୍ଷ ଆଗରୁ ଏ ଦିଗରେ ରାଜ୍ୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇ ସାରିଛି। ଶତାବ୍ଦୀର ପ୍ରାରମ୍ଭରେ ଗୁଜରାଟରେ ଏକ ଉତ୍ସର୍ଗୀକୃତ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରତିଷ୍ଠା କରାଯାଇଥିଲା। ଦେଶର ପ୍ରଥମ ସୌରଶକ୍ତି ଚାଳିତ ପାର୍କ ରାଜ୍ୟର ପାତାନ ଜିଲ୍ଲା ଅନ୍ତର୍ଗତ ଚାରଙ୍କା ଗ୍ରାମରେ ସ୍ଥାପିତ ହୋଇଥିଲା। ଦେଶର ଅକ୍ଷୟ ଶକ୍ତି ଅଭିଯାନ ଦିଗରେ ସମ୍ପୃକ୍ତ ସ୍ଥାନଟିକୁ ଏକ ଐତିହାସିକ ସ୍ଥଳ ରୂପେ ରୂପାନ୍ତରିତ କରାଯାଇଥିଲା ବୋଲି ଶ୍ରୀ ମତବ୍ୟକ୍ତ କରିଛନ୍ତି।
1: ଦୁନିଆ ଅବ ହରିତ ଯୁଗ କି ତରଫ ଗ୍ରୀନ ଫ୍ୟୁଚର କି ତରଫ ବହୁତ ହି ସାବଧାନ ହୋ ଚୁକି ହୈ। ଭାରତ ବି ଗ୍ରୀନ ଗ୍ରୋଥ ପର ବହୁତ ଅଧିକ କାମ କର ରହା ହୈ। और इसमें भी गुजरात राज्य है जिसने इस शताब्दी के प्रारंभ में ही सरकार में क्लाइमेट चेंज का अलग डिपार्टमेंट बनाया था। और गुजरात के चारणका गांव में भारत का पहला सोलर पार्क भी बनाया गया था।
0: ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ଶକ୍ତିଜନିତ ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପରିପ୍ରେକ୍ଷୀରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା କେତେ ଜରୁରୀ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି। ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଭାରତ ସୁରକ୍ଷିତ ରହିଛି। ପ୍ରାୟ 12 ବର୍ଷ ତଳେ ଦେଶରେ ଖୁବ୍ କମ୍ ପରିମାଣର ଶକ୍ତି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଭାରତ ବିଶ୍ୱର ପ୍ରଥମ 5ଟି ଦେଶ ମଧ୍ୟରେ ସ୍ଥାନିତ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ये दिखाता है कि एनर्जी के मामले में आत्मनिर्भरता कितनी जरूरी है। और बीते 12 वर्षों में देश ने जो कैपेसिटी तैयार की है उसका कितना बड़ा महत्व है। 12 वर्ष पहले भारत में सौर ऊर्जा का उत्पादन नाम मात्र का था। आज हम दुनिया के टॉप 5 देशों में से एक हैं।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଲୋକାର୍ପଣ ହୋଇଥିବା ବିଭିନ୍ନ ସଡ଼କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କର ଜୀବନଶୈଳୀର ମାନ ଏବଂ ଅଭିବୃଦ୍ଧି ଉନ୍ନତ ହୋଇପାରିବ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ମିଳିତ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଦେଶର ସହରଗୁଡ଼ିକ ସହିତ ଗ୍ରାମଗୁଡ଼ିକର ମଧ୍ୟ ସମାନ୍ତରାଳ ଭାବେ ବିକାଶ ହୋଇପାରିଲେ ଏହି ସ୍ୱପ୍ନ ସାକାର ହୋଇପାରିବ। ଆଧୁନିକ ସଂଯୋଗୀକରଣ ଉପରେ ଆଲୋକପାତ କରି ସମାଜର ଶେଷ ବର୍ଗର ଲୋକଙ୍କ ନିକଟରେ ଯେଭଳି ଏହାର ସୁବିଧା ପହଞ୍ଚପାରିବ ତାହା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଦେଶର ସର୍ବୋତ୍ତମ ସ୍ୱଚ୍ଛ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ସୁରତରେ ଅବସ୍ଥାନ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ସ୍ୱପ୍ନ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ତେବେ ଦେଶର ସାମଗ୍ରିକ ବିକାଶ ହାସଲ କରିବା ପୂର୍ବରୁ ସର୍ବପ୍ରଥମେ ଦେଶକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଜି ତ୍ରିପୁରାର ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ଲଙ୍କାମୁରା ସୀମା ଆଉଟପୋଷ୍ଟଠାରେ ଅନୁଷ୍ଠିତ ପ୍ରହରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ମତ ବ୍ୟକ୍ତ କରିଛନ୍ତି। ଦେଶରୁ ଔଷଧ, ମାନବ ଓ ଗୋରୁ ଚାଲାଣ ଭଳି ବହୁମୁଖୀ ବିପଦଗୁଡ଼ିକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଏଥିସହିତ ସମଗ୍ର ଯୁବ ସମାଜକୁ ନିଶାଦ୍ରବ୍ୟ କାରବାରରୁ ଦୂରେଇ ରଖିବା ସହିତ ନକଲି ନୋଟ୍ ମାଧ୍ୟମରେ ଜାତୀୟ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ଅପଚେଷ୍ଟାକୁ ମଧ୍ୟ ରୋକିବା ଜରୁରୀ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସମସ୍ତ ପ୍ରକାର ସୀମାପାର ଅନୁପ୍ରବେଶ ଏବଂ ଚୋରା ଚାଲାଣକୁ ରୋକିବା ଲାଗି କେନ୍ଦ୍ର ସରକାର

0: ସୀମା ପରିଚାଳନାକୁ ଏକ ସ୍ମାର୍ଟ ସୀମା ପ୍ରକଳ୍ପରେ ରୂପାନ୍ତରିତ କରିବା ଦିଗରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛନ୍ତି। ଏହି ସ୍ମାର୍ଟ ସୀମା ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଆଞ୍ଚଳିକ ଭୂ ରାଜନୈତିକ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ତ୍ରିପୁରା, ପଶ୍ଚିମବଙ୍ଗ ଓ ବିହାରର ସୀମା ଦେଶ ଅନୁପ୍ରବେଶ ରୋକିବା ଲାଗି ଜନସଂଖ୍ୟାଜନିତ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି।
1: चाहे पश्चिम बंगाल हो, चाहे बिहार हो, जनसांख्यिकी का परिवर्तन हम सीमा के छिद्रों के माध्यम से नहीं होने देंगे। ये हमारा अटल विश्वास है और अटल संकल्प भी है। ये जनसांख्यिकी के परिवर्तन को रोकने के लिए बाड़ लगाई गई है।
0: आपण माने संवाद सुनुछंती आकाशवाणी रो। ଦେଶର ପ୍ରକୃତ ସାମଗ୍ରିକ ଘରୋଇ ଉତ୍ପାଦ 2025-26 ଆର୍ଥିକ ବର୍ଷରେ 7.7% ବୃଦ୍ଧି ପାଇବାର ଆକଳନ କରାଯାଇଛି। ତେବେ 2024-25 ଆର୍ଥିକ ବର୍ଷରେ ଏହା 7.1% ରହିଥିଲା ବୋଲି ପରିସଂଖ୍ୟାନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ବାର୍ଷିକ ଜିଡିପିର ପ୍ରୋଭିଜନାଲ୍ ଆକଳନ ଏବଂ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତ୍ରୈମାସିକ ଆକଳନ ସମ୍ପର୍କିତ ଏକ ବିବୃତ୍ତି ମନ୍ତ୍ରଣାଳୟ ଜାରି କରିଛି। ଚଳିତ ଆର୍ଥିକ ବର୍ଷରେ ପ୍ରକୃତ ଜିଡିପି 323,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବାର ଆକଳନ କରାଯାଇଥିବା ବେଳେ ଗତବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ଥିଲା 299,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବିଶେଷକରି କୃଷି ଓ ମତ୍ସ୍ୟଚାଷ ଭଳି ପ୍ରାଥମିକ କ୍ଷେତ୍ରରେ 3.2% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି। ଏଥିସହିତ 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ପ୍ରକୃତ ଜିଡିପି 7.8% ବୃଦ୍ଧି ପାଇବାର ଆକଳନ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ଦେଶର ଜିଡିପି ଅଭିବୃଦ୍ଧି ହାର 7.7% ହେବା ସହିତ ଚତୁର୍ଥ ତ୍ରୈମାସିକରେ 7.8%କୁ ଛୁଇଁବାର ଆକଳନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅର୍ଥବ୍ୟବସ୍ଥାର ଅନ୍ତର୍ନିହିତ ଶକ୍ତିର ପ୍ରତିଫଳନ ବୋଲି ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, 140 କୋଟି ଭାରତୀୟଙ୍କର କଠିନ ପରିଶ୍ରମ ଏବଂ ସଂସ୍କାରମୂଳକ ପଦକ୍ଷେପର ସଫଳତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଭାରତର ଅଭିବୃଦ୍ଧି ଗତି ସଶକ୍ତ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହିତ ଦେଶରେ ଜୀବନଶୈଳୀର ମାନ ଏବଂ ବ୍ୟବସାୟିକ କାର୍ଯ୍ୟକୁ ଅଧିକ ସରଳ କରିବା ଦିଗରେ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଷ୍ଟ କରିଛନ୍ତି। ତଥାକଥିତ ଗିଲଗିଟ୍ ବାଲ୍ତିସ୍ତାନ ବିଧାନସଭା ଲାଗି ସାଧାରଣ ନିର୍ବାଚନ କରାଇବା ଦିଗରେ ପାକିସ୍ତାନର ଯୋଜନା ବିରୁଦ୍ଧରେ ଭାରତ ଦୃଢ଼ ପ୍ରତିବାଦ କରିଛି। ଏହି ଗିଲଗିଟ୍ ବାଲ୍ତିସ୍ତାନ ଭାରତୀୟ ଅଞ୍ଚଳର ହୋଇଥିବା ବେଳେ ପାକିସ୍ତାନ ଏହାକୁ ବେଆଇନ ଭାବେ ନିଜ ଅକ୍ତିଆରରେ ରଖିଛି। ସେଠାରେ ଆସନ୍ତା 7 ତାରିଖ ଦିନ ନିର୍ବାଚନ ହେବାର କାର୍ଯ୍ୟସୂଚୀ ରହିଛି। ତେବେ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଗିଲଗିଟ୍ ବାଲ୍ତିସ୍ତାନ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ୱଷ୍ଟ କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶିଶିର ଖାନାଲ ଏକ ତିନିଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କରଙ୍କ ନିମନ୍ତ୍ରଣ କ୍ରମେ ସେ ଆସିଥିବା ଜଣାଯାଇଛି। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଦୁଇ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଆସନ୍ତାକାଲି ଆଲୋଚନା ହେବ। ବିଶେଷକରି ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। କେରଳ ସ୍ୱର୍ଶ କରିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ଇତିମଧ୍ୟରେ ଆରବ ମହାସାଗରର ପୂର୍ବ କେନ୍ଦ୍ରାଞ୍ଚଳ ଏବଂ ପଶ୍ଚିମ କେନ୍ଦ୍ରାଞ୍ଚଳର ଅନେକ ସ୍ଥାନ ସମେତ ଗୋଆ କର୍ଣ୍ଣାଟକର କେତେକ ଅଞ୍ଚଳରେ ପ୍ରବେଶ କରିସାରିଛି। ଆଜି ଏଥିଲାଗି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ତାମିଲନାଡୁରେ ମଧ୍ୟ ଅନୁକୂଳ ପରିବେଶ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି କେନ୍ଦ୍ରୀୟ ଆରବ ମହାସାଗର, କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ଏବଂ ଗୋଆ, ତାମିଲନାଡୁ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଅବଶିଷ୍ଟ ସ୍ଥାନରେ ମୌସୁମୀ ପ୍ରବେଶ କରିବା ଲାଗି ଅନୁକୂଳ ପରିବେଶ ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ ଏବଂ କେରଳ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

0: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜିର ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ଭାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୋଟର ତାଲିକାକୁ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ବୁଥ୍ସ୍ତରୀୟ ଅଧିକାରୀମାନେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ ଓ ସତ୍ୟପାଠ କରିବେ। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ବିଭିନ୍ନ ୱାର୍ଡ ପରିଦର୍ଶନ କରି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଯୋଗ୍ୟ ମତଦାତାଙ୍କୁ ଏହି ଅଭିଯାନରେ ସହଯୋଗ କରିବା ସହ ଭୋଟର ତାଲିକାରେ ନାମ ନ ଥିଲେ ଆବେଦନ କରିବାକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ଏ ସମ୍ପର୍କରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର କହିଛନ୍ତି
2: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନର କାମ 30 ମେ'ରୁ ଆରମ୍ଭ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଏବଂ ଏହି 30 ତାରିଖଠାରୁ ଆମର ଯେଉଁ ବୁଥ୍ ଲେଭେଲ ଅଫିସର୍ସ ଅଛନ୍ତି ସେ ସମସ୍ତ ବୁଥ୍ ଲେଭେଲ ଅଫିସର୍ସ ପରିଗଣନା ଫର୍ମ ଯେଉଁ ଏନ୍ୟୁମେରେସନ ଫର୍ମ ଅଛି ଏଇଟା ଭୋଟରଙ୍କର ଯେଉଁ ଡାଟା ଅଛି ଭୋଟର ଡାଟା ତାକୁ ଫିଲ୍ଅପ୍ କରିକିରି ସମସ୍ତ ଘର ଘର ବୁଲୁଛନ୍ତି ଏବଂ ଯେଉଁଠି ତଥ୍ୟ ଭୋଟରଙ୍କର ଆହୁରି ଅଧିକା ଦରକାର ସେଟା ପଚାରିକି ବୁଝିକି ତାକୁ ଫିଲ୍ଅପ୍ କରିକି ଗୋଟେ ଫର୍ମ ଆକ୍ନଲେଜମେଣ୍ଟ ରୂପେ ଭୋଟରଙ୍କୁ ଦେଉଛନ୍ତି ଆଉ ଗୋଟେ ଫର୍ମ ଫିଲ୍ଡ ଇନ୍ ଫର୍ମ ଆମ ଅଫିସରେ ଆଣିକି ଦାଖଲ କରୁଛନ୍ତି ଏବଂ ଏହି କାର୍ଯ୍ୟକ୍ରମକୁ ଆମର ସମସ୍ତ ଏଇଆର୍ଓ ସୁପରଭାଇଜର୍ସ ଆମର ଯେଉଁ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର୍ସ ଅଛନ୍ତି ଏମାନେ ସମସ୍ତେ ତାକୁ ତଦାରଖ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ 1489 ବୁଥ୍ ଅଛି ଏବଂ ସେତିକି ବୁଥ୍ ଲେଭେଲ ଅଫିସର୍ସ ବି ଅଛନ୍ତି ପାଖାପାଖି 400 ସୁପରଭାଇଜରୀ ଅଫିସର୍ସ ଅଛନ୍ତି ଯେଉଁମାନେ କି ବିଏଲ୍ଓଙ୍କ କାମକୁ ତଦାରଖ କରୁଛନ୍ତି। ବିଏଲ୍ଓ ମାନଙ୍କର ଆପ୍ ଦ୍ୱାରା ସେମାନେ ତାଙ୍କର ଡାଟା ପଠାଉଛନ୍ତି ଅପଡେଟ୍ କରୁଛନ୍ତି ଏବଂ ପାଖାପାଖି ଆମର ଯେତିକି ଭୋଟର ଅଛନ୍ତି ତାର ପାଖା 10%ରୁ ଉର୍ଦ୍ଧ କାଲି ସୁଦ୍ଧା ଆମର ଡିଷ୍ଟ୍ରିବ୍ୟୁସନ୍ ହୋଇଯାଇଛି ଭୋଟର୍ସମାନଙ୍କ ପାଖରେ।
1: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମୀକ୍ଷା କରାଯାଇଥିଲା। ବାଲ୍ୟ ବିବାହ ନିରାକରଣ ଅଙ୍ଗନବାଡ଼ି କେନ୍ଦ୍ରର ଭିଭିଭୂମି ବିକାଶ ପାନୀୟ ଜଳ ପୁଷ୍ଟିକର ଖାଦ୍ୟ ଗ୍ରାମ୍ୟ ସଡ଼କ ମରାମତି ଏବଂ ଲକ୍ଷ୍ମୀପତି ଦିଦି ଯୋଜନା ଉପରେ ବିଶେଷ ଆଲୋଚନା ହୋଇଥିଲା। ସାଂସଦ କେନ୍ଦ୍ରୀୟ ଅନୁଦାନର ସଠିକ୍ ବ୍ୟବହାର ଓ ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜନଗର ବ୍ଲକର ତାଳଚୁଆ ଓ ବାଘମାରୀ ପଞ୍ଚାୟତରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁନାମୀ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଛି। 5ଟି ଗ୍ରାମର 4000ରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ସୁନାମୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପୂର୍ବ ସଚେତନତା ପ୍ରସାରଣ ଓ ଜରୁରୀକାଳୀନ ପରିଚାଳନା ସମ୍ପର୍କରେ ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନା ଭିଭିଭୂମି ବିକାଶ ୟୁନିଫର୍ମ ବଣ୍ଟନ ଓ ବିଭିନ୍ନ ପେନ୍ସନ୍ ମାମଲାର ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଗୁଣାତ୍ମକ ଶିକ୍ଷା ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟର ଶୀଘ୍ର ସମାପନ ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
0: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ

0: ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ସମୟ ରାତି 7:31।
2: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
3: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
2: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
2: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
2: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
3: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
1: ପ୍ରଚାର କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ଗାୟତ୍ରୀ ସାହୁ ଏବଂ ସୁବ୍ରତ ସାମନ୍ତରାୟ।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ହେଡି କିଏ ଦୁଶୁନାହାନ୍ତି, ବୈଠକ ଘର ଖାଲି ଖାଲିକା ଅଛି, କେତେ ବେଳଠୁ ଆସିକି ବସିଲେଣି ସିନା, କୁଆଡେ ଗଲେ କି ସବୁ?
2: କାହାକୁ କଣ କହିବା କୁହ, ଏ ଖରା କୋଉ ବିରବିରା ଲାଗୁଛି ନା, କୁହନ ଘରୁ ବାହାରିକିନା ଏତିକି ବାଟ ଆଇଲା ବେଳକୁ ଲୋକ ପୁରା ଝାଳରେ ଗାଧେଇ ଯିବାର ହଉଛି।
1: ଓହୋ, ସତ କଥା, କୁଆଡେ ଯାଇଥିଲ ଯେ ତମେ ଏତେବେଳକୁ ଆସିଲ, ପୁରା ଝାଳ ନାଳ ହେଇକି ଆସିଛ?
2: ସେଟା ତ କହୁଛି, ଘରୁ ବାହାରିଲି ଗାଧେଇକି ନା ଆହୁରି ହେନା କାକର ପାଣିରେ ଗାଧେଇଲି, ବାଟେ ବାଟେ ବୈଠକ ଘରକୁ ପଳେଇ ଆଇଲି। ଭାଇ ଭଉଣୀ ମାନେ ଆସିକିନା ଜଗିଥିବେ ବୋଲିକିନା ଫ୍ୟାନ୍ଟା ଲଗ, ବୈଠକ ଘର କଥା ଆରମ୍ଭ କରିବା।
1: ହଇ ହଇ ଚାଲ,
2: ବୈଠକ ଘରଟା ଆରମ୍ଭ କଲୁଣୁ ବେଲେ ଆଗ ଆମର ଭାଇ ଭଉଣୀ ମାନଙ୍କୁ ଟିକେ ଜୁହାର ମୁଣ୍ଡିଆ କରିଦେବା।
1: ଚାଲ
2: ହେଲା, ଜୁହାର କରୁଛୁ ଭାଇ ଭଉଣୀ ମାନେ ସବୁ କୁହ,
1: ଜୁହାର ଜୁହାର।
2: ଏବେ ଖରା ଖରା ହଉଛି, ଆଇଁରେ ବାହାରକୁ ନ ବାହାରିଲେ କିଛି କାମ ହବ ନାହିଁ। ବାହାରିବା ଆଗରୁ ଆମର ଦେହକୁ ଆମେ ସୁରକ୍ଷା ଦେବାର ଅଛି କି ନାହିଁ କୁହ ତ?
1: ସତ କଥା କହିଲ, ଯୋଉ ପ୍ରକାର ଖରା ହଉଛି ବୋଲେ ଆମେ ପାଣି ଯେମିତି ହେଲେ ବି ହାତରେ ଧରବାର ଅଛି, ପାଣି ବୋତଲ ସେ ଓଆରଏସ ବୋଲିକିନା ଯୋଉ ଆସ୍ତା ଅଛି ସେଟା ମିଶା ନବାର ଅଛି। ଯୋଉଠି ଟିକେ ମୁଣ୍ଡ ବୁଲେଇଲା କି ଥକା ଥକା ଲାଗିଲା କି ଅତ୍ୟଧିକ ଝାଳ ବାହାରିଲା ବୋଲେ ଆମେ ସେ ଓଆରଏସ ପ୍ୟାକେଟ ଖୋଲିକି ପାଣିରେ ମିଶେଇକିନା ପିଇ ଦେବାର ଅଛି। ହଁ, ଆହୁରି ଓଦା

0: ମିଶା ମିଶା ଧରିକି ଯିବାର ଅଛି ଛତା ମିଶା ଧରିକି ଯିବାର ଅଛି
1: ଆଉ କଳା ଚଷମା ଧରିଥିଲେ ଭଲ ସିଧା ସିଧା ଯଦି ଖରାଟା ଆଖିରେ ବାଜିଲା ବେଳେ ଆଖି ମିଶା ଖରାପ ହେବାର ସମ୍ଭାବନା ଥାଉଛି ସେଟା ପାଇଁ ଆମର ଦେହକୁ ଆମେ ଯେତେ ଯତ୍ନ ନେବା ଆମ ଶରୀରକୁ ଆମେ ଯେତେ ଯତ୍ନ ନେବା ବେଳେ ସେତେ ଭଲ କାହିଁକି ବୋଲେ ଦେଖ ଆମେ ହଉଛୁ ଚାଷୀ ଲୋକ ଦାଣ୍ଡକୁ ନ ବାହାରିବା ବେଳେ ଆମର କାମ ହବ ନାହିଁ ଘରେ ବସିଥିଲେ ତ ଧାନ ଅମଳ ହେଇଯିବ ନାହିଁ କି ମକା ଭାଙ୍ଗି ହେଇଯିବ ନାହିଁ ନା ସେପାଇଁ ଆମର ଦେହକୁ ଆମେ ଯତ୍ନ ନେବା ସୁସ୍ଥ ରହିବା ଆଉ ଆମର କାମ କରିବା ହେଲେ ଆଜି ଗୋଟେ ବିଶେଷ ଦିନ ଜାଣିଛ କି ନାହିଁ
0: ଆଜି କି
1: ଆଜି ହଉଛି ବିଶ୍ୱ ପରିବେଶ ଦିବସ
0: ବୁଝିଲ
1: କି ନାହିଁ ଏଟା ବୋଲେ କି ସ ଏବେ ଆମର ସବୁ ବିଭିନ୍ନ ପ୍ରକାର ଯେମିତି ଭଲ ଭଲ ଦିନ ମାନେ ଥାଉଛି କି ନାହିଁ ଦୁର୍ଗା ମହାପ୍ରଭୁ ପାଇଁ ଦଶହରା ଥାଉଛି ଜଗନ୍ନାଥ ମହାପ୍ରଭୁ ପାଇଁ ଏଇଟା ଆଉ କେତେ ଦିନ ପରେ
0: ରଥଯାତ୍ରା
1: ସେମିତିକା ବିଶ୍ୱକୁ ଆମେ ସମ୍ମାନ ଦେବା ପାଇଁ ବିଶ୍ୱ ପରିବେଶକୁ ସମ୍ମାନ ଦେବା ପାଇଁ ଏଇ ଦିବସଟାକୁ ଆମେ ପାଳନ କରୁଛୁ
0: ହଁ ସତ କଥା କହିଲ ତାହେଲେ କିସ କରାଯାଉଛି ଠାକୁରଙ୍କୁ ତ ପୂଜା କରିବାର ନାହିଁ ହେଲେ ଏଇ ପରିବେଶ ଦିବସରେ କିସ କରାହଉଛି
1: ନାଇଁ ନାଇଁ ତମେ ଗୋଟେ କଥା ଏଠି ଭୁଲ କହିଦେଲ ଠାକୁରକୁ ପୂଜା କରିବା କଥା ଯୋଉ କହିଲ ନାଇଁ କି ପରିବେଶ ହଉଛି ଆମର ସବୁଠୁ ବଡ ଠାକୁର
0: ଆମର
1: ସବୁଠୁ ବଡ ଦେବତା
0: ସତ କଥା କହିଲ
1: ହେଲେ ଆଗରୁ ଏଇ ସବୁ ଜିନିଷ ନେଇକି ଚାଲି ଆସିଛି ଆଗରୁ ଆମେ ସମସ୍ତେ ପରିବେଶକୁ ପୂଜା କରି କରିକି ଆସୁଛେ କି ନାହିଁ ପ୍ରକୃତିକୁ ପୂଜା କରିକି ସେମିତି ଏଟାକୁ ପରିବେଶକୁ ଆମର ପ୍ରକୃତିକୁ ଗୋଟେ ସମ୍ମାନ ଜଣାଇବା ପାଇଁ ସୁରକ୍ଷା ଦେବା ପାଇଁ କଣ କରାଯାଇଛି ନା ଏ ଦିବସ ଗୋଟେ ପାଳନ କରାହଉଛି ଏବେ ଆଗକୁ ଦେଖୁ ଦେଖୁ ସବୁ ବର୍ଷା ଦିନ ମାନେ ଆରମ୍ଭ ହେଇଯିବ
0: ହେଲା
1: ଏଇ ଦିନ ମାନଙ୍କରେ ଲୋକମାନଙ୍କୁ ସବୁ କୁଆବଲା କଲେ କିସ କରିବେ ନା ଲୋକମାନେ ବର୍ଷା ଦିନ ହେଲା ବେଳକୁ ଜୁନ୍ ଜୁଲାଇ ବେଳକୁ ସବୁ ଗଛ ଲଗେଇବାଟା ଆରମ୍ଭ କରିବେ ସେଟା ପାଇଁ ଏଇ ଦିବସଟା ପାଳନ କରାହଉଛି
0: ସତ କଥା କହିଲ ମାତ୍ର ଏଇ ଗଛ ନଥିବାରୁ କା ବେଶୀ ଗରମ ହଉଛି ଆମେ ଯଦି ଚାରିପଟେ ଗଛ ଲଗେଇବା ବେଲେ ତାହେଲେ ଏତେ ଗରମ ହେବ ନାହିଁ ଆମକୁ ଗଛ ଛାଇରେ ମିଶା ଲୋକ ବାକ ଟିକେ ବସିପାରିବେ ଥଣ୍ଡା ଟିକେ ଲାଗିବ ବୋଲଛ ହଁ ଇ ଗଛ ନଥିବାରୁ ଗଛ କାଟିବାରୁ ହଁ ଜଙ୍ଗଲ ଯାକ ସଫା କରିବାରୁ କାନିକି ଆମର ଏ ପରିବେଶ ଯାକ ସବୁ ନଷ୍ଟ ହଉଛି ଆହୁରି ଯୋଉଠି ଦେଖିଲେ ନେଇକି ଦେଖିବ ଜରି ମନେକା ପଡିଥାଉଛି ପ୍ଲାଷ୍ଟିକ ମନେକା ପଡିଥାଉଛି
1: ସେ
0: ଯାକ ମିଶା ଆମର ପରିବେଶ ବେଶୀ ଗନ୍ଧିଆ ଲାଗିଥାଉଛି ମାତ୍ର
1: ଏବେ ଦେଖ ଆମେ ପ୍ଲାଷ୍ଟିକ କୁଢୁଆ ମନେକର ଯଦି କିଛି ଗୋଟେ ଗଛ ଲଗେଇଥିବା ବେଲେ ତାର ଚେର ତଳକୁ ଯାଇପାରୁଛି କି ଯାଇପାରୁନି ଠିକ ସେମିତିକା ଆମେ ଯଦି ସବୁଆଡେ ୱାଳି ୱାଳି ୱାଳି ବୋଲିକିନା ପ୍ଲାଷ୍ଟିକ ଜିନିଷ ଯାକ ସବୁ ଫିଙ୍ଗି ଫିଙ୍ଗିକିନା ଥିବା କୋଉଠି ଗୋଟେ ଗଛ ମଞ୍ଜି ଯଦି ପଡିଲା ବେଳେ ସେ ଗଛ ଫରିକିନା ବଢିପାରିବ ନାହିଁ ତାର ଚେରଟା ଭିତରକୁ ଯାଇପାରିବ ନାହିଁ ଆଗରୁ କି ହଉଥିଲା କୁହ ହେଲେ ବି କାଉ ହଉ କି ଚଢେଇ ହଉ କି ପଶୁପକ୍ଷୀ ହଉ କୁହ ହେଲେ ଗୋଟେ ଫଳ ପାକିଲା କଣ ଖାଇଦେଇକିନା ଯଦି ଝାଡା କରିଦେଉଥିଲେ ସେଠି ଗୋଟେ ଗଛ ହେଇଯାଉଥିଲା କିନ୍ତୁ ଆଜିକାଲି ସେତିକି ମଧ୍ୟ ହେଇପାରୁ ନାହିଁ କାହିଁକି ସବୁଆଡେ ପ୍ଲାଷ୍ଟିକ ଏକା ଭର୍ତ୍ତି ମଞ୍ଜିଟା ଭଲିକିନା ଅଙ୍କୁରୋଦଗମ ହେଇପାରୁ
0: ନାହିଁ ଯୋଉଠି ଦେଖିଲେ ଜରି ଜରି ଜରି ପ୍ଲାଷ୍ଟିକ ଏଇ ଯାକ ମାନେ ଏକା ଭରି ଥାଉଛନ୍ତି ଆମର ସରକାର ତ କେଳେ ସୁନ୍ଦର ସେ ଅଳିଆ ଗାଡି ମିଶା ଆସି ଥାଉଛି କା ସକାଳେ
1: ହଁ
0: ସେ ଅଳିଆ ଗାଡିରେ ପକେଇଲେ ହବ ନାହିଁ କି ଶୁଖିଲା ଜିନିଷ ଶୁଖିଲାରେ ଉଦା ଜିନିଷ ଉଦାରେ ପକେଇଲେ ହବ ନାହିଁ କି ନାଇଁ ଲୋକମାନେ ଆମର ମିଶା ବଡ ବିଜାର କରିଥାଉଛନ୍ତି କା ଯୋଉଠି ଦେଖିଲେ ଜରି ଫିଙ୍ଗି ଦେଇଥାଉଛନ୍ତି
1: ଆମେ ଆମର ତରଫରୁ କେତେଟା ଜିନିଷକୁ ନେଇକି ସୁଧାରିବାର ଅଛି ଆମେ ଯେତେ ଦିନ ପର୍ଯ୍ୟନ୍ତ ସଜାଗ ହେଇନେ ଆମର ପରିବେଶ ସେତେ ଦିନ ପର୍ଯ୍ୟନ୍ତ ସନ୍ତୁଳିତ ହବ ନାହିଁ
0: ହେଲେ ଏ ବିଶ୍ୱ ପରିବେଶ ଦିବସରେ ମାତ୍ର ଆମେ ଗୋଟେ କଥା ମାନିବାକୁ ପଡିବ ସମସ୍ତଙ୍କୁ ପରିବେଶକୁ ସୁରକ୍ଷା କରିକି ରଖିବାର ଅଛି ଇଆଡେ ସିଆଡେ ଆମେ ଟିକେ ଜରି ଫରି ପକେଇବା ନାହିଁ ଆହୁରି ଗଛ ଟିକେ ଲଗେଇବା ମାତ୍ର ଭାଇ
1: ଏ ବର୍ଷ ଆମେ ସମସ୍ତେ ସଂକଳ୍ପ ନେବା ଯାହା ହେଲେ ମଧ୍ୟ ଜଙ୍ଗଲି ଗଛ ଯୋଉଟା ମାନେ କି ଦେଶୀ ଗଛ ବୋଲି କୁହାହଉଛି ଏବେ ଦେଖ ଜାମକୁଳି ବର ଗଛ ଓସ୍ତ ଗଛ ଆମ୍ବ ଗଛ ନିମ୍ବ ଗଛ ଏମିତି କାର ଗଣି ଗଣିକିନା ପାଞ୍ଚଟା ଲେଖା ଆମେ ସମସ୍ତେ କୋଉ ହେଲେ ଜାଗାରେ ନେଇକିନା ଲଗେଇବା ଆଉ ତାର ଯତ୍ନ ମଧ୍ୟ ନେବା ଯାହାଦ୍ୱାରା କି ସେଟା ପାଞ୍ଚ ବର୍ଷ ଗଲା ବେଳକୁ ଗୋଟେ ଭଲ ଗଛରେ ପରିଣତ ହେଇପାରିବ କିଛି ନହେଲେ ଆମକୁ ଛାଇ ମଧ୍ୟ ଟିକେ ଦେଇପାରିବ
0: ହଁ ସତ କଥା କହିଲ ହେଲେ ଏମିତିକା କଥା ହଉଥିବା ନା କୋଉ ସାର୍ଙ୍କ ସହିତ କି କୋଉ ମ୍ୟାଡମ୍ଙ୍କ ସହିତ କଣ ସାକ୍ଷାତକାରରେ ଆଣିଛ ଶୁଣିବା ଟିକେ
1: ଗୋଟେ ଆଜ୍ଞାଙ୍କର କଥା ଆଣିଛି ହେଲା ଏଇ ବିଶ୍ୱ ପରିବେଶ ଦିବସ ବିଷୟରେ ସେ ଆଜ୍ଞାଟା କହିଛନ୍ତି ତାଙ୍କର କଥା ଟିକେ ଆମେ ଶୁଣିଦେବା ଚାଲ
0: ଚାଲ ଶୁଣିବା
2: ସାର୍ ନମସ୍କାର ନମସ୍କାର ସାର୍ ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେବେ ମୁଁ ଡକ୍ଟର ଅମିତ ପ୍ରକାଶ ନାୟକ କହୁଛି ମୁଁ ବର୍ତ୍ତମାନ ଜୟପୁର ଡିଭିଜନରେ କାର୍ଯ୍ୟରତ ଅଛି
3: ଧନ୍ୟବାଦ ସାର୍ ସାର୍ ଆଜି ଆମ କାର୍ଯ୍ୟକ୍ରମରେ ମୁଖ୍ୟ ବିଷୟବସ୍ତୁଟି ରହିଲା ବିଶ୍ୱ ପରିବେଶ ଦିବସ ଉପରେ ଆମର ଆମେ ସମସ୍ତେ ଜାଣିଛେ ଆମର ବିଶ୍ୱ ପରିବେଶ ଦିବସରେ ଆମେ ପରିବେଶକୁ ସୁରକ୍ଷା ଦେବା ହେଲେ ଆପଣ ଯେମିତି କହିଲେ ଜଙ୍ଗଲ ବିଭାଗରେ ଅଛନ୍ତି ତ ଜଙ୍ଗଲଟା ଆମ ପରିବେଶ ପାଇଁ କେତେ ଉପଯୁକ୍ତ ବା କେତେ ଆବଶ୍ୟକ ରହିଛି ସେ ବିଷୟରେ ଟିକେ ଆମ ଚାଷ କରୁଥିବା ଭାଇ ଭଉଣୀମାନଙ୍କୁ ଟିକେ ଜଣେଇବେ

0: ଧନ୍ୟବାଦ, ଯୋଉ କଥା ବି ଆପଣ ଉଠେଇଲେ, ଯେମିତି ଆମେ ଦେଖିବା ଆମର ପାଇଁ ତିନୋଟି ଜିନିଷ ବହୁତ ଆବଶ୍ୟକ, କୌଣସି ଜୀବିତ ମାନେ ଯୋଉ ଲାଇଫ ଅଛି ଆମର, ପ୍ରଥମ ହେଉଛି ପାଣି, ଖାଦ୍ୟ ଏବଂ ବସ୍ତ୍ର, ଫୁଡ୍ ସେଲ୍ଟର ଆଣ୍ଡ ୱାଟର। ତ ଆମେ ଏଇ ପାଣି ଯଦି ଦେଖିବା, ତାର ଅରିଜିନ ମଧ୍ୟ ଏଇ ଜଙ୍ଗଲରୁ, ଏଇ ଝରଣାରୁ, ଏଇ ହ୍ରଦରୁ। ଦେନ୍ ଆମର ଆସିଲା ଖାଦ୍ୟ, ଯାହା ବି ଆମେ ଦେଖୁଛୁ, ରାଇସ୍ ହଉ କି ମିଲେଟ୍ସ ହଉ, ତ ତାର ମୂଳ ଅରିଜିନ କେବେ ନା କେବେ ୱାଇଲ୍ଡ ରୁ ହିଁ ଅଛି। ଆଉ ବସ୍ତ୍ର, ବସ୍ତ୍ର ଦେଖିବା ଆମର ନ୍ୟାଚୁରାଲ, ଯୋଉ ସିମିଳି ଗଛ ଦେଖିବା ନ୍ୟାଚୁରାଲ, ଆଗରୁ ବହୁତ ଯୋଉ ଡାଇଙ୍ଗ ୟୁଜ୍ କରୁଥିଲେ କି ଯୋଉ ସିଲ୍କ ୟୁଜ୍ କରୁଥିଲେ, ଏବେ ବି ଆମେ କଟନ୍ ୟୁଜ୍ କରୁଛୁ। କିଛି ନା କିଛି ପରିବେଶ ହିଁ ସବୁ ଜିନିଷ ଆସୁଛି, ସବୁ ତ ପ୍ରକୃତି ହିଁ ତିଆରି। ତ ଏଇ ତିନୋଟି ଜିନିଷ ଡେଲି ଆମର ରିକ୍ୱାର ଅଛି, ଏଇ ତିନିଟା ଜିନିଷ ଆମେ ସବୁବେଳେ ନେଚରରୁ ପାଇଥାଉ। ତ ଆମେ ଯଦି ପରିବେଶ ଦେଖିବା, ପରିବେଶ ଅର୍ଥ ନୁହେଁ କି ଖାଲି ଜଙ୍ଗଲ, ତ ପରିବେଶ ଏଇ ପାଣି, ପବନ, ମାଟି, ଏଇ ଯୋଉ ପଲ୍ୟୁସନ୍ ହଉଛି, ଏସବୁ ଜିନିଷର ପ୍ରଦୂଷଣରୁ ଏସବୁ ପଲ୍ୟୁସନକୁ କଥା ଯାଉଛି, ତ ଏଇ ସମସ୍ତଙ୍କୁ ନେଇକି ଏଇ ଯୋଉ ପରିବେଶ ଗଠିତ। ତ ନିଶ୍ଚିତ ଭାବେ କାଲି ଯୋଉ ବିଶ୍ୱ ପରିବେଶ ଦିବସ କାଲି ଆମେ ସେଲିବ୍ରେଟ କରିବୁ, ତାର କିଛି ନା କିଛି ଇମ୍ପାକ୍ଟ ଅଛି।
1: ସାର୍, ଆମେ ଯେତେବେଳକୁ ବିଶ୍ୱ ପରିବେଶ ଦିବସ କଥା କହୁଛେ, ଏ ଦିବସରେ ଆପଣମାନେ କଣ କଣ ସବୁ ଆୱାରନେସ୍ କ୍ୟାମ୍ପ କିମ୍ବା ମେଳା ହେରିକା କିଛି କରୁଛନ୍ତି କି?
0: ହଁ, ଆମେ ସବୁ ବର୍ଷ ଆମର ଗଭର୍ଣ୍ଣମେଣ୍ଟଙ୍କର ଯାହା ଇନ୍ସଟ୍ରକ୍ସନ୍ ଥାଏ, ଆମେ ସବୁ ବର୍ଷ କିଛି ନା କିଛି ପ୍ରୋଗ୍ରାମ କରୁ। ଯେମିତି ଆମର ଡିଫରେଣ୍ଟ ପ୍ଲେସେସରେ ପ୍ଲାଣ୍ଟେସନ ପ୍ରୋଗ୍ରାମ ଅଛି, ତାପରେ ଆମେ କୋରାପୁଟରେ ନେଚର ଟ୍ରେଲ ପାଇଁ ଦେଓମାଳିରେ ଟ୍ରେକିଂ ମଧ୍ୟ କରାଯାଇଛି। ତ ଏଇ ଜନସଚେତନତା, ଜନ ଲୋକଙ୍କୁ ନେଇକି କେମିତି ଆମେ ପରିବେଶକୁ ବଞ୍ଚେଇକି ରଖିବା, ତା ପାଇଁ କିଛି ନା କିଛି ଆୱାରନେସ୍ ଚାଲିଥାଏ। ଏବଂ ନେକ୍ସଟ ଜୁଲାଇ ମାସଠୁ ଆମେ ପ୍ଲାଣ୍ଟେସନ ଡ୍ରାଇଭ, ଯୋଉ ଆମର ଡିଭିଜନରେ ସବୁ କୋରାପୁଟ ହଉ କିମ୍ବା ସବୁ ଜିଲ୍ଲାମାନଙ୍କରେ ଯୋଉ ପ୍ଲାଣ୍ଟେସନ ପ୍ରୋଗ୍ରାମ ଥାଏ, ତାକୁ ମଧ୍ୟ ଆମେ ଇନିସିଏଟ କରିଥାଉ।
1: ହେଲେ ସାର, ଆସନ୍ତା ମାସରୁ ଆପଣଙ୍କର ଯେତେବେଳକୁ ଗଛ ଲଗା ଆରମ୍ଭ ହବ, ଏଇ ସମୟରେ କଣ ଆପଣ ସବୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ବି କରନ୍ତି?
0: ହଁ, ଚାରା ବଣ୍ଟନ ପ୍ରୋଗ୍ରାମ ତ ଆମେ କାଲିଠୁ ହିଁ ଷ୍ଟାର୍ଟ କରୁଛୁ। କାଲି ଆମର ସବୁ ପଞ୍ଚାୟତକୁ 100 ଜିପି ଯୋଉ ଅଛନ୍ତି, ଗ୍ରାମ ପଞ୍ଚାୟତ, 100 ଲେଖା ଗଛ ଡିଷ୍ଟ୍ରିବ୍ୟୁଟ କରାଯିବ। ତା ପାଇଁ ମଧ୍ୟ ଆମେ ଆମର ରେଞ୍ଜ ଅଫିସର ମାନଙ୍କୁ ଇନ୍ଷ୍ଟ୍ରକ୍ସନ ଦେଇଛୁ କି ଗାଁ ମାନଙ୍କରେ ଏହାର ସଚେତନତା ବାର୍ତ୍ତା ଦେବା ପାଇଁ। ଏବଂ ତାପରେ ଜୁଲାଇ ମାସ ଆମେ ପ୍ଲାଣ୍ଟେସନ ପାଇଁ ମଧ୍ୟ କମ୍ୟୁନିଟି ଲ୍ୟାଣ୍ଡରେ ମଧ୍ୟ ଗଛ ଲଗେଇବା ପାଇଁ ମଧ୍ୟ ପ୍ରୋଗ୍ରାମ ଥାଏ, ଲୋକଙ୍କୁ ସଚେତନ କରିକି ସ୍କୁଲ କଲେଜରେ କେମିତି ଆମେ ଗ୍ରୀନ କଭର ବଢେଇବା, ତା ପାଇଁ ମଧ୍ୟ ପ୍ରୋଗ୍ରାମ ଥାଏ।
1: ହେଲେ ସାର, ଏଇ ସବୁ ଯାକ କଥା ଯେତେବେଳକୁ ଆମେ ଶୁଣୁଛେ, ଆମ ଚାଷୀ ଭାଇ ଭଉଣୀ ମାନଙ୍କର ମୁଖ୍ୟ ଜିନିଷଟି ରହିଲା ଚାଷ ଜମି। ଚାଷ ଜମି ଉପରେ ଆମ ଜଙ୍ଗଲ କିପରି ପ୍ରଭାବ ପକାଉଛି ତାହା ଟିକେ ବତେଇବେ?
0: ଭଲ କଥା ବି ପଚାରୁଛନ୍ତି। ଚାଷ ଜମି ଦେଖିବା, ଯଦି ଆମର ଯୋଉ ଚାଷ ଜମି ମୁଖ୍ୟତଃ ଏଇ କୋରାପୁଟ ଜିଲ୍ଲାରେ ଆମେ ଦେଖିବା, ଯୋଉ ଯୋଉ ଚାଷ ଜମି ଅଛି, ପ୍ରାୟତଃ ଚାଷ ଜମି ପାଖରେ ଲୋକମାନେ ତାଙ୍କର ବହୁଳ ଗଛଟିକୁ ସୁରକ୍ଷିତ ରଖିଥାନ୍ତି, ଆଉ ନହେଲେ ଦେଖିବା ଯଦି ସେଠି କିଛି କୁସୁମ ଗଛ ଥାଏ ତାକୁ ସୁରକ୍ଷିତ ରଖିଥାନ୍ତି। ଏଇ ଯୋଉ ଗଛ ଯୋଉ ଅଛି, ଏଇ ଗଛ ପ୍ରଥମତଃ ଛାଇ ପ୍ରଦାନ କରେ ଏବଂ ଖରାଦିନ ମାନଙ୍କରେ ଗୋଟେ ରୋଜଗାର କରୁଥିବା କୂଅ ସହ ସମାନ। ଏଇ ସବୁ ଗଛ ଗୁଡିକ ଚାଷୀମାନେ ଉପରେ ପୁରା ନିର୍ଭର କରି ରୁହନ୍ତି କି ଖରାଦିନରେ କେମିତି ସେମାନେ ମହୁଲ ଫୁଲ ଗୋଟେଇବେ, କୁସୁମ ଫଳ ଗୋଟେଇବେ, ତାଳ ମଝି ମଝି ଜଙ୍ଗଲ ପାଖାପାଖି ଚାଷ ଜମି ଅଛି ସେଠୁ ମଧ୍ୟ ଗୋଟାନ୍ତି। ଆଉ ଏଇ ଯୋଉ ଚାଷୀ ଉପରେ, ଚାଷୀଙ୍କ ଉପରେ ଯୋଉ ପ୍ରଭାବ କହୁଛନ୍ତି ଚାଷ ଜମି, ତ ଏବେ ତ ଆମେ ପ୍ରାୟତଃ ଯୋଉ ସାର ବ୍ୟବହାର କରୁଛୁ, କିନ୍ତୁ ଆଗରୁ ଦେଖିବେ ଆମେ ସବୁ ଗୋବର ଖତ ୟୁଟିଲାଇଜ୍ କରୁଥିଲୁ। ଏବଂ ଜଙ୍ଗଲର ଯୋଉ ମାଟି ମୃତ୍ତିକାଟା ବହୁତ ଫର୍ଟାଇଲ୍ ଥାଏ, ବହୁତ ଫର୍ଟାଇଲ୍ ଥିବାରୁ ଆଗରୁ ମଧ୍ୟ ବହୁତ ସାରା ଜାଗାରେ ଏଇ ଯୋଉ ଟପ୍ ସଏଲ୍ ଯୋଉ ଧୋଇ ହେଇକି ଚାଷ ଜମିରେ ମିଶିଲେ ସେ ପାଣିଟା ମଧ୍ୟ ସବୁ ଫର୍ଟାଇଲ୍ ହେଇକି ଗୋଟେ ଫର୍ଟିଲାଇଜର ଭାବରେ କାମ କରେ, ନ୍ୟାଚୁରାଲ ବୁଷ୍ଟ କରିବା ପାଇଁ କ୍ରପକୁ। ତ ଏବେ ତ ଆମେ ସେସବୁ ଜିନିଷ ଛାଡ଼ି ଆମେ ୟୁରିଆ ୟୁଜ୍ କରୁଛୁ, ପଟାସ ୟୁଜ୍ କରୁଛୁ, ଆଗରୁ ଏଇସବୁ ଜିନିଷର ବହୁତ ଉପଯୋଗିତା ଥିଲା, ଧୀରେ ଧୀରେ କମି କମି ଆସୁଛି। ଓନ୍ଲି ଏବେ ଆମେ ଆମର ଜୀବନ ଜୀବିକା ପାଇଁ ଏଇ ଗଛ ଗୁଡିକ ମାଧ୍ୟମରେ ଆମେ ଯାହା ଆମେ ଲାଭବାନ ହଉଛନ୍ତି ଚାଷୀ ମାଧ୍ୟମରେ।
1: ସାର, ଆମ ପରିବେଶକୁ ଆମେ ଯେତେବେଳକୁ ସୁରକ୍ଷା ଦେବା ପାଇଁ ଚାହିଁବା, ସେ ସମୟରେ ଆମକୁ କୋଉ କୋଉ ସବୁ ପଏଣ୍ଟ ଉପରେ ଧ୍ୟାନ ଦେବା ପାଇଁ ପଡିବ, ଯେମିତିକି ପ୍ଲାଷ୍ଟିକର ବର୍ଜନ, ତା ସହିତ ଅନ୍ୟ କିଛି ଆମେ କରିପାରିବା କି?
0: ପ୍ରଥମତଃ ସୁରକ୍ଷା ଦେବା ପାଇଁ ପ୍ରଥମ କଥା ହଉଛି, ଆମେ ଯୋଉ ୟୁଜ୍ କରୁଛୁ ଆମର କାଠ, ତ ଆମେ ଏଠି ଯୋଉ ଏରିଆରେ ଦେଖିବେ କିଛି କିଛି ଦରକାର ହବାକୁ ପଡିଲେ ଆମେ ଯାଉଛୁ ଗୋଟେ ଗଛ କାଟି ଦଉଛୁ। ତ ସେଇ ଜାଗାରେ ଆମେ ଯଦି ଗଛ ନ କାଟି, ତାର ଯଦି ବହୁତ ଦରକାର ଅଛି ତାର ଡାଳ ଟିକେ କାଟିବା,

0: ସେ ଆଉ ଥରେ ପୁଣି ସେଠି ରିଜେନେରେସନ ହବ, ବଟ୍ ପୁରା ଗଛଟିକୁ ଆମେ କାଟି ଆଣୁଛୁ, ଯାହାଫଳରେ ଆମର ଏଇ ଯୋଉ ଦେଖିବେ କୋରାପୁଟ ଭଳିଆ କ୍ଲାଇମେଟରେ କେବେ 40 ଡିଗ୍ରୀ ନଥାଏ, ତ ଏଇ 2 ବର୍ଷ ହବ ଆମେ ସେଇ ଟେମ୍ପରେଚର ଫିଲ୍ କରୁଛୁ। ନଟ ଓନ୍ଲି କୋରାପୁଟ, ଆମର ଥ୍ରୁଆଉଟ୍ ଇଣ୍ଡିଆରେ ମଧ୍ୟ ଏଇ ଡ୍ରାଇ ସିଜିନ୍ ଚାଲୁଛି। ତ ଏଇ ପ୍ରକୃତିର ପ୍ରଥମ ଜିନିଷ ହେଉଛି ଗଛ ଲଗେଇବା, ଗଛକୁ ଯେତେ କମ୍ ଟ୍ରାଏ କରିବା ଆମେ କାଟିବା ପାଇଁ, ବହୁତ ସାରା ଡେଭଲପମେଣ୍ଟ କାମରେ ମଧ୍ୟ ଗଛ କଟୁଛି, ତ ଆମେ କେମିତି ଟ୍ରାଏ କରିବା ସେଇ ଜିନିଷଟାକୁ କେମିତି କମ୍ପେନସେଟେଡ୍ କରିବା ଗଛ ପ୍ଲାଣ୍ଟେସନ ଦ୍ୱାରା। ଏବଂ ପରିବେଶ ଉପରେ ବି କହିବି, ପଲ୍ୟୁସନ୍ ବି ଗୋଟେ ଫ୍ୟାକ୍ଟର, ତ ଆମେ ପ୍ରଥମତଃ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଯୋଉ ୟୁଜ୍ କରୁଛୁ ତାକୁ ଆମେ ଟ୍ରାଏ କରିବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ୟୁଜ୍ ବନ୍ଦ କରିବା। ଆମେ ଯେବେ ବି ମାର୍କେଟ ଯିବା ଜରି ନ ନେଇକି ଜରିଠୁ ଜରିରେ ଆଳୁ ପିଆଜ ନ ଆଣି ଗୋଟେ ନିଜେ ଘରେ ଗୋଟେ ପରମାନେଣ୍ଟ ବ୍ୟାଗ୍ ରଖିବା, ସେଥିରେ ଯିବା ଆସିବା କରିବା, ସେଇଟାକୁ ନେଇକି ଗଲେ ଏଇସବୁ ପ୍ଲାଷ୍ଟିକ ମଧ୍ୟ ପଲ୍ୟୁସନ୍ ହବ ନାହିଁ। ତ ଆମେ ନିଜେ ସତର୍କ ହେଲେ ହିଁ ଏଇସବୁ ଜିନିଷ ସମାଧାନ ହେଇପାରିବ, ଯାହା ମୁଁ କହିବାକୁ ଚାହୁଁଛି।
1: ସାର୍, ଶେଷରେ ମୁଁ ଆପଣଙ୍କୁ ଗୋଟେ କଥା ପଚାରିବି, ଯେ ଆଜି ଯେହେତୁ ଆମର ବିଶ୍ୱ ପରିବେଶ ଦିବସ, ଏଇ ଦିବସରେ ଆମେ ସମସ୍ତେ କୋଉ ପ୍ରକାର ସଂକଳ୍ପ ନେଲେ ଆମ ଭବିଷ୍ୟତକୁ ଆମେ ସୁରକ୍ଷା ଦେଇପାରିବା?
0: ନିଶ୍ଚିତ ଭାବେ, ପ୍ରଥମତଃ ଆମେ ଆମର ଦେଶର ଯୋଉ ଟାର୍ଗେଟ ଅଛି କି ଆମେ 33% ଫରେଷ୍ଟ କଭରକୁ ଆଚିଭ୍ କରିବା, ଯୋଉଟାକି ଏବେ ଆମେ 25% ପାଖାପାଖି ଅଛୁ, ତା ପାଖାପାଖି ଅଛୁ, ତ ଆମେ ଚେଷ୍ଟା କରିବା କି ଆମେ ଦେଶର ଫରେଷ୍ଟ କଭରଟାକୁ କେମିତି 33% ନବା। ଓଡ଼ିଶାରେ ଦେଖିବାକୁ ଗଲେ ଆମେ ତ 33% ଉପରେ ଅଛୁ, ବଟ୍ ଆମେ ଦେଶର ଟାର୍ଗେଟ ଆମେ ଫୁଲଫିଲ୍ କରିପାରୁନାହୁଁ। ଆମେ ଚେଷ୍ଟା କରିବା କି ଆମେ କେମିତି ଗ୍ରୀନ କଭରକୁ ବଢେଇବା, ଲୋକଙ୍କ ଆୱାରନେସ ହଉ, ନିଜେ ପ୍ଲାଣ୍ଟେସନ ହଉ, ସ୍କୁଲ ନିଜର ନେକ୍ସଟ ଜେନେରେସନକୁ କେମିତି ଆମେ ତାଙ୍କ ପାଇଁ ଆମେ ଏଇ ସମ୍ପଦ ଯୋଉ ପ୍ରାକୃତିକ ସମ୍ପଦ କେମିତି ଆଗକୁ ରଖିବା। ଯେମିତି ଭାରତ ଦେଖିବାକୁ ଗଲେ ଆଗରୁ ଆମ ଯୋଉ 10 ଦେଶ ଅଛନ୍ତି ଫରେଷ୍ଟ କଭରରେ, ତ ଇଣ୍ଡିଆ ବର୍ତ୍ତମାନ 9 ପୋଜିସନରେ ଅଛି, ତ ଆମେ ଚେଷ୍ଟା କରିବା ଆମେ ପ୍ରଥମେ ଗ୍ରୀନେରୀ କେମିତି ବଢେଇବା। ଆଉ ନିହାତି ଦରକାର ଥିଲେ ହିଁ କୌଣସି ଗଛ କାଟିବା, ଏମିତି କୌଣସି ଜିନିଷ ପାଇଁ ଜାଳ କାଠ ପାଇଁ କିମ୍ବା କୌଣସି ଜିନିଷ ବିକ୍ରି କରିବା ପାଇଁ ଏମିତି ଗଛ ଆମେ କାଟିବାନି, ଯେତେ ଚେଷ୍ଟା କରିବା ଏଇସବୁ ଦିନ ମାନଙ୍କରେ ପ୍ରଥମେ ନିଜ ବାର୍ଥଡେରେ ଗଛ ଲଗେଇବା ଷ୍ଟାର୍ଟ କରିବା। ପ୍ରଥମେ ଯେଉଁ ଛୁଆଟି ଜନ୍ମ ହଉଛି ତ ଆମେ ଚେଷ୍ଟା କରିବା ଆମ ଘରେ ତା ନାଁରେ ଗୋଟେ ଗଛ ଲଗୁ, ସେ ବଡ଼ ହେଲେ ସେ ତାର ଫଳ ଯେମିତି ପାଇବ। ତ ଏତିକି ମୁଁ ମୋର ଅନୁରୋଧ ରଖିବାକୁ ଚାହୁଁଛି।
1: ଧନ୍ୟବାଦ ସାର୍, ଆଜିର କାର୍ଯ୍ୟକ୍ରମରେ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରୁ ଆପଣଙ୍କର କଥାଟି ଆମ ଚାଷୀ ଭାଇ ଭଉଣୀମାନଙ୍କ ଜୀବନରେ ବହୁତ ଫଳପ୍ରଦ ହେବ। କେଡ଼େ ସୁନ୍ଦର କଥା ମାନେ କହିଦେଲେ, ତମେ ବୁଝିପାରିଲ ନା?
2: ବଢିଆ ବଢିଆ କଥା କହିଛନ୍ତି, ମାତ୍ର ଶୁଣିକି ବହୁତ ବଢିଆ ଲାଗିଲା, ବହୁତ ଗୁଡିଏ ଜିନିଷ ଶିଖିବାକୁ ମଧ୍ୟ ମିଳିଲା।
1: ହେଲେ ଆମର କାର୍ଯ୍ୟକ୍ରମ ତ ଆଗକୁ ବଢେଇବାର ଅଛି, ଗୀତ ଗୋଟେ ଶୁଣିଦେବା।
2: ଚାଲ ଗୀତ ଗୋଟେ ଶୁଣିବା।

0: ଆଜ୍ଞାଙ୍କର କଥା ହେଇଗଲା, ଗୀତଟା ହେଇଗଲା, ହେଲା ଗାଡ଼ି ଯେମିତି ଆଗକୁ ଆଗକୁ ବଢିବ, ସମୟ ସେମିତି ଆଗକୁ ଆଗକୁ ବଢିବ, ହେଲେ କାର୍ଯ୍ୟକ୍ରମକୁ ଯଦି ଆଗକୁ ବଢେଇବାର ଅଛି କଣ କରିବା?
1: ଆମର ଚାଷୀ ଭାଇଙ୍କର ମନର କଥା ଗୋଟେ ଶୁଣିବା
0: ଶୁଣିବା
1: ମୁଇଁ ଗୋଟେ ଚାଷୀ ଭାଇଙ୍କ ସହିତ କଥା ହେଇଛି। ହଁ, ଏବେ ତ ଦେଖୁଛ ଖରାଦିନ ଆସିଲାଣି, ହଁ, ତ ଏବେ ନେଇକି ଧାନ ଚାଷ ବେଶୀ ଚାଲିଛି ଆମର, ତ ସେଟା ପାଇଁ ଧାନ ଚାଷ ବିଷୟରେ ଗୋଟେ ଭାଇ କହିଛନ୍ତି ତାଙ୍କର ମନର କଥା, କେମିତି ତାଙ୍କେ ଚାଷ କରୁଛନ୍ତି, କେମିତି ସେ ଚାଷରୁ ତାଙ୍କେ ଅଧିକ ଉତ୍ପାଦନ କରୁଛନ୍ତି, ସେ ବିଷୟରେ ଶୁଣିବା। ଚାଲ
0: ଚାଲ ଶୁଣିଦେବା।
2: ଭାଇନା ନମସ୍କାର।
3: ନମସ୍କାର।
2: ଆପଣ ଚାଷ କରନ୍ତି କି ଭାଇ?
3: ହଁ, ଚାଷ କରେ, ଧାନ ଚାଷ କରୁ ଆମେ।
2: ଧାନ ଚାଷ କରନ୍ତି ଆପଣ? ଯେହେତୁ ଧାନ ଚାଷ କରନ୍ତି, କୋଉ ମାସରୁ
3: ଆମର
2: ଆରମ୍ଭ କରନ୍ତି
3: ବିହନ? ମାନେ ସେ ଜୁନ ମାସରେ ରଜ ସଂକ୍ରାନ୍ତି ପରେ ଆମେ ତଳି ପକେଇବା ଆରମ୍ଭ କରୁ। ଆଉ ବୁଣିବା ଥିଲେ ମାନେ ସେ ଜୁଲାଇ ରଥଯାତ୍ରା ଆଡକୁ ବୁଣା ବୁଣି ହୁଏ ଆଉ।
2: ହେଲେ ଆପଣଙ୍କ ଘରେ କିଏ କିଏ ସବୁ ଆଉ ଚାଷରେ କାମରେ ଆପଣଙ୍କୁ ସାହାଯ୍ୟ କରନ୍ତି?
3: ନା, ସାହାଯ୍ୟ କିଛି ନା, ଆମେ ତ ସବୁ ଲୋକ ଦ୍ଵାରା, ଆମେ କଣ ଚାଷ କାମ ଆମେ ତ ନିଜେ କରିପାରିବୁ ନା, ଆମେ ଲୋକ ଲଗେଇକିରି କରୁଛୁ। ଆମେ ଖାଲି ଜମିରେ ଯାଇକି ଠିଆ ହେଇକି ସବୁ କାମ ଦେଖାଇବା କଥା, ଲୋକ ଆସିକି କାମ କରିକି ଯିବେ ଆଉ।
2: ଲୋକ ରଖିଛନ୍ତି କାମ କରିବା ପାଇଁ?
3: ଆଉ ନିଜେ କଣ କ୍ଷତି ହବ କି? ଅଳ୍ପ ଜମି ଅଛି ନା, ଯିଏ ଅଧିକା ଜମି କରୁଛନ୍ତି ତ କରିହବ ନା ଏକୁଟିଆ ନା।
2: କେତେ ଏକର ଜମି ଅଛି ଆପଣଙ୍କର?
3: ଆମର ମୁଁ କରୁଛି 10 ଏକର କରୁଛି।
2: 10 ଏକର ଚାଷ କରୁଛନ୍ତି? କେବଳ ଧାନ କରୁଛନ୍ତି ନା ଅନ୍ୟ କିଛି ଚାଷ କରୁଛନ୍ତି?
3: ନା ନା ନା, ଖାଲି ଧାନ।
2: ଧାନ ଚାଷ କରୁଛନ୍ତି? କେତେ ବର୍ଷ ହେଲା କଲେଣି ଭାଇ?
3: ହେଇଯିବ ପାଖାପାଖି 22-25 ବର୍ଷ ଖଣ୍ଡେ ପାଖାପାଖି ହେଇଗଲାଣି।
2: ହଁ, ଯେ ଅରୁଆ ଚାଉଳ ବି ଅଛି, ଉଷୁନା ଚାଉଳ ବି ଅଛି, ତ ଆପଣ କୋଉ ପ୍ରକାର ଧାନ ଚାଷ କରୁଛନ୍ତି?
3: ନାଇଁ ନାଇଁ, ଧାନ ସବୁଯାକ ଧାନରୁ ହିଁ ଅରୁଆ ଉଷୁନା ହବ। ଆମେ ଆମେ ତାକୁ ଯେମିତି ମିଲିଂ କଲେ ସେଟା ଉଷୁନା ହବ। ଧାନ ପ୍ରଥମେ ଆମେ ଯୋଉ ଚାଷ ହଉଛେ ଏବେ, ସେଇଟା ସବୁ ଗୋଟାଏ ଧାନ, ତାକୁ ବଏଲ କଲେ ମାନେ ଯୋଉଟାକୁ ଉଷୁନା କରିବା ପାଇଁ ଅଲଗା ମିଲ୍ ଦରକାର, ଅରୁଆ ପାଇଁ ଅଲଗା ମିଲ୍। ଆମ କୋରାପୁଟ ମାଟିରେ ତ ସମସ୍ତେ ଅରୁଆ ଖାଆନ୍ତି, ସେଇଟା ପାଇଁ ଏପଟେ ସବୁ ଏଇଠି ଯେତିକି ମିଲ୍ ଅଛି ଅରୁଆ ହୁଏ, ଆଉ ବାହାର ସାଇଡ୍ କଳାହାଣ୍ଡି କି ଗଞ୍ଜାମ ଫଞ୍ଜାମ କି କଟକ ଭୁବନେଶ୍ୱର ଉଷୁନା ହୁଏ, ତା ପାଇଁ ଅଲଗା ମିଲ୍ ଅଛି।
2: ମିଲ୍ ଅନୁସାରେ ମିଲ୍ରେ ଯାଇକି ତାକୁ ଉଷୁନା ଆଉ ଅରୁଆ
3: କରାଯାଇଛି, ତାଙ୍କୁ ଟିକେ ମୋଟା ଚାଉଳ ଉଷୁନା କରନ୍ତି ଆଉ। ମୋଟା ଧାନ,
2: ଆମେ ତ ଜାଣିନଥିଲୁ ଏ ବିଷୟରେ, ସେଥିପାଇଁ ମୁଁ ଆପଣଙ୍କୁ ପଚାରିଲି ଯେ ଅରୁଆ କରୁଛନ୍ତି ନା?
3: ଧାନ ଗୋଟାଏ ଖାଲି, ମିଲ୍ ରେ ଅଲଗା, ଯୋଉ ମିଲ୍ ରେ ପଡିଲେ ସେ ଚାଷ ଅରୁଆ ଜାଗାରେ ଅରୁଆ ହବ, ଉଷୁନା ଜାଗାରେ ଉଷୁନା ହବ।
2: ହେଲେ ଭାଇ ଆପଣ ତ ଚାଷ କରୁଛନ୍ତି, ଚାଷ କଲେ ତ ଆପଣଙ୍କୁ ପାଣି ନିହାତି ଭାବରେ ଦରକାର ଥିବ, ତ ଏଇ ଜଳସେଚନର ବ୍ୟବସ୍ଥା କେମିତି କଣ ରହିଛି?
3: ଆମର କୋରାପୁଟ ଜିଲ୍ଲା ତ ଓଡିଶାରେ ସବୁଠୁ ଅଧିକ ବର୍ଷା ହୁଏ।
2: ହଁ,
3: ଦ୍ୱିତୀୟତଃ ଆମର କେନାଲ ଅଛି, ଏପଟେ ସେମିତି କିଛି ଅସୁବିଧା ନାହିଁ, ବର୍ଷା ବି ସଫିସିଏଣ୍ଟ ହଉଛି, କେନାଲ ପାଣି ବି ପ୍ରାୟ ଜମିକୁ ମାଡି ଯାଉଛି। ସେଇ ହିସାବରେ ଆମର ଅନ୍ୟ ଜିଲ୍ଲା ଭଳିଆ ଏଇ ଯୋଉ ମରୁଡି ହେବାର କିଛି ଭୟ ନଥାଏ।
2: ଏବେ ଚାଷ କରୁଛନ୍ତି ବୋଲେ ସେଥିରେ ତ ନିହାତି ଭାବରେ ପୋକ ଲାଗୁଥିବ?
3: ପୋକ ଲାଗୁଛି,
2: ତ କଣ କଣ ସବୁ ପୋକ ଲାଗୁଛି ସେଥିରେ?
3: କେତେ ପ୍ରକାର ଅଛି, ଏବେ ଯେମିତି ଗୋଟେ କାଣ୍ଡ ବିନ୍ଧା ରହିଲା, ପତ୍ର ସଡା, ଆଉ ଯୋଉଟା ବିପିଏଚ୍ ବୋଲି କହିବେ ଯୋଉଟା ମାଛି ଲାଷ୍ଟ କୁ ନେକ୍ ବ୍ଲାଷ୍ଟ, ଏମିତି ତ ବହୁତ ବେଳେ ଧାନ ତଳି ପଡିଲା ଠାରୁ ଧାନ ପାଚିକିରି ଅମଳ ହେବା ପର୍ଯ୍ୟନ୍ତ ପ୍ରତି ଷ୍ଟେଜରେ ରୋଗ ଲାଗିଥାଉଛି, ଗୋଟେ ଏପଟେ ଗୋଟେ ଥାଉଛି, ଆଉ ସମସ୍ତଙ୍କର ହଉନି, କାହାର କୋଉ ରୋଗ ହଉଛି ଆଉ।
2: ହେଲେ ଯୋଉ ରୋଗ ପୋକ ଲାଗୁଛି ତାର ନିୟନ୍ତ୍ରଣ ସବୁ କେମିତି କରୁଛନ୍ତି?
3: ନିୟନ୍ତ୍ରଣ ଔଷଧ ଦ୍ଵାରା, ଔଷଧ କିଣିକି ତ ମାଗିବାକୁ ପଡୁଛି, ଗଭର୍ଣ୍ଣମେଣ୍ଟର ସବସିଡି ମିଳୁଛି, ସେଟା ବାଇ ଚାନ୍ସ କାହାକୁ କମ୍ ମିଳୁଛି, କେତେବେଳେ ମିଳୁଛି, ନହେଲେ ସବୁ ଦୋକାନ ଯୋଉ କିଣିକି ମାଗିବାକୁ ପଡୁଛି ଆଉ।
2: ହେଲେ ଚାଷ କରିବା ପାଇଁ କିଛି କିଛି ଯନ୍ତ୍ରପାତି ମଧ୍ୟ ତ ବ୍ୟବହାର କରୁଥିବେ?
3: ହଁ, ଆଜିକାଲି ତ ପ୍ରାୟ ଯନ୍ତ୍ରପାତି ଲୋକଙ୍କ ଦ୍ଵାରା ହେଲା ବେଳେ, ତ ଆଗରୁ ସିନା ଆମର ଏପଟେ ଗୋଟିଏ

0: ମାନେ ଗୋଟିଏ ସିଜନ ଥିଲା, ଏବେ ତ ବର୍ଷକୁ ଦିଟା ସେ କ୍ରପ ହଉଛି ନା, ଯୋଉଟା କେନାଲ ପାଣି ଆସିବା ଦ୍ୱାରା ସେଇଟା ଆଉ ଲୋକ ଦ୍ୱାରା ସମୟ ହେଇପାରୁନା, ସେଇଟା ପ୍ରାୟ ଯନ୍ତ୍ରପାତି ଦ୍ୱାରା ହିଁ ବହୁତ କାମ ହଉଛି।
1: ଏ ଯୋଉ ଯନ୍ତ୍ରପାତି ସବୁ ଆଣୁଛନ୍ତି ଏଗୁଡାକ ସରକାର ଦଉଛି ନା ଆମେ ଆପଣ ନିଜେ କିଣିକି ଆଣୁଛନ୍ତି?
0: ସେଇଟା ବି ସରକାର ଦଉଛି, ଆଉ କେତେ ଗୁଡ଼ି ସବସିଡି ସବସିଡି ମାନେ କେତେ ଟଙ୍କା ସରକାର ଦଉଛି, ଆଉ କେତେ ଆମେ ଗୋଟେ ଧର ଏବେ ଧାନ ଅମଳ କରିବା ମେସିନ ଯଦି ଗୋଟେ ଏକ୍ସାମ୍ପଲ 2,50,000 ଥିବ, ଆମେ ପ୍ରଥମରେ ବାନ୍ଧି ଦେଲା ପରେ ଗୋଟେ 15 ଦିନ କି ମାସେ ପରେ ଆମକୁ ଗୋଟେ 1,00,000 କି କେତେ କି 70,000 ଟଙ୍କା ସବସିଡି ଆସିବ ଆମ ଏକାଉଣ୍ଟ କୁ।
1: ହଁ ହଁ ହଁ
0: ସେମିତି ସବସିଡି ଗଭର୍ଣ୍ଣମେଣ୍ଟର କେତେ ରହୁଛି।
1: ସାର ମଧ୍ୟ ତ ପକଉଥିବେ?
0: ହଁ, ଆଜିକାଲି ଜମିରେ ଆଉ ସାର ନ ପଡେ, ଆଗରୁ ଗୋବର ଖତରେ ଚାଷ ହଉଥିଲା, ଏବେ ବିନା ସାରରେ ହେଇପାରିବନି।
1: ଯୋଉ ସାର ପକଉଛନ୍ତି କଣ କଣ ସବୁ ସାର ବ୍ୟବହାର କରୁଛନ୍ତି?
0: ସାର ଆମର ପ୍ରଥମରେ କାଦୁଅରେ ଧାନ ଯେତେବେଳେ ରୁଆ ହବ ସେତେବେଳେ DAP ଆଉ ପଟାସ ପଡୁଛି, ତାର ଧାନ ରୋଇବାର 20-25 ଦିନ ଭିତରେ ୟୁରିଆ ପଟାସ ପଡୁଛି, ପୁଣି 20-25 ଦିନ ପରେ ଆଉ ଥରେ ଆଉ ଖାଲି ୟୁରିଆ କିଏ ପକେଇବା ଲୋକ ପଟାସ ମଧ୍ୟ ପକଉଛନ୍ତି ଆଉ।
1: ହେଲେ ଆପଣ ଏ ଧାନ ତ ଲଗଉଛନ୍ତି, ଆପଣ କହିଲେ ଯେ ରଜ ସଂକ୍ରାନ୍ତି ବେଳକୁ ଲଗଉଛନ୍ତି
0: ନାଇଁ,
1: ଆପଣ?
0: ରଜ ସଂକ୍ରାନ୍ତି ବେଳକୁ ତଳି ପଡୁଛି,
1: ହଁ
0: ରୁଆ ରୁଇ ଟାଇମଟା ସେ ରଥଯାତ୍ରା ବାହୁଡ଼ା ଯାତ୍ରା, ତାପରେ ବର୍ଷାକୁ ଦେଖିକିରି 10-15 ଦିନ ଏପଟ ସେପଟ ହବ ଆଉ, କାହା ଜମିରେ ପାଣି ଥିବ କାହା ଜମିରେ ପାଣି ନଥିବ।
1: ଅମଳ କେବେ କରୁଛନ୍ତି?
0: ଅମଳ ପ୍ରାୟ ନଭେମ୍ବର 1 ରେ ସବୁ ହେଇଯାଉଥିଲା, ଏଥର ଟିକେ ନଭେମ୍ବର ଅକ୍ଟୋବର ଲାଷ୍ଟ ଆଡକୁ ଆରମ୍ଭ ହଉଥିଲା, କିନ୍ତୁ ଏ ବର୍ଷ ଡେରି ହେଲା, ନଭେମ୍ବର 5-10 ରେ ଆରମ୍ଭ ହେଲା, ଆମର ତ ସରିଗଲାଣି ଏବେ ନଭେମ୍ବର ମାସରେ, ଏଇ ମାସ ସମସ୍ତଙ୍କର ବି ସରିଯିବ, ଏବେ ପୁରା ଜୋରସୋରରେ କାମ ଚାଲିଛି ଆଉ।
1: ହେଲେ ଆପଣ ଚାଷୀ ଭାବରେ କେତେ ଖୁସି ଅଛନ୍ତି?
0: ଖୁସି ଅଛୁ ଆଉ।
1: ଆପଣଙ୍କର ଯୋଉ ଚାଷରେ ଆପଣଙ୍କ ପରିବାର ପୋଷଣ ହେଇପାରୁଛି,
0: ହଁ ହଁ ହଁ ହଉଛି ହଉଛି,
1: ଆପଣ ଲାଭବାନ ହଉଛନ୍ତି?
0: ଲାଭବାନ ମାନେ କଣ ବଡ ବଡ ଚାକିରିଆ କି ବଡ ବିଜନେସ ମଧ୍ୟ ଲାଭ ନାହିଁ, ଖାଲି ନର୍ମାଲ ମାନେ ବାଲାନ୍ସ କିଛି ନ ରହିଲେ ମଧ୍ୟ ଚଳିବାକୁ ଅସୁବିଧା ନାହିଁ।
1: ଧାନ ଚାଷ ବ୍ୟତୀତ ଆଉ କିଛି ବି ଚାଷ କରୁନାହାନ୍ତି? କେବେ ଭାବିନାହାନ୍ତି କି ଆଉ କିଛି ଚାଷ କରିବା ପାଇଁ?
0: ନାଇଁ, ଆମର ଏପଟେ ଟିକେ ପନିପରିବା କମ, ମକା ଫକା ବି କମ, ନହେଲେ ଅନ୍ୟ ଆଡେ ତ ଲୋକ କରୁଛନ୍ତି, ଆମର ଏଇ ମାଟିରେ ବିଶେଷ କରି ପ୍ରାୟତଃ ଲୋକ ଧାନ ଚାଷ ଉପରେ ନିର୍ଭର କରନ୍ତି, ପନିପରିବା ମକା ବହୁତ କମ ହୁଏ।
1: ହଉ ଭାଇ, ଆପଣ ଆପଣଙ୍କର ଏତେ ବ୍ୟସ୍ତବହୁଳ ଜୀବନରୁ ଆମକୁ ବହୁତ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଠିକ ଅଛି,
2: ବଢିଆ। ମାତ୍ର ତମେ ଗୋଟେ ଗୋଟେ କିନା ପଚାରିବାକୁ ତାଙ୍କେ ମିଶା କେଡେ ସୁନ୍ଦର ସବୁ ବୁଝେଇଲା, ପୁରା ଉତ୍ତର ମାନେ ଦେଇଛନ୍ତି। ଛୁଆକୁ ଯେମିତି କଥା ଶିଖେଇବେ, ଏ ଭାଇ ମଧ୍ୟ କେଡେ ସୁନ୍ଦର ସେମିତି ଗାଁ ସବୁ କଥା ବୁଝେଇକିନା କହିଲେ, ବଡ ଶ୍ରଦ୍ଧା ଲାଗିଲା ମାତ୍ର ମତେ।
3: ଦେଖ ସିଆଡେ କେତେ ସମୟ ହେଇଗଲାଣି ଏମିତି କଥା ହଉକୁ ନେଇକି ଆମର ସମୟ ସରି ଆସିଲାଣି ବୋଲଛ?
2: ସେଟା ତ ସମୟ କୁଆଡେ ପଳେଇ ଯାଉଛି ଜଣା ପଡୁ ନାହିଁ, ଖରା ବର୍ଷା ଶୀତ ଯାହା ମଧ୍ୟ ହଉ ବୈଠକ ଘରେ ପୁରିଯିବ ବୋଲେ ନେଇକି ତମକୁ ଆଉ ସମୟ କାଳ ସ୍ଥିତି କିଛି ଜଣା ଏକା ପଡିବ ନାହିଁ। ଭାଇ ଭଉଣୀ ମାନେ ଆମର ଏଡ଼େ ସୁନ୍ଦର ଧ୍ୟାନ ଦେଇକିନା ଶୁଣିବେ କଥା ଯାକ ଯାହା କୁହ ନା।
3: ହେଲେ ଉଠିବା ଚାଲ, ସରେଇବା,
2: ବାହାରିବା ଚାଲ
3: ଚାଲ।

ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।

ନିଝୁମ୍ ରାତିର ସାଥୀ ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ। ନିଜସ୍ୱ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି, ସାଥିରେ ଅଛନ୍ତି ଏସ୍ ଜାନକୀ।

ନିଝୁମ ରାତିର ସାଥୀ ଏହି ଚଳଚ୍ଚିତ୍ରର ଗୀତଟି ସହିତ ଏଇଠି ଶେଷ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଆମ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ 8:15। ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ହେଲେ ବୀରଞ୍ଚି ନାରାୟଣ ବାହିନୀପତି ଏବଂ ନମିତା ମହାପାତ୍ର। ଗୀତଗୁଡ଼ିକ ରଚନା କରିଛନ୍ତି ବାବାଜୀ ଚରଣ ଜେନା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ନିହାର ରଞ୍ଜନ ମହାନ୍ତି।

ଶିଳ୍ପୀ ଥିଲେ ବୀରଞ୍ଚି ନାରାୟଣ ବାହିନୀପତି। ଏଥର ବାବାଜୀ ଚରଣ ଜେନାଙ୍କ ଅନ୍ୟ ଏକ ଗୀତ, ଶିଳ୍ପୀ ନମିତା ମହାପାତ୍ର।

ଆପଣ ଶୁଣୁଛନ୍ତି ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ବୀରଞ୍ଚି ନାରାୟଣ ବାହିନୀପତି ଏବଂ ନମିତା ମହାପାତ୍ର। ଗୀତ ରଚନା ବାବାଜୀ ଚରଣ ଜେନା, ସୁର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ନିହାର ରଞ୍ଜନ ମହାନ୍ତେ।

ପ୍ରଚାର କଲୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ବିରଞ୍ଚି ନାରାୟଣ ବାହିନୀପତି ଏବଂ ନମିତା ମହାପାତ୍ର। ଗୀତଗୁଡ଼ିକ ରଚନା କରିଥିଲେ ବାବାଜୀ ଚରଣ ଜେନା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କଲେ ନିହାର ରଞ୍ଜନ ମହାନ୍ତେ।

0: ଆକାଶବାଣୀ ଜୟପୁର, ସମୟ ରାତି 8:30।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା

0: ଦେବେ। ଫର୍ମ ଗୁଡିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ ଜୟପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ଉସ୍ତାଦ ଅମଜାଦ ଅଲ୍ଲୀ ଖାନ୍ଙ୍କ ସ୍ୱର ଉତ୍ପାଦନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଶ୍ୟାମ କଲ୍ୟାଣ। ତବଲାରେ ଅଛନ୍ତି ସଫାତ ଅହମ୍ମଦ ଖାନ୍।

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ପ୍ରଚାର କଲୁ ଉସ୍ତାଦ ଅମଜଦ ଅଲ୍ଲୀ ଖାନ୍ଙ୍କ ସରୋଦ ବାଦନ ରାଗ ଶ୍ୟାମ କଲ୍ୟାଣ। ତବଲାରେ ଥିଲେ ସାଫତ ଅହମେଦ ଖାନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା, ପରେ ନ୍ୟୁଜ୍ ଏଟ୍ 9 ଏବଂ ରାତି 9:15 ସ୍ପଟ୍ଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी से समाचार संध्या के साथ मैं मुकेश कुमार। प्रधानमंत्री नरेंद्र मोदी ने सूरत और दमण में कई विकास परियोजनाओं का शुभारंभ किया। प्रधानमंत्री ने ऊर्जा क्षेत्र में आत्मनिर्भरता पर बल दिया, कहा भारत आर्थिक विकास और पर्यावरण संरक्षण के बीच संतुलन बनाकर हरित भविष्य की ओर अग्रसर। वित्त वर्ष 2025-26 में भारत की सकल घरेलू उत्पाद वृद्धि दर 7.7

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖୁରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର, ସମୟ ରାତି 9:30।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ନାଟକ ମୋବାଇଲ ଉପାଖ୍ୟାନ, ରଚନା ଏବଂ ପ୍ରଯୋଜନା ଉଦୟ ଶଙ୍କର ଜାନି, ସହଯୋଗିତା ମନୋଜ କୁମାର ସାମନ୍ତରାୟ।
4: ଗଲା, ସବୁ ଫସର ଫାଟିଗଲା। ଭାବିଥିଲି କ'ଣ ହେଲା କ'ଣ, ଏଥର ବି ଗାଡ଼ିଟା ଅଟକି ଯିବ ଏଇଆ ତ ମୁଁ ଚିନ୍ତା ବି କରିପାରିନଥିଲି, କିନ୍ତୁ ଏସବୁ ହେଲା କେମିତି? ସବୁ ହିସାବ ଗୋଳମାଳ ହେଇଯାଉଛି।
5: ମାଧବ କ'ଣ କିରେ, ସବୁ ଠିକଠାକ ତ?
4: ସବୁ ଠିକଠାକ ମାନେ?
5: ଆରେ ପାସ୍ କଲୁ ନା ନାଇଁ ମ?
4: କାଇଁ ପଚାରୁଛୁ ଭାଇ, ଏଥର ବି ଗଲା।
5: ହଇରେ, ତୁ ଏ 10ମ ଶ୍ରେଣୀଟା ଉଠି ପାରୁନୁ? ଥର ଥର ଏଇ 3 ଫେଲ୍।

0: କଣ ଆଉ କରିବି,
1: ଆମ ସାଙ୍ଗରେ ପଢୁଥିଲୁ ଖୁସିଲୁ, ଏବେ ଆମେ ପ୍ଲସ୍ ଥ୍ରୀ ପଢିଲୁଣି ରେ।
2: ତୁ ଆଉ କଟାଘାରେ ଚୁନ ଦେ ନା ରେ ଭାଇ, ଗଲା ତ ଗଲା, ଆର ଥରକୁ ଦେଖିବା।
1: ହଉ ହଉ, ଆଉ ଥରେ ଚେଷ୍ଟା କରେ, ଆସୁଛି ରେ ଭାଇ।
2: ବଡ଼ ଅସୁବିଧା ହେଇଗଲା, ଏନେ ଲୋକ ହଜାରେ ପ୍ରଶ୍ନ ପଚାରିବେ, ସମସ୍ତେ ଜାଣିବା ପାଇଁ ଚାହିଁବେ ପାସ୍ କଲି ନା ନାଇଁ ବୋଲି। ବାହାର ଲୋକଙ୍କ ଠାରେ ତ ଚଳିଯିବ, କିନ୍ତୁ ସେ ବୁଢ଼ାଟା
3: କଣ ମାଧବ ଭାଇ,
2: ଓ ଏଇଟା ଗୋଟେ ଜନ୍ତୁ, କୁଆଡେ ଥିଲା କେଜାଣି।
3: ଓ ମାଧବ ଭାଇ, ଶୁଣୁନ କଣ, ଆରେ ଇଆଡ଼େ ଦେଖ।
2: ହଁ କଣ ହେଲା କହୁନ।
3: ନାଇଁ ମୁଁ ପଚାରୁଥିଲି ହେଲା ନା ନାଇଁ।
2: କାଇଁ ତମର କଣ ଦରକାର?
3: ଆରେ କହୁନ ହେଲା ନା ଗଲା, ବୁଝିପାରୁଛ ତ କୋଉ କଥା ପଚାରୁଛି?
2: ହେଲେ ହେଲା ନହେଲା ନାଇଁ, ତମର କଣ ଗଲା କହିଲ? କାଇଁ ଅନ୍ୟ ଦିନ ତ ଏତେ ସରାଗରେ କଥାବାର୍ତ୍ତା କରୁନ, ଆଜି ଏତେ ପ୍ରେମ ଉଛୁଳି ପଡୁଛି କଣ ପାଇଁ?
3: କିନ୍ତୁ ଜାଣିଛି ମୁଁ, କିନ୍ତୁ ଜାଣିଛି ଯାଇଥିବ, ମାନେ ନିଶ୍ଚୟ ଯାଇଥିବ।
2: ହଉ ହେଲା, ମୁଁ ପୁଣି ଥରେ ଫେଲ ହେଲି ହେଲା, ତ ମନ ଖୁସି ହେଲା? ଯାଅ ଗିନି ବଜେଇ ଦୁନିଆ ସାରା ପ୍ରଚାର କର, ଆହେ ଯାଅ। ଅନେଇଛ କଣ ମ?
3: ଆମେ ଯାଉଛି ଯାଉଛି, କହିଦେଲେ କଥା ଖାଲି ଘର ଘର ହେଇଯାଉଛି।
2: ଫେଲଟା ହେଇଗଲି ଯେ ପୃଥିବୀ ଭାସି ଯାଉଛି, ଦୁନିଆରେ କଣ ନାଇଁ କଣ ହେଇଯାଉଛି, ଫେଲ ହେଲି ଯେ କଣ ହେଇଗଲା ସେଇଠୁ। ଯାହା ହଉଛି ହଉ, ଇଏ ଲୋକଙ୍କୁ ଆଉ ପାରି ହବନି। ହରି ଭାଇ, ହଉ କୁହ କଣ କହିବ କୁହ।
4: ଆଉ ଖବର କଣ, ଏଥର ପାସ୍ କଲୁ ନା ନାଇଁ? ମ
2: ନାଇଁ ମ ଭାଇ, ଆଉ ଥରେ ଗଲା।
4: ଆରେ କେମିତି ହେଲେ ପାସ୍ କରିଥାନ୍ତୁ ନା, ତୋ ବାପାଟା ପୁଣି ଥରେ ପାଟି କରିବ।
2: ସେଇଆ ତ ଭାବୁଛି, ସେ ବୁଢା ପାଖରୁ କେମିତି ରକ୍ଷା ପାଇବି ବୋଲି।
4: କଣ କପି ଫପି କରିନଥିଲୁ ନା କଣ?
2: କପି ମାନେ ପୁରା ଲୋଡ଼ ନେଇ ଯାଇଥିଲି ନା, ଆଉ
4: କଣ ଆଉ କରିବୁ, ଆଉ ଥରେ ପରୀକ୍ଷାଟା ଦେଇଦେ।
2: ସେଇଆ କରିବି ଆଉ କଣ। ଆଚ୍ଛା ହରି ଭାଇ, ମୁଁ ଗୋଟେ କଥା ଶୁଣିଲି।
4: କି କଥା କିରେ?
2: ତମେ ପରା ନୂଆ ମୋବାଇଲଟେ କିଣିଛ?
4: ହଁ କିଣିଛି ତ, କଣ ହେଲା?
2: କାଇଁ କାଇଁ ମତେ ଟିକେ ଦେଖେଇଲ।
4: କଣ କରିବୁ ତୁ?
2: ନାଇଁ ମ, ଏଇ ଟିକେ ମାନେ ଦେଖନ୍ତି।
4: ଦେଖିବୁ ହେଲେ?
2: ଆରେ ବା, ଏଇଟା ବଢିଆ ହେଇଛି ଆଉ। କେତେ ପଡ଼ିଲା, ଦାମ କେତେ?
4: 2000।
2: ମାତ୍ର 2000? ଆଉ ଟିକେ ଅଧିକା ଦାମିକା ଏଇଟା କିଣିଲ ନାଇଁ?
4: ଆରେ ପଇସା କାଇଁ, ଏତିକିରେ ତ କାମ ଚଳିବ, ଆଉ ଅଧିକା ଦାମରେ କିଣିବା କଣ ଦରକାର ଯେ?
2: ଆରେ ସେଥିରେ ଗୀତ ଶୁଣିଥାନ୍ତ, ଭିଡିଓ ବି ଦେଖିଥାନ୍ତ।
4: ଆରେ ସେସବୁକୁ ମୋର ସମୟ କାଇଁ, ପୁଣି ବେଶୀ ପଇସା ଦରକାର।
2: ମୋର ଗୋଟେ ମୋବାଇଲ ଫୋନ କିଣିବାକୁ ଇଚ୍ଛା ଅଛି ଯେ।
4: କଣ ହେଲା? ମୋବାଇଲ କିଣିବୁ ତ? ତୋ ବାପା ଶୁଣିଲେ ରଖିବ ଟି?
2: ଆଉ କଣ କରନ୍ତି ଯେ, ମୋର ସବୁ ସାଙ୍ଗମାନଙ୍କ ପାଖରେ ମୋବାଇଲ ଅଛି, ଖାଲି ମୋରି ନାହିଁ। ତମେ ଟିକେ ବୁଢ଼ାଟାକୁ ବୁଝେଇ ଦଉ ନା।
4: କିଏ ମୁଁ? ନାଇଁ ନାଇଁ ରେ ମାଧବ, ତମ ବାପ ପୁଅଙ୍କ ଭିତରେ ମୁଁ ପଶିବି ନାହିଁ, ମୁଁ ଚାଲିଲି।
2: ଏ ଶୁଣ ଶୁଣ ଶୁଣ ହରି ଭାଇ, ମତେ ଟିକେ ତମ ମୋବାଇଲଟା ଧାର ଦଉନ।
4: କଣ ହେଲା? ମୋବାଇଲ ଧାର ଦେବି?
2: ହଁ
4: ଦେଲୁ ଦେଲୁ ଦେଲୁ, ସେଇଟା ମୋ ହାତକୁ ଦେ।
2: ନିଅ, ମୁଁ କଣ ତମ ମୋବାଇଲଟା ଖାଇଦଉଛି? ହେଇ ଦିଅ।
4: ମୁଁ ଯାଉଛି ରେ ମାଧବ, ଯାଉଛି।
2: ମୋବାଇଲଟା ଟିକେ ମାଗିଦେଲି ଯେ ହରି ଭାଇର ମୁହଁଟା ଉତରିଗଲା। ହଉ ନ ଦିଅନ୍ତୁ, ମୁଁ ଦିନେ କିଣି ଦେଖେଇଦେବି ଯେ। ଯାଏ ହେ, ଘର ପାଖ ହେଇ ଆସିଲାଣି, ବୁଢ଼ାଟା ଗୁଜୁରୁ ଗୁଜୁରୁ ହଉଥିବ।
3: ଯାଉଛି ଯାଉଛି।
5: ବାପ ମାଧବ ଚନ୍ଦ୍ର ଆସିଗଲ?
2: ହଁ।
5: 2 କିଲୋମିଟର ଦୂରରେ ଥିବା କମ୍ପ୍ୟୁଟର କେନ୍ଦ୍ରକୁ ପରୀକ୍ଷା ଫଳ ଦେଖିବାକୁ ଯାଇ 3 ଘଣ୍ଟା ଲଗେଇଦେଲ? କଣ ଖବର, କଣ ହେଲା କିରେ କହୁନୁ କାହିଁକି, ପାସ୍ ନା ଫେଲ?
2: ତମେ ତ ଜାଣିଛ, ମତେ ପଚାରୁଛ କାହିଁକି ଯେ?
5: କଣ ହେଲା? ମୁଁ ଜାଣିଛି,
2: ତମେ କୁହନି, ମତେ ସବୁ ଜଣା, ମୁଁ ସବୁ ଜାଣିଛି।
5: ମତେ ଜଣା
2: ଜାଣିଛ ଯଦି କହୁନ।
5: କହିବି କହିବି।
2: କହୁନ।
5: ଆରେ ତୁ ଫେଲ ହେଇଯାଇଛୁ।
2: ହଁ
5: ଜାଣିଥିଲି ଜାଣିଥିଲି ତୋ ଅବସ୍ଥା ଏମିତି ହବ ବୋଲି। ଆରେ ବାପା, ଗୋଟେ ଶ୍ରେଣୀରେ କେତେ ବର୍ଷ ରହିବୁ? ହଁ ଦିନକୁ ଦିନ ବୟସଟା ବଢୁଛି ନା କମୁଛି, ଆସିକି ଦର ବୁଢା ହେଲୁଣି, ନାକ ତଳେ ନିଶ ଗଜୁରିଲାଣି।
2: ବାପା ମତେ ଏମିତି ଗାଳି ଦିଅ ନା କହୁଛି, ମତେ ଭାରି ଖରାପ ଲାଗୁଛି।
5: କଣ ହେଲା? ଗାଳି ଦେବିନି, ଆଉ କଣ ଫୁଲମାଳ ଦେଇ ବରଣ କରିବି ଆସିଗଲେ ଆମ ଗୁଣବନ୍ତ ବୋଲି?
2: ଓ ମୋ ମୁଣ୍ଡ

0: ହେଇଯାଉଛି, ମୁଣ୍ଡ ଖରାପ ହେଇଯାଉଛି। ହଉ, ତୁ ଯେ ମୋ ମୁଣ୍ଡଟା ଖରାପ କରିଦେଇଛୁ ସେ କଥାଟା ବୁଝୁନୁ କାହିଁକି?
1: ପରୀକ୍ଷାରେ ଫେଲ ହବା କିଛି ବଡ଼ କଥା ନୁହେଁ, ଜୀବନ ସାରା ପାସ୍ ଫେଲ ଚାଲିଛି। ଆରେ ଇଏ ବି ଗୋଟେ ଫେଲ, ଆଜି ନହେଲେ କାଲି ପାସ୍ ହେବି।
0: କଣ ହେଲା, ଆଜି ନହେଲେ କାଲି?
1: ହଁ, ଆଜି ନହେଲେ କାଲି ନିଶ୍ଚୟ ପାସ୍ କରିବି। ସମୟ କେତେବେଳେ ସମାନ ଯାଏନି ବାପା।
0: ବା ବା ବା, କି ଡାଇଲଗ ମାରୁଛୁ ରେ ବାପା ମାଧବ, କଣ ନା ସମୟ ସମାନ ଯାଏନି।
1: ଆଉ
0: ବୁଝିଲୁ, ୟାକୁ ମିଶେଇ ତିନିଥର ହେଲା, ତିନିଥର ହେଲା।
1: ହଉ,
0: ଆରେ ଇଏ ଦଶମଟା ଆଉ କେବେ ପାସ୍ କରିବେ ଆମ ପୁତ୍ରମଣି? ଚାରି ପାଞ୍ଚ ଛ କେବେ? ମତେ ଖାଲି କୋଉ ବର୍ଷରେ ପାସ୍ କରିବୁ ଆଗତୁରା କହିଦେ, ମୁଁ ଆଉ କିଛି କହିବିନି।
1: କାହିଁକି, ମୁଁ ଯେତେବେଳେ ପାସ୍ କଲେ ତମର କଣ ଗଲା?
0: ଆରେ ବାପା, ତୁ ହଉଛୁ ମୋର ଏକୈର ବୋଳା ମାଧବ ଚନ୍ଦ୍ର, ତୁ ଆଗକୁ ପଛକୁ ଆଉ କେହି ନାହିଁ ରେ। ବୁଢ଼ୀଟା ଥିଲା ଯେ ସିଏ ବି ଛାଡ଼ିକି ଚାଲିଗଲା, ଆଉ ଏ ଦୟାନିଧି ଏଣ୍ଡସନ୍ସ କିରାନା କମ୍ପାନୀ କେମିତି ଚାଲିବ କିରେ?
1: ସେ ଦୋକାନ କଥା ମତେ କୁହନି ବାପା, ସେ ଦୋକାନ ଭିତରେ ମୁଁ ବସିପାରିବିନି।
0: କାହିଁକି
1: କହିଲି ପରା, ମୁଁ ବସିପାରିବିନି ମାନେ ବସିପାରିବିନି।
0: ଆରେ ଦୋକାନଟା ତ ଆମର, ସେଇଠି ବସିଲେ କ୍ଷତି କଣ? ମତେ ଟିକେ କାମରେ ସାହାଯ୍ୟ କରନ୍ତୁନି,
1: ମତେ ସେଇଠି ବସିବା ପାଇଁ ଇଚ୍ଛା ନାହିଁ।
0: ଆଉ ତାହେଲେ କଣ କରିବୁ କହ, ଦଶମଟା ତ ପାସ୍ କରିପାରିଲୁ ନାହିଁ, ଦୋକାନରେ ତ ବସିପାରିବୁ ନାହିଁ, ଆଉ ତାହେଲେ କଣ କରିବୁ କହ।
1: ତମେ ବାପା ଗୋଟିଏ କାମ କର।
0: କଣ କହ?
1: ମତେ ଗୋଟେ ମୋବାଇଲ ଫୋନ କିଣିଦିଅ।
0: କଣ ହେଲା, ମୋବାଇଲ ଫୋନ? ନାଇଁ ନାଇଁ, ହେଇପାରିବ ନାହିଁ।
1: କାହିଁ ହେଇପାରିବନି?
0: ଆରେ
1: ଆରେ ତମେ ତ ପୁଣି ବ୍ୟବହାର କରୁଛ।
0: ଆରେ ଦଶମ ପାସ୍ ନକଲା ପର୍ଯ୍ୟନ୍ତ ମୁଁ ତତେ ମୋବାଇଲ କିଣି ଦେଇ ପାରିବି ନାହିଁ।
1: ଆରେ ତମେ ତ ପୁଣି ଫୋନ କରୁଛ,
0: ମୋର ଦୋକାନ ଅଛି, ଦୋକାନ କାମରେ ମୁଁ ଫୋନ କରୁଛି, ତୋର କିଏ ଅଛି? ହଁ, ଆଉ ତୋର କଣ ଦରକାର ଯେ ତାହାକୁ ଫୋନ କରିବୁ?
1: ଆରେ ମୋର ଅନେକ ସାଙ୍ଗମାନଙ୍କ ପାଖରେ ଅଛି ମୋବାଇଲ,
0: ଥିଲେ କଣ ହେଲା?
1: ଆରେ ସେମାନଙ୍କର ଅଛି, ମୋର କାହିଁକି ହବନି?
0: ଓହୋ, ତୁ କୋଉ ଲକ୍ଷପତି ନା କୋଟିପତିର ପୁଅଟା କି ମୋବାଇଲ ଧରି ବୁଲିବୁ ଯେ? ଆରେ ଦୋକାନରୁ ଯାହା ତ ମିଳୁଛି ସେଇଥିରେ ପୁଣି ତୋର ବାହାପିଆ କଣ? କଣ ନା ମୋବାଇଲ ଫୋନ ଧରିବି? ତୁ ବୟସରେ ବୁଝିଲୁ ବାପା, ଆମେ ହାଫ୍ ପ୍ୟାଣ୍ଟ ଗଳେଇ ବୁଲୁଥିଲୁ।
1: କୋଉ ବଡ଼ କଥାଟା ହେଇଗଲା କି? ତମେ ହାଫ୍ ପ୍ୟାଣ୍ଟରେ ବୁଲ କି ବିନା ହାଫ୍ ପ୍ୟାଣ୍ଟରେ ବୁଲ, ଆମର କିଛି ଯାଏ ଆସେ ନା, ଦରକାର କେବଳ ଗୋଟିଏ ମୋବାଇଲ। ଗୋଟିଏ ମୋବାଇଲ ମୋ ପାଇଁ କିଣିଦିଅ, ସବୁ ଠିକ୍ ଠାକ୍ ହେଇଯିବ।
0: କାହାକୁ ଫୋନ କରିବୁ ଶୁଣେ?
1: ଆରେ ମୁଁ କାହିଁକି କହିବି କାହାକୁ ଫୋନ କରୁଛି ବୋଲି?
0: ହଁ ବୁଝିଲି ବୁଝିଲି, ନିଶ୍ଚୟ କୋଉ ଝିଅ ଫିଅର ନମ୍ବର ପାଇଥିବୁ, ମୋବାଇଲଟା ମିଳିଗଲେ ଲଗା ହବ ନମ୍ବର, ତାପରେ ମୁଚୁକି ହସ, ମିଠା ମିଠା କଥା।
1: ତମେ କେମିତି ଏଇଠୁ ଥାଇ ତମର ସେ ଆସିଷ୍ଟାଣ୍ଟକୁ କହିଦଉଛ ଚାଉଳରେ ଟିକେ ଗୋଡ଼ି ପକାଇ ଦେଇଥା, ସୋରିଷ ତେଲରେ ଓଳସି ଟିକେ ମିଶେଇ ଦେଇଥା, ଗୋଲମରିଚରେ ଅମୃତ ଭଣ୍ଡା ମଞ୍ଜି ମିଶେଇ ଦେଇଥା, ତମେ ମତେ ମୋବାଇଲ ଟିକେ କିଣିଦବ ନା ନାହିଁ କୁହ?
0: ନାହିଁ।
1: ଆଚ୍ଛା ଠିକ ଅଛି, ତମ ମୋବାଇଲ କିଛି ଦିନ ପାଇଁ ମତେ ଧାର ଦଉନ।
0: ମୋବାଇଲ ଧାରରେ ବି ଦେଇପାରିବି ନାହିଁ, କାରଣ ମୋବାଇଲ ତୁ ଛୁଇଁ ପାରିବୁ ନାହିଁ।
1: ତାହେଲେ ଗୋଟେ ନୂଆ ମୋବାଇଲ ଫୋନ କିଣିଦିଅ।
0: ଓହୋ, ନାଇଁ କହିଲି ପରା।
1: ତାହେଲେ ଭବିଷ୍ୟତ ଅନ୍ଧକାର ବୋଲି ଜାଣ।
0: କଣ କହିଲୁ, ଭବିଷ୍ୟତ ଅନ୍ଧକାର?
1: ହଁ,
0: କିରେ କଣ ପାଇଁ?
1: ମତେ ଲାଗୁନି, ମତେ ଲାଗୁନି ମୁଁ ଜମା ଦଶମଟା ପାସ୍ କରିବି ବୋଲି।
0: ଆରେ ବାପା, ମୋର ଟିକେ ମାନ ଇଜ୍ଜତ ରଖେ
1: ନା।
0: ଆରେ ତୁ ଦଶମଟା ପାସ୍ କଲେ ମୋ ଛାତି କୁଣ୍ଢେ ମୁଟ ହେଇଯିବ ରେ।
1: ନ ହଉ,
0: ଆରେ ନିଶ୍ୱରେ ହାତ ମାରି ମୁଁ ରାସ୍ତାରେ ଚାଲିପାରିବି, ଲୋକେ ଦେଖିଲେ ବାପାକୁ ଧନ୍ୟ ଧନ୍ୟ କହିବେ।
1: ବାପା ଭେକ ଦେଖି ଭିକ, ଆଜିକାଲି ହାତରେ ମୋବାଇଲ ନଥିଲେ ସମସ୍ତେ ନାକ ଟେକିବେ। ଆରେ ସାଧାରଣ ଚାଷୀ କୁଲି ମୁଲିଆ ଏମିତିକି ଭିକାରୀ ହାତରେ ବି ମୋବାଇଲ।
0: ହଉ, କଣ ହେଲା ସେଠୁ? ମୁଁ ତତେ ମୋବାଇଲ ଦେବି ନାହିଁ।
1: ଦବନି
0: ନା?
1: ଦବନି
0: ନାହିଁ।
1: ଠିକ ଅଛି, ମୁଁ ବି ପାସ୍ କରିବି ନାହିଁ। କିଏ ଗୋଟେ ପାଗଳ ହେଇଥିବ?
2: ଆଜ୍ଞା, ମୁଁ ଆପଣଙ୍କର ପଡ଼ୋଶୀ ନରହରି ବାବୁ।
0: ଆଚ୍ଛା ଆଚ୍ଛା ଆଚ୍ଛା, ହଉ ଆସନ୍ତୁ ଆସନ୍ତୁ
1: ଆସନ୍ତୁ ଆସନ୍ତୁ ଆସନ୍ତୁ ଆଜ୍ଞା ଆସନ୍ତୁ।
2: ଆପଣଙ୍କର ଘରକୁ ମୋର ଆସିବାର ଇଚ୍ଛା ନଥିଲା ଯେ, ତଥାପି ବାଧ୍ୟ ହେଇ ଆସିଲି ଆପଣଙ୍କର ଘରକୁ।
0: ବାଧ୍ୟ ହେଇ ଆସିଲେ?
2: ଆଜ୍ଞା।
0: ତାହେଲେ ଆସିଥିଲେ କାହିଁକି,
1: ତାର କାରଣଟା କୁହନ୍ତୁ।
2: ଆଜ୍ଞା, ବିଜ୍ଞାନ କହୁଛି କୌଣସି ଶବ୍ଦ 110 ଡେସିବଲରୁ ଅଧିକ ହେଲେ ଶବ୍ଦ ପ୍ରଦୂଷଣ ହୁଏ, କାନ ଖରାପ ହେଇଯାଇପାରେ।
1: ହଁ ଯେ, ସେଇଠୁ କଣ ହେଲା?
2: ନାଇଁ, ଆପଣଙ୍କର ଘରରୁ ଏବେ ଯୋଉ ଶବ୍ଦ ସବୁ ବାହାରୁଥିଲା ସେଇଟା ପ୍ରଦୂଷଣ ସୃଷ୍ଟି କରୁଥିଲା ବିଜ୍ଞାନ ମତରେ।

0: ଆମେ ଏବେ ଯୋଉ କଥା ହଉଥିଲୁ ସେଇଟା ଏ ଘରର କାନ୍ଥ ଡେଇଁ ଆପଣଙ୍କ ଘରେ ପ୍ରବେଶ କରୁଥିଲା
1: ଏବଂ ତାହା ଦ୍ଵାରା ଶବ୍ଦ ପ୍ରଦୂଷିତ ହେଉଥିଲା।
2: ଆଜ୍ଞା, ବିଜ୍ଞାନ ମତରେ।
1: ତାହେଲେ ଆପଣ ଗୋଟେ କାମ କରନ୍ତୁ, ଆପଣ ଆପଣଙ୍କ କାନରେ ଗୋଟେ ତୁଳା ବିଣ୍ଡା ମାରିକି ରହନ୍ତୁ।
2: ତାହେଲେ ତ ଅସୁବିଧା ହେଇଯିବ ଆଜ୍ଞା, ମୋ ସ୍ତ୍ରୀ କଣ କହୁଛି ମୁଁ ଜାଣିବି କେମିତି? ସେ ତ ମୋତେ କାଲ ବୋଲି ଭାବିବ ନା।
1: କହୁ, ଆପଣଙ୍କ କାନ ଶବ୍ଦ ପ୍ରଦୂଷଣରୁ ତ ରକ୍ଷା ପାଇଯିବ ନା, କଣ କହୁଛନ୍ତି?
2: ହଁ, ବିଜ୍ଞାନ ମତରେ।
0: ଆପଣ ପ୍ରଥମେ ତ ଭୁଲ କରିଛନ୍ତି ଯେ ପରର କଥା କେବେ ଶୁଣିବା ଉଚିତ ନୁହେଁ। ଭୁଲ କରିଛନ୍ତି ନା ନାହିଁ ଶାସ୍ତ୍ର ମତରେ?
2: ଭୁଲ ଭୁଲ ହଁ, ଶାସ୍ତ୍ର ମତରେ ଭୁଲ କରିଦେଇଛି ଆଜ୍ଞା।
0: ଭୁଲ ତ କରିଛନ୍ତି। ହଉ, ଯେତେବେଳେ ଆସିଲେଣି ଗୋଟେ ସମାଧାନ କରି ଯାଆନ୍ତୁ।
2: କି ସମାଧାନ କରିବି ଆଜ୍ଞା?
0: ପ୍ରଥମେ କୁହନ୍ତୁ ମୋବାଇଲ ଗୋଟେ କଣ?
2: ମୋବାଇଲ ମୋବାଇଲ ଫୋନ ଗୋଟେ କଥା କହିବା ଯନ୍ତ୍ର।
1: କଥା ଶୁଣା ବି ଯାଇପାରିବ?
2: ହଁ ହଁ, କଥା କୁହାଯାଇପାରିବ, କଥା ଶୁଣା ବି ଯାଇପାରିବ, ଦୁଇଟା ଯାକ ହବ।
1: ତାହେଲେ କୁହନ୍ତୁ ମୋବାଇଲଟା ଗୋଟିଏ ଉପକାରୀ ନା ଅପକାରୀ?
2: ବିଜ୍ଞାନ ମତରେ ଉପକାରୀ, କିନ୍ତୁ ସାଉଣ୍ଡଟା ଅଧିକ ହେଇଗଲେ ଅପକାରୀ, ଆପଣମାନଙ୍କର କାନ ପରଦା ଫାଟି ଯାଇପାରେ।
0: କିନ୍ତୁ ଗୋଟେ ପିଲା ପାଇଁ ଉପକାରୀ ନା ଅପକାରୀ?
2: ଅପକାରୀ ଅପକାରୀ, ପିଲା ଗୁଡାକ ବାୟା ବାତୁଳ ହେଇଯାଉଛନ୍ତି ଆଜ୍ଞା।
1: ଆଚ୍ଛା, ଆପଣଙ୍କ ଝିଅ ପାଖରେ ମୋବାଇଲ ଅଛି ନା ନାହିଁ?
2: ଅଛି ଅଛି।
1: କାହିଁକି ତାକୁ କିଣି ଦେଇଛନ୍ତି?
2: ଝିଅ ପିଲାଟା ଏକୁଟିଆ କଲେଜକୁ ଯାଉଛି, କେତେବେଳେ କଣ ହେଇଯିବ।
1: ଦେଖିଲ ତ ବାପା, ମୋବାଇଲ ଫୋନ ପିଲାଙ୍କ ପାଇଁ ଉପକାରୀ।
0: ହେଲେ ଏଥର କୁହ, ତମ ଝିଅ ମୋବାଇଲ ଧରି ଫିସ୍ ଫିସ୍ କରି ତମଠୁ ଦୂରରେ ରହି କଥା ହଉଛି ନା ନାହିଁ?
2: ହଉଛି, ବେଳେ ବେଳେ ହଉଛି।
0: ସେ କା ସାଙ୍ଗରେ ଫିସ୍ ଫିସ୍ କରି କଥା ହଉଛି ଜାଣିଛ?
2: ନା ନା, ସେ କଥା ମୁଁ କେମିତି ଜାଣିବି ଆଜ୍ଞା?
0: ଆରେ, ସିଏ ଗୋଟେ ଟୋକା ସହ କଥା ହେଉଥାଇ ପାରେ।
2: ସତ କଥା ତ।
0: ହେଲେ କେମିତି କହିଦଉଛ ଯେ ମୋବାଇଲଟା ଉପକାରୀ?
1: ମୁଁ କହୁଛି ମୋବାଇଲଟା ଉପକାରୀ।
0: ମୁଁ କହୁଛି ଅପକାରୀ।
1: ଉପକାରୀ
0: ଅପକାରୀ
1: ଉପକାରୀ
0: ଅପକାରୀ
1: ମୁଁ କହୁଛି ପୁରା ଉପକାରୀ।
2: ଓହୋ, ଟିକେ ତୁନି ପଡନ୍ତୁ ଆଜ୍ଞା।
1: ତେଣୁ ବିଜ୍ଞାନ ମତରେ ଆପଣ ଏଠୁ
2: ଚାଲିଯିବା କଥା।
0: କିନ୍ତୁ ଗଲା ପୂର୍ବରୁ କହନ୍ତୁ ମୋବାଇଲ ଗୋଟାଏ।
2: ଶୁଣନ୍ତୁ ଆଜ୍ଞା,
0: ହଁ,
2: ଏଠି ବିଜ୍ଞାନ ମତରେ ଶବ୍ଦ ପ୍ରଦୂଷଣର ମାତ୍ରା ଅଧିକରୁ ଅଧିକ ହେବାରେ ଲାଗିଛି। ଦୟାକରି ମୋତେ ଟିକେ ଯିବାକୁ ଦିଅନ୍ତୁ ଆଜ୍ଞା। କିନ୍ତୁ କଥା ଦଉଛି ମୋବାଇଲଟା ଗୋଟିଏ କଣ ସେଇଟା ଶୂନ୍ୟ ହେଇକରି ଥାଉ ଆଜ୍ଞା, ମୁଁ ପରେ କହିବି। ଆସୁଛି ଆଜ୍ଞା।
3: ଆଜ୍ଞା,
2: ନମସ୍କାର
3: ଆଜ୍ଞା। ଟିକେ ଶୁଣନ୍ତୁ
0: ଆଜ୍ଞା, ଶୁଣନ୍ତୁ ଶୁଣନ୍ତୁ ଆଜ୍ଞା, ଏବେ ମୁଁ ବି ଆସୁଛି ଆଉ ମୋ ମୋବାଇଲ କଥା। ଆରେ, ଯାଉଛ କୁଆଡେ? ଯାଉଛି ସେ ସାହୁ ଦୋକାନରୁ ଚା କପ୍ ଟେପି ମୁଣ୍ଡ ଥଣ୍ଡା କରିବି।
1: ଯାଅ ଯାଅ, ଚା ପିଇକି ମୁଣ୍ଡ ଥଣ୍ଡା କର। ଏଠି ପୁଅଟା ଭୋକରେ ଛୋଟ ପୋଟ ହଉଛି, ତା ପାଇଁ ଚିନ୍ତା ନାହିଁ।
0: ଏବେ ମୁଁ ବି ଚାଲିଲି।
1: ଯା, ବୁଢ଼ାଟା ଗଲା, ମୋ ମୁଣ୍ଡଟା ବି ଟିକେ ଥଣ୍ଡା ହେଇଯାଉ। କିନ୍ତୁ ଅସଲ ପ୍ରୋବ୍ଲେମଟା ରହିଗଲା, ମୋବାଇଲ। ହଁ, କୁଆଡ଼େ ଗଲା? ବୁଢ଼ାଟା ତ ହାତରେ ମୋବାଇଲ ନେଇନି, ତା ମାନେ ଏଇଠି କେଉଁଠି ଛାଡ଼ିକି ଯାଇଛି। କେଉଁଠି କେଉଁଠି କେଉଁଠି କେଉଁଠି କେଉଁଠି କେଉଁଠି କେଉଁଠି କେଉଁଠି ହଁ, ଏଇ ତ ଏଇ ସାର୍ଟ ପକେଟରେ ଅଛି। ବାସ୍, ଏବେ କାମ ଖତମ। ଏଇ ନମ୍ବରରେ ଫୋନ କରିଦେ। ହଁ ହଁ ହଁ ହଁ, ରିଙ୍ଗ ହଉଛି ରିଙ୍ଗ ହଉଛି। ହ୍ୟାଲୋ,
4: ମୁଁ
0: କିଏ କହୁଛନ୍ତି? ମୁଁ ଦୟାନିଧି ଆଣ୍ଡ ସନ୍ସ କିରାନା ଦୋକାନରୁ କହୁଛି ଆଜ୍ଞା। ଆଜ୍ଞା, ତାର ମାଲିକ ମାଲିକ ପ୍ରପରାଇଟର ଯାହା ବି କହିପାରନ୍ତି। କଣ କହିଲେ ଆଜ୍ଞା, ଆମ ମୋ ଭଏସଟା ଟିକେ ଥଣ୍ଡା ଧରିଦେଇଛି ତ ଗଳାଟା ବସିଯାଇଛି ଆଜ୍ଞା। ଆପଣଙ୍କର ଜିନିଷ ପ୍ୟାକ୍ ହେଇଯାଇଛି ମ୍ୟାଡମ। ଆପଣ ସେଦିନ ଯୋଉ ଗୋଲା, ଆଜ୍ଞା ଆଜ୍ଞା, ଟିକେ

0: ଶୁଣନ୍ତୁ, ଆପଣ ସେଇଦିନ ଯୋଉ ଗୋଲାପି ଶାଢୀଟା ପିନ୍ଧିଥିଲେ, ମୋ ମନକୁ ପାଇଗଲା। ରାଗନ୍ତୁ ନାହିଁ, ରାଗନ୍ତୁ ନାହିଁ, ମାନେ ଆପଣଙ୍କ ଘୋରା ଘୋରା ଦେହକୁ ଗୋଲାପି ଶାଢୀ। ରାଗନ୍ତୁ ନାହିଁ, ରାଗନ୍ତୁ ନାହିଁ, ମୁଁ ଆପଣଙ୍କୁ ପ୍ରଶଂସା କରୁଛି। ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ମୋ କଥା ଟିକେ ଶୁଣନ୍ତୁ। ଆରେ ବାପରେ ବାପ, ଏଇଟା ବନ୍ଦ କରିଦବାଟା ଭଲ। ନାଇଁ ନାଇଁ ନାଇଁ, ଆଉ କିଛି କହିବାର ନାହିଁ, ଏଥର ବୁଢ଼ା ସମ୍ଭାଳୁ। ମୋବାଇଲର ମଜାଟା ଚାଖୁ, ପୁଣି ଥରେ ୟାକୁ ପକେଟରେ ରଖିଦିଏ ଆଉ ସିଧା ଚିତା କାଟେ। ଜାଣିରେ ବାପା
1: ମାଦିଆ, ଏ ମାଦିଆ, ଆରେ କୁଆଡ଼େ ଗଲୁ କିରେ?
2: ଆରେ ବାପା, ସେ ମୋବାଇଲ ମୋବାଇଲ ହେଇ ପାଗଳ ହନାରେ ବାପା। ଆରେ ଦଶମଟା ପାସ କର, ଟିକେ ବଡ଼ ହେଇଯା, ତାପରେ ଯେତେ ଇଚ୍ଛା ସେତେ ମୋବାଇଲ କିଣୁଥା, ହେଲା? ହଁ ଶୁଣୁଛୁ, ଗଲା କୁଆଡ଼େ? କାଇଁ ନାଇଁ ତ, ଚାଲିଗଲା ନା କ'ଣ? ଏଇ ବାଲୁଙ୍ଗା ବୁଝି ତ ଗଲା ନାହିଁ, ଆଉ ପଳେଇଥିବ କୁଆଡ଼େ? ମୋ ମୋବାଇଲଟା ନେଇଯାଇନି ତ, ଦେଖେ। ହଁ ଅଛି ଅଛି ଅଛି, ରକ୍ଷା ହେଲା। କିଏ କିଏ?
3: ଏଟା ଦାନିଦି ବାବୁର ଘର ତ।
2: ହଁ ହଁ, କ'ଣ ହେଲା?
3: ଆମେ ଟିକେ ଭିତରକୁ ଆସିବୁ କି?
2: ଆସନ୍ତୁ ଆସନ୍ତୁ। ଆପଣ, ଆପଣଙ୍କର ନାଁ ଲକ୍ଷ୍ମୀ ଆପା ରାଓ ନା? ଆମ ଦୋକାନରୁ ଆପଣ ଜିନିଷ ନିଅନ୍ତି?
3: ଦେଖ ଭଲ ଦିଶୁଛନ୍ତି ତ।
2: କଣ କହିଲେ?
3: ଆପଣ ଫୋନ କରିକି କହିଲେ ନା ଗୋଲାପି ଶାଢୀ ପିନ୍ଧିକରି ଆଇବ, ତମର ଦେହକୁ ଭଡ ସୁନ୍ଦର ମାନୁଛନ୍ତି।
2: କିଏ ମାନେ? ମୁଁ କହିଲି, ମୁଁ କହିଲି ଗୋଲାପି ଶାଢୀ ପିନ୍ଧିକରି ଆସିବି ବୋଲି।
3: ଆଉ କେ କହିଲା ରେ? ତମର ନମ୍ବର ଫୋନ ଆଇଲା ଆମର ଘରେ, ଆମେ ଦେଖିଲା ତମର ନମ୍ବର ଆମେ ସେଭ କରିଛନ୍ତି, ତମେ ଏକ ଫୋନ କଲ ଘରକୁ, ଆମେ ଗୋଲାପି ଶାଢୀ ପିନ୍ଧିକରି ତମ ଘରେ ଆ ବୋଲିକରି କହିଲା ତୁମେ।
2: କାହିଁ ମୋର ତ ସେମିତି କିଛି ମନେ ପଡ଼ୁନାହିଁ।
3: ଆରେ ମନେ ପଡ଼ିବ କି? ମନେ ପଡ଼ିବ ନାହିଁ। ରାମଡେ ସାମଡେ ବାପା, ୟାମଡେ।
2: ଆରେ କାହାକୁ ଡାକୁଛନ୍ତି?
3: ଆମଡେ ଅଣ୍ଡ୍ରାକୁ ଡାକୁଛନ୍ତି।
2: ଭାଇ ମୁଁ କିଛି ବୁଝିପାରୁନି, ଆପଣ ଦି ଜଣ ମୋ ଘରେ, ପୁଣି ହାତରେ ଠେଙ୍ଗା, ଇଏ ସବୁ କି ପ୍ରହସନ ଭାଇ?
4: କୁଆଡ଼େ କହିଲା, କୁଆଡ଼େ କହିଲା, ପ୍ରହସନ ପ୍ରହସନ ନାହିଁ, ବୁଝିକି କିଛି ବୁଝିପାରୁ ନାହିଁ। ଆପା କେତେ ଟୋକ, କେତେ ଟୋକ, ରାମ ରାମ।
2: ଏ ଭାଇ ଟିକେ ଦୟାକରି ସବୁ କଥା ଖୋଲିକିରି କୁହ, ମୁଁ କିଛି ବୁଝିପାରୁନି।
4: ଖୋଲିକିରି କହିବ, ଖୋଲିକିରି କହିବ। ତୁମେ ଆମର ୱାଇଫ ଲାଚିମିକୁ ଗୋଟେ ପାଞ୍ଚ ମିନିଟ ଆଗରୁ ଫୋନ କଲେ କି ନାହିଁ? କଲେ କି ନାହିଁ? ଆବପ୍ପା କିଛି କହିବ, ଆମର ତୁଣ୍ଡକୁ ସେ କଥା ଆସୁନାହାନ୍ତି। ଇଏ କହିଲା, କୁଆଡ଼େ କହିଲା, ଆପଣ ଗୋଲାପ ଶାଢୀ ପିନ୍ଧିକିରି ଆମର ଘରକୁ ଆସନ୍ତୁ। ଆବପ୍ପା କେଡ଼େ କଥା, ଗୋଲାପ ଶାଢୀ ପିନ୍ଧିଲେ ବଡ଼ ସୁନ୍ଦର ଦେଖା ଯାଉଛନ୍ତି।
2: ନାଇଁ ନାଇଁ,
4: ରାମ ରାମ, କେଡ଼େ କଥା ତୁମେ କହିଲା, ମୋର ଲକ୍ଷ୍ମୀ ଉପରେ ଆଖି ପକାଇଲା, କେଡ଼େ ପାପ କୃତ୍ୟ କହିଲା।
2: ଭାଇ ଦେଖ ଦେଖ ଦେଖ, ମୁଁ ତ ମୋ ଚା ପିଇବାକୁ ଟିକେ ବାହାରକୁ ଯାଇଥିଲି, ମୁଁ କିଛି
3: ବୁଝିପାରୁନି।
4: ତଳେ ପଡିଗଲା ଲକ୍ଷ୍ମୀ, ତଳେ ପଡିଗଲା।
3: ବଞ୍ଚିଛନ୍ତି,
4: ନାକରେ ମିଶ୍ରତ ନେଉଛନ୍ତି।

0: ବୁଦ୍ଧି ବାହାର କରୁଛି। ରହ ରହ ଦେଉଛି ରେ ପୁଅ।
1: ମୋର ଦାବି ପୂରଣ ନ ହେଲେ ମୁଁ ଏଠୁ ତଳକୁ ଡେଇ ପଡ଼ିବି। ସେଇଠି ଗାଡି ଅଟକି ଯାଇଛି ଆଜ୍ଞା, ଇଚ୍ଛା ତ ଅଛି କାହା ସାଙ୍ଗରେ କଥା ହବା ପାଇଁ, କିନ୍ତୁ ମୋବାଇଲ ନାହିଁ।
2: ହଉ ହଉ ହେଲା ହେଲା, ତଳକୁ ଓହ୍ଲେଇଆ।
1: ମତେ ତମେ ମୋବାଇଲ କିଣିକି ଦବ କି?
2: ଆରେ ତୋ ବାପାକୁ କହୁନ,
1: ସେ ବୁଢାଟା ପୁରା ମନା କରୁଛି।
2: ମନା କରୁଛି? କାହିଁକି ମନା କରୁଛି?
1: ସିଏ କହୁଛି ମୁଁ ଦଶମ ପାସ କଲେ ଯାଇ ମୋବାଇଲ କିଣିଦେବ।
2: ଆରେ ସିଏ ତ ଠିକ କଥା କହୁଛି, ଏତେ ଛୋଟ ବୟସରୁ ମୋବାଇଲ ଧରିବା କଣ ଦରକାର? ଦଶମ ଆଗ ପାସ କର।
1: ଆରେ ମୁଁ ପିଲା ନୁହଁ ଆଜ୍ଞା, ନାକ ତଳେ ମୋର ନିଶ ଖୁଚୁରି ଗଲାଣି, ଦଶମରେ ଏଇଟା ତୃତୀୟ ଥର ଅଟକି ଯାଇଛି। ମୋ ସାଙ୍ଗ ମାନଙ୍କର ସମସ୍ତଙ୍କର ମୋବାଇଲ ଅଛି, ଖାଲି ମୋର ଏକା ନାହିଁ।
2: ହଉ ହଉ ବାବା, ହେଲା ହେଲା, ଯାହା ହେଲା ହେଲା, ବର୍ତ୍ତମାନ ତୁ ଓହ୍ଲେଇଆ।
1: ନାଇଁ ନାଇଁ ନାଇଁ, ମୁଁ ଓହ୍ଲେଇ ପାରିବି ନାହିଁ।
2: ଆରେ ଓହ୍ଲେଇଆ ବାବା ଓହ୍ଲେଇଆ।
1: ମୋବାଇଲ ତମେ କିଣିଦବ କି?
2: ହଁ ହଁ ଠିକ ଅଛି, ତୁ ଓହ୍ଲେଇଆ। ହଉ ହେଲା, କହିଲି ପରା କିଣା ହବ ମୋବାଇଲ। ଓଲ ଓଲ
1: ହେଲା, ଆସୁଛି ଆସୁଛି,
3: ଦେଖେଇକି
4: ମୋବାଇଲ ମିଳିବାର ପ୍ରତିଶ୍ରୁତି ମିଳିଗଲା, ବୁଢା ନ ଦେଲା ନାହିଁ, ଆଉ କିଏ ତ ଦେଲା।
3: ଖୁସିର
4: ସମୟ ଆସିଗଲା,
3: ଯେମିତି ହାତ ଗୋଡ ଖସି ଯିବ ରେ ବାପା, ଟିକେ ଦେଖ।
4: କିଛି କିଛି ହବ ନାଇଁ ଆଜ୍ଞା, ଟିକେ ରୁହନ୍ତୁ, ଯାଉଛି ଯାଉଛି। ଦେଖିଲେ ତ ଆଜ୍ଞା କେତେ ଶୀଘ୍ର ଓହ୍ଲେଇ ଗଲି।
0: ମୋବାଇଲ ମିଳୁଛି ଯେତେବେଳେ ନାଇଁ କଣ ରେ ତୋ ନା?
4: ମୋ ନା ମାଧବ ଆଜ୍ଞା, କାଇଁ ମୋବାଇଲ ଦିଅନ୍ତୁ ଆଜ୍ଞା।
0: ମୋବାଇଲ ନବୁ କଣ ଦେଖୁଛ?
4: ଏଇଟା ଏଇଟା ଗୋଟେ କାହାକୁ ଆଣି ମୋ ବେଡ ପାଖରେ ରଖିଦେଲେଣି। ଓହୋ, ଠିକ ମୋ ଭଳିଆ ହାତ ଗୋଡ଼।
5: ପ୍ରଚାର କଲୁ ନାଟକ ମୋବାଇଲ ଉପାଖ୍ୟାନ, ରଚନା ଏବଂ ପ୍ରଯୋଜନା ଉଦୟ ଶଙ୍କର ଜାନି, ସହଯୋଗିତା ମନୋଜ କୁମାର ସାମନ୍ତରାୟ। ଆକାଶବାଣୀ ଜୟପୁର, ସମୟ ରାତି 10:00 ହେବାକୁ ଯାଉଛି। ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
6: କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ।
7: ଦିସ୍ ଇଜ୍ ଆକାଶବାଣୀ। ଇନ୍ ଦ ସ୍ପେଶାଲ ସିରିଜ 12 ଇୟର୍ସ ଅଫ୍ ଦ ମୋଦି ଗଭର୍ଣ୍ଣମେଣ୍ଟ, ନାଓ ୱି ବ୍ରିଙ୍ଗ ୟୁ ଆନ୍ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ ୱିଥ୍ ଭରତ ଖେଡ଼ା, ସେକ୍ରେଟାରି ମିନିଷ୍ଟ୍ରି ଅଫ୍ ମାଇକ୍ରୋ ସ୍ମଲ୍ ଆଣ୍ଡ ମିଡିୟମ୍ ଏଣ୍ଟରପ୍ରାଇସେସ୍, ଅନ୍ ମେଜର ରିଫର୍ମସ୍ ଆଣ୍ଡ ଇନିସିଏଟିଭ୍ସ ଫର୍ ଦ ଗ୍ରୋଥ୍ ଆଣ୍ଡ ଏମ୍ପାୱର୍ମେଣ୍ଟ ଅଫ୍ ଏମ୍ଏସ୍ଏମ୍ଇଜ୍। ଇଣ୍ଟରଭ୍ୟୁଅର୍ ଇଜ୍ ଅର୍ଜୁନ ଜେ ଚୌଧୁରୀ।
8: ବିଶେଷ ଶୃଙ୍ଖଳା ମୋଦି ସରକାର କେ 12 ସାଲ କେ ଅନ୍ତର୍ଗତ ଆଜ ସୁନିଏ ସୂକ୍ଷ୍ମ ଲଘୁ ଔର ମଧ୍ୟମ ଉଦ୍ୟୋଗ କେ ବିକାଶ କେ ଲିଏ ପ୍ରମୁଖ ନୀତିଗତ ସୁଧାରୋ ଔର ପହଲୋ ପର ସୂକ୍ଷ୍ମ ଲଘୁ ଔର ମଧ୍ୟମ ଉଦ୍ୟମ ମନ୍ତ୍ରାଳୟ କେ ସଚିବ ଭରତ ଖେଡ଼ା କେ ସାଥ ବିଶେଷ ସାକ୍ଷାତକାର କର ରହେ ହେଁ ଅର୍ଜୁନ ଜି ଚୌଧୁରୀ।
9: A warm welcome to our listeners on Akashvani, and today we're joined by Shri Bharat Kheda, who is the secretary at the Ministry of Micro, Small and Medium Enterprises, and we will be discussing about the major reforms and initiatives in the growth and empowerment of MSMEs. Bharat Kheda ji, a warm welcome to you on this podcast.
10: It's a matter of pleasure to be here with you today.
9: And the reason why we are

ଆପଣ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଏଥର ଶିଳ୍ପୀ ହେଲେ ଯୋଗେନ୍ଦ୍ର କୁମାର ମହାପାତ୍ର, ଗୀତ ରଚନା ରଞ୍ଜନ କୁମାର ବେହେରା।

0: estimates of annual GDP for the financial year 2025-26 and quarterly estimates of January to March this year. The Reserve Bank of India has kept the key interest rates unchanged for the second consecutive monetary policy review in the current financial year. Announcing the bi-monthly monetary policy today, RBI Governor Sanjay Malhotra said the Monetary Policy Committee has unanimously decided to retain the repo rate at 5.25% while maintaining a neutral policy stance. The RBI has revised its GDP growth projection for the current financial year downward to 6.6% from the earlier estimate of 6.9%. The central bank has also raised its inflation forecast to 5.1% from 4.6%. Union Home Minister Amit Shah has said that the Smart Border project is in its final execution stage, with the pilot rollout plan next year at 7 to 8 sensitive locations along borders guarded by the BSF and SSP. Addressing the Prahari Sammelan at Lankamura border outpost in Tripura today, Mr. Shah said the project will integrate advanced technology, jawans and local civil administration to create an impenetrable border management system. Mr. Shah asserted that government will not allow any demographic shifts along the porous border stretches of Tripura, West Bengal and Bihar through infiltration or border gaps. In Himachal Pradesh, a moderate earthquake measuring 5.0 on the Richter scale struck late this evening. According to initial reports, the tremor occurred at 10:04 p.m. Indian Standard Time. The epicenter was located at latitude 32.289 degrees north and longitude 76.434 degrees east at a shallow depth of 5 kilometers. Due to the shallow depth, the tremors were distinctively felt in and around the region. There are no immediate reports of any loss of life or damage to property. Authorities are closely monitoring the situation and further details are awaited. And that is the end of this news bulletin.
1: Karjakram Rilekulu Akashvani Delhi ru Akashvani Jaipur ସମୟ ରାତି 11:10 ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅର୍ଥାତ୍ ଜୁନ୍ ମାସ 6 ଶନିବାର ଦିନ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05 ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ ଇନ୍ଦ୍ରାଣୀ ମିଶ୍ର ପଙ୍କଜ ବେହେରା ଏବଂ ଗୀତିଶ୍ରୀ ବେହେରା ରାମଚରିତ ମାନସ ଶୁଣିବେ 6:25 ରିଞ୍ଜୁଡ଼ିରେ ଶୁଣିବେ ଭତ୍ରା ସମ୍ପ୍ରଦାୟର ଗୀତ 6:45 ପରିବେଷଣ କରିବେ ଗୋବର୍ଦ୍ଧନ ଭତ୍ରା ଏବଂ ସାଥୀ 7:25 ବର୍ଣ୍ଣାଣୀରେ ପ୍ରଚାର କରିବୁ ସମ୍ଭାବନା ବିଷୟ ରହିଛି ଗଲାପୁତ୍ର ବାହୁଡ଼ି ନଇଲା 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ମଧ୍ୟାହ୍ନ 12:00 ଦିନ 2:15 ଏବଂ ସନ୍ଧ୍ୟା 6:10 ପୂର୍ବାହ୍ନ 11:00 ପ୍ରଚାର କରିବୁ ଲୋକନାଟ ବଳି ବାମନ ରଚନା ଦେବରାଜ ମୁନି ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ ସହଯୋଗିତା ଅଶୋକ ମିଶ୍ର ଏବଂ ମନୋଜ କୁମାର ସାମନ୍ତରାୟ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ ଦିନ 12:30 ପ୍ରଚାର କରିବୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ କିଶୋର ଭାରତୀ ଶୁଣିବେ ଦିନ 1:20 ଏଥିରେ କିଶୋର ପ୍ରତିଭା କ୍ରମରେ ଶୁଣିବେ ସାକ୍ଷାତକାର ସ୍ନେହାସ୍ମିତି ନାୟକଙ୍କ ସହିତ ଏବଂ ଜୈବ ବିବିଧତା ବିଷୟରେ ଏକ ଆଲୋଚନା ଯୁବବାଣୀ ଅପରାହ୍ନ 5:00 ଏଥିରେ ଶୁଣିବେ ଇଲେକ୍ଟ୍ରିକ୍ ଭେହିକଲ୍ ଭବିଷ୍ୟତର ସର୍ବୋତ୍ତମ ପରିବହନ କି ଚୈତି ଜନ ଶୁଣିବେ ଅପରାହ୍ନ 5:30 ଏଥିରେ ହାଲଚାଲରେ ଶୁଣିବେ ଆଦିବାସୀ ପିଲାଙ୍କ ପାଇଁ ପ୍ରି ମେଟ୍ରିକ୍ ସ୍କଲାରସିପ୍ ସମ୍ପର୍କରେ ଭେଟଘାଟରେ ଯୁକ୍ତ 2 ଆରି 10ମ କିଲାସ ପାଠ କେନ୍ତା କରି ପଢ଼ିଲେ ନମର ମିଲ୍ସି ପରେ ଶୁଣିବେ ସାକ୍ଷାତକାର ଗାଁର ଉନ୍ନତି କାଜେ ଗ୍ରାମ ପଞ୍ଚାୟତ ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ 7:00 ଏବଂ 8:00 ବନାନୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:30 ରାତି 9:30 ଜାତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ସରକାରଙ୍କ 12 ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ଶୁଣିବେ 10:00 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏଥିଲା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କିଛି ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 11:12:30 ଏଇଠି ଶେଷ କରୁଛୁ ଆମର ଆଜିକାର ରାତ୍ରିକାଳୀନ ଅଧିବେଶନ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ଆଗାମୀକାଲି 5:53 ଆଜି ପାଇଁ ବିଦାୟ।